ଆକାଶବାଣୀ ଭବାନୀପାଟଣା, ଆଜି ରବିବାର 1948 ଶତାବ୍ଦ, ଭାଦ୍ରବ ପ୍ରଥମ ଦିନ, 2026 ମସିହା ଅଗଷ୍ଟ ମାସର 23 ତାରିଖ। ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ପ୍ରଭାତୀୟ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ଯୋଗେ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ 100.3 ମେଗାହର୍ଟ୍ଜ ଯୋଗେ, ଏବଂ ଡାଉନଲୋଡ଼ କରି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରିବେ। ସମୟ ପ୍ରାତଃ 5:57 ମିନିଟ।

ସର୍ବଦା ଖୁସି ରୁହ, କାରଣ ଦୁଃଖ କଲେ ଆସନ୍ତାକାଲିର ଦୁଃଖ ଦୂର ହେବ ନାହିଁ, ବରଂ ବର୍ତ୍ତମାନର ସୁଖଟିକକ ଦୁଃଖରେ ପରିଣତ ହୋଇଯିବ। ଆକାଶବାଣୀ ଭବାନୀପାଟଣା। ସମୟ ସକାଳ 6ଟା ହେବାକୁ ଯାଉଛି। ଅଳ୍ପକ୍ଷଣ ମଧ୍ୟରେ ଶୁଣିପାରିବେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶ୍ରୋତାବନ୍ଧୁ, ଶେଷ ଗୀତଟି ଶୁଣନ୍ତୁ। ସାଲ ବେଗଙ୍କ ଗୀତ ରଚନାରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ସୁପ୍ରଭା କୁମାରୀ ପାଢ଼ୀ।

ପିଲାମାନେ ପ୍ରଥମେ ଶୁଣିବା ଗପଟିଏ କହୁଛି ଶୁଣ। ଶ୍ରାବଣ ମାସର ସୋମବାରରେ ଶିବ ଭକ୍ତମାନେ ଜଳଭାର ନେଇ ବାବା ଭୁବନେଶ୍ୱରଙ୍କର ପାଖକୁ ଯାଇଥାନ୍ତି। ଦଶମ ପରୀକ୍ଷାରେ ପାସ କରିଥିବା ବାପି ନାମକ ପିଲାଟି ପ୍ରଥମ ଥର ପାଇଁ ଗାଁ ଭାଇମାନଙ୍କ ସହ ମିଶି କାଉଡ଼ି ଯାତ୍ରାରେ ଯାଇଥିଲା। ପାଖାପାଖି 50 କିଲୋମିଟର ବାଟ ଚାଲିଲା ପରେ ସୋମବାର ଦିନ ସକାଳୁ ବାପି ଗୁପ୍ତେଶ୍ୱରଙ୍କର ପାଖରେ ପହଞ୍ଚିଲା। ଜଗନ୍ନାଥଙ୍କୁ ଦର୍ଶନ କରି ଜଳ ଅଭିଷେକ କରିବା ପାଇଁ ତା ମନରେ ପ୍ରବଳ ଆଗ୍ରହ ହେଲା। ହେଲେ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ପରିବେଶ ଦେଖି ବାପି ଆଶ୍ଚର୍ଯ୍ୟ ହୋଇଗଲା। ଚାରିଆଡ଼େ କୁଡ଼କୁଡ଼ ଆବର୍ଜନା, ପ୍ଲାଷ୍ଟିକ ଡବା, ପଇଁଠା ପତ୍ର, ବାସି ଖାଦ୍ୟ ଏବଂ ଅନ୍ୟାନ୍ୟ ଅଳିଆରେ ପରିପୂର୍ଣ୍ଣ ଦୁର୍ଗନ୍ଧମୟ ହୋଇଯାଇଥିଲା। ଏମିତିକି ଭକ୍ତମାନେ ବିଶ୍ରାମ ନେଉଥିବା ସ୍ଥାନରେ ମଳମୂତ୍ରର ଅସନା ପରିବେଶ ସୃଷ୍ଟି ହୋଇଥିଲା। ଏହିସବୁ ଚିତ୍ର ଦେଖି ବାପିର ମନ ବହୁତ କଷ୍ଟ ହେଲା। ଭଗବାନଙ୍କର ମନ୍ଦିର ପରି ଏକ ପବିତ୍ର ସ୍ଥାନରେ ଏମିତି ଅଳିଆ ଆବର୍ଜନା ପକେଇବା କ'ଣ ଠିକ? ଗାଁର ବଡ଼ ଭାଇମାନଙ୍କୁ ବାପି ସବୁ କଥା ପଚାରିଲା, କିନ୍ତୁ ସେମାନେ କହିଲେ ଏହି ସ୍ଥାନକୁ ଲକ୍ଷ ଲକ୍ଷ ଭକ୍ତ ଆସିଛନ୍ତି, ତେଣୁ ସଫା ସୁତୁରା କେମିତି ରହିବ? ନିକଟରେ ଥିବା ପୁଲିସ ଭାଇମାନଙ୍କୁ ପଚାରିବାରୁ ସେମାନେ ମଧ୍ୟ ସେହି କଥା କହିଲେ। ସବୁ କଥା ଶୁଣିବା ପରେ ବାପିର ମୁହଁ ଶୁଖିଗଲା, ଭଗବାନଙ୍କୁ ଦର୍ଶନ କରିବାର ଇଚ୍ଛା ମଳିଗଲା। ସେ କାହାକୁ କିଛି ନ କହି ଚୁପ୍ ହୋଇ ଗୋଟିଏ ସ୍ଥାନରେ ବସି ପଡ଼ିଲା। ଠିକ୍ ସେହି ସମୟରେ ଲୋକମାନଙ୍କର କୋଳାହଳ ଶବ୍ଦ ଶୁଭିଲା। ବାପି ଯାଇ ଦେଖିଲା ବେଳକୁ କଲେକ୍ଟର ସାର୍ ତାଙ୍କର ପରିବାର ସହ ମନ୍ଦିରକୁ ବୁଲି ଆସିଥିଲେ। ବାପି ଭାବିଲା ସବୁ କଥା ସେ କଲେକ୍ଟରଙ୍କୁ ଜଣାଇବ। ଲୋକମାନଙ୍କର ଭିଡ଼ ଭିତରେ ପଶିଯାଇ ସେ ବଡ଼ ପାଟିରେ କଲେକ୍ଟରଙ୍କୁ ଡାକିଲା। ଛୋଟ ପିଲାଟିର ଡାକ ଶୁଣି କଲେକ୍ଟର ପାଖକୁ ଆସିଲେ ଏବଂ କ'ଣ ହେଉଛି ବୋଲି ପଚାରିଲେ। ବାପି ଦେଖିଥିବା ସବୁ କଥା ଗୋଟିଏ ଗୋଟିଏ କରି ବୁଝାଇ କହିଲା। ଆମେ ଭଗବାନଙ୍କ ପାଖକୁ ଭକ୍ତିର ଜଳ ନେଇ ଆସୁଛୁ, କିନ୍ତୁ ସେହି ସ୍ଥାନ ଯଦି ଏତେ ଅଳିଆ ଆବର୍ଜନା ହୁଏ ତେବେ ଭଗବାନ ଅସନ୍ତୁଷ୍ଟ ହେବେ। ବର୍ତ୍ତମାନ ଦେଖାଯାଉଥିବା ହଇଜା, ଡାଇରିଆ ଭଳି ରୋଗ ଏହି ଦୂଷିତ ପରିବେଶରୁ ହିଁ ବ୍ୟାପୁଛି, ତେଣୁ ଏହି ଜାଗାକୁ ଆମେ ଯେତେ ସ୍ୱଚ୍ଛ ରଖିବା ସେତେ ଆମ ପାଇଁ ଭଲ। କଲେକ୍ଟର ମଧ୍ୟ ନିଜେ ସେହି ପରିବେଶକୁ ଦେଖି ଅସନ୍ତୁଷ୍ଟ ହେଲେ ଏବଂ ଛୋଟ ପିଲାଟିର ସେଭଳି ଚିନ୍ତାଧାରା ଦେଖି ବହୁତ ଖୁସି ହୋଇଗଲେ। ସଙ୍ଗେ ସଙ୍ଗେ ସେଠାରେ ଥିବା ଭକ୍ତ ଏବଂ ମନ୍ଦିରର କର୍ମଚାରୀଙ୍କୁ ଡାକି ପରିବେଶର ସ୍ୱଚ୍ଛତା ପାଇଁ କଡ଼ା ଆଦେଶ ଦେଇଥିଲେ। ଯଦି ମନ୍ଦିର ପରିବେଶକୁ ଅଳିଆ କରିବା ତା ପାଖରୁ ଜୋରିମାନା ଆଦାୟ କରିବା ଏବଂ ଦଣ୍ଡ ଦିଆଯିବ ବୋଲି କହିଲେ। ଭକ୍ତମାନେ ଆଣୁଥିବା ପ୍ଲାଷ୍ଟିକ ଡବା, ଅନ୍ୟାନ୍ୟ ସାମଗ୍ରୀ ରଖିବା ପାଇଁ ମନ୍ଦିର ବାହାରେ ଗୋଟିଏ ବଡ଼ ଡଷ୍ଟବିନ୍ ନିର୍ମାଣ କରାଯିବ ବୋଲି ଘୋଷଣା କଲେ। ଲୋକମାନେ ଖାଦ୍ୟ ଖାଉଥିବା ସ୍ଥାନରେ ମଧ୍ୟ ଡଷ୍ଟବିନ୍ ରଖିବା, ପାନୀୟ ଜଳ ବ୍ୟବସ୍ଥା କରିବା ଏବଂ ପରିମଳ ବ୍ୟବସ୍ଥା ପାଇଁ ଶୌଚାଳୟ ନିର୍ମାଣ କରିବା କଥା କହିଲେ। ଲୋକମାନେ ନିଜେ ନିଜେ ସଚେତନ ହେଲେ ଏପରି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବ।

ନାହିଁ ଏବଂ ଏଠାକୁ ଆସୁଥିବା ଅନ୍ୟ ଲୋକମାନେ ଯେତିକି ଖୁସି ହେବେ ବାପିର ସୁନ୍ଦର ବୁଦ୍ଧି ପାଇଁ କଲେକ୍ଟର ସାର୍ ତାଙ୍କୁ ମନଭରି ପ୍ରଶଂସା କଲେ ଏବଂ ସାବାସୀ ମଧ୍ୟ ଜଣାଇଲେ। ବାପି ମଧ୍ୟ ସମସ୍ତଙ୍କୁ ହାତ ଯୋଡ଼ି ଅନୁରୋଧ କଲା ଭଗବାନଙ୍କର ସ୍ଥାନକୁ ସବୁବେଳେ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ, ତାହା ହିଁ ହେବ ଭଗବାନଙ୍କ ପ୍ରତି ଆମର ପ୍ରକୃତ ଭକ୍ତି। ଶୁଣିଲ ତ ପିଲାମାନେ, ସୁନ୍ଦର ଗପଟିଏ ପ୍ରକୃତ ଭକ୍ତ। ଆମେ ବାପି ପରି ମଧ୍ୟ ଆମର ପରିବେଶକୁ ସ୍ୱଚ୍ଛ ସୁନ୍ଦର ରଖିବା ଉଚିତ। ତୁମମାନେ ମଧ୍ୟ କୌଣସି ଅଳିଆ ଆବର୍ଜନାକୁ ଇଆଡ଼େ ସିଆଡ଼େ ଫୋପାଡ଼ି ଡଷ୍ଟବିନ୍ରେ ପକାଇବ, ତାହେଲେ ଆମେ ବି ସୁସ୍ଥ ରହିବା ଏବଂ ଆମର ପରିବେଶ ମଧ୍ୟ ସୁସ୍ଥ ରହିବ।

0: ଗୋଟିଏ ରାଷ୍ଟ୍ରର ଗଠନାତ୍ମକ ଦିଗରୁ ତାର ହେଉଛି ଚିନ୍ତାଧାରା ଏବଂ ଏକ ଗଠନମୂଳକ ବିଚାର ଉପରେ ଶିକ୍ଷା ଆଧାରିତ। ତେଣୁ ସମସ୍ତ ସାମାଜିକ ବୈଷମ୍ୟ, ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ ଏ ସମସ୍ତଙ୍କୁ ଶିକ୍ଷା ସମାନ ଅଧିକାର, ଏବଂ ଏହା କେବଳ ଅଧିକାର ନୁହେଁ, ମୌଳିକ ଅଧିକାର ମଧ୍ୟ ପ୍ରତ୍ୟେକ ମଣିଷର। ତେଣୁ ପ୍ରତ୍ୟେକ ମଣିଷ ପାଖରେ ଶିକ୍ଷା ଉପଲବ୍ଧ ରହିବା ନିହାତି ଜରୁରୀ, କାରଣ ଅତୀତରେ ଦେଖିଛେ ଶିକ୍ଷା ବ୍ୟବସ୍ଥା ଯେଉଁ ଅବସ୍ଥାରେ ଥିଲା ଧୀରେ ଧୀରେ ସେ ବିଷୟରେ ପରିବର୍ତ୍ତନ ଆସିଛି ଓ ଶିକ୍ଷାକୁ ଅଧିକ ଗୁଣାତ୍ମକ କରିବା ପାଇଁ ବିଭିନ୍ନ ସମୟରେ ଗବେଷଣା ରହିଛି। ପିଲାମାନେ, ଆମ ସମୟରେ ଯେତେବେଳେ ଆମେ ପାଠ ପଢ଼ୁଥିଲୁ, ସ୍କୁଲ ଯାଉଥିଲୁ, ସ୍କୁଲରୁ ଆସୁଥିଲୁ, ଯେମିତି ତୁମେମାନେ କରୁଛ, ବର୍ତ୍ତମାନ ଶିକ୍ଷାର ବିକାଶ ସହିତ ଚାରିତ୍ରିକ ଗଠନ ମନ ଭିତରେ ଏକ ବିଶ୍ୱାସ ଆଣିବ। ଏ ସମସ୍ତ ବ୍ୟତୀତ ଏକ ରାଷ୍ଟ୍ର ଗଠନରେ ମଧ୍ୟ ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିକ୍ଷା ମାନେ କ'ଣ ଯଦି ପ୍ରଶ୍ନ ଉଠେ, ତେବେ ଉତ୍ତର ହେବ ଯେ ଶିକ୍ଷା ଏକ ଗୁଣାତ୍ମକ ଶିକ୍ଷା, ଯାହାର ବହୁବିଧ ରହିଛି, ଯିଏକି ଚାରିତ୍ରିକ ଗଠନ ସହିତ, ସମାଜ ଗଠନ ସହିତ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ଆଣିପାରିବ। କେବଳ ଯେ ବିଦ୍ୟାଳୟ ଭିତରେ ସୀମିତ ନୁହେଁ ପିଲାମାନେ, କିମ୍ବା ପାଠ୍ୟକ୍ରମ ଭିତରେ ସୀମିତ ନୁହେଁ, ବିଦ୍ୟାଳୟର ବାହାରେ ମଧ୍ୟ ରହିଛି, ତା'ର ବ୍ୟବହାରରେ ରହିଛି, ଯେଉଁ ପରିବେଶରେ ମଧ୍ୟ ଶିଖିବାର ମଧ୍ୟ ସମ୍ପର୍କ ରହିଛି। ଏହି ଗୁଣାତ୍ମକ ଶିକ୍ଷା ବିଷୟରେ ଶୁଣିବା ପିଲାମାନେ, ଆମ ସହିତ ଅଛନ୍ତି ଶିକ୍ଷୟତ୍ରୀ ସବିତା ସ୍ୱାଇଁ, ଯିଏକି ସରକାରୀ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି।
1: ଆଜିର ପରିସ୍ଥିତିରେ ଦେଖିବାକୁ ହେଲେ ଆମେ କହୁଛୁ ଶିକ୍ଷା ହେଉଛି ଏକ ଗୁଣାତ୍ମକ ଶିକ୍ଷା, ଯାହାର ବହୁବିଧ ଦିଗ ରହିଛି, ଯିଏକି ଚାରିତ୍ରିକ ଗଠନ ସହିତ, ସମାଜ ଗଠନ ସହିତ ଗୋଟେ ଶିଶୁର ଯେମିତି ସର୍ବାଙ୍ଗୀନ ଉନ୍ନତି ଆଣିପାରିବ। କେବଳ ଏହା ତାର କରିକୁଲମ ବା ତାର ବିଦ୍ୟାଳୟର ବିଦ୍ୟାଳୟ ଭିତରେ ସୀମିତ ନୁହେଁ, ବହୁତ ଅନ୍ୟ ଏକ ପରିସର ରହିଛି, ବିଦ୍ୟାଳୟ ବାହାରେ ରହିଛି, ତାର ବ୍ୟବହାରରେ ରହିଛି, ତାର ଯେଉଁ ପରିବେଶ ସହିତ ଯେଉଁ ତାର ସମ୍ପର୍କ ରହିଛି ସେଥିରେ ମଧ୍ୟ ତାର ଶିଖିବାର ବହୁତ ପ୍ରକାର ରହିଛି। ତା ସହିତ ଏବେ ଯେଉଁ ଟେକ୍ନୋଲୋଜିକାଲ ଯେଉଁ ଆଡ଼ଭାନ୍ସମେଣ୍ଟ ହେଲାଣି, ଡିଜିଟାଲ ଲର୍ଣ୍ଣିଂ ହେଲାଣି, ଆମର ଯେଉଁ ଯାହା ଆମର ଏବେର ସ୍ଲୋଗାନ ହେଇଛି ମେକ୍ ଇନ୍ ଇଣ୍ଡିଆ, ବା ଆମେ ଡିଜିଟାଲ ଲର୍ଣ୍ଣିଂରେ ବା ଡିଜିଟାଲ ଯୁଗରେ ଆମେ ରହୁଛୁ, ତେଣୁ ପ୍ରତି ପିଲା ଚାହୁଁଛନ୍ତି ଆମେ କେମିତି ଇଣ୍ଟରନେଟ୍ ବା ନେଟ୍ ଫ୍ୟାସିଲିଟିଜ ନେଇକି ବିଭିନ୍ନ ଦିଗରୁ କେମିତି ଶିକ୍ଷା ଜ୍ଞାନ ଆହରଣ କରି ତାକୁ କେମିତି ଉପଯୁକ୍ତ ଭାବରେ ବିନିଯୋଗ କରିପାରିବ, ତାର କ୍ଷେତ୍ର ଅତି ବ୍ୟାପକ। ଗୁଣାତ୍ମକ ଶିକ୍ଷା, ଶିକ୍ଷା ମାନେ ହିଁ ସବୁବେଳେ ଗୁଣାତ୍ମକ, କିନ୍ତୁ ଶିକ୍ଷା ଯଦି ତାକୁ ଆମେ ପ୍ରୟୋଗାତ୍ମକ ବ୍ୟବହାର ଭାବରେ ବ୍ୟବହାର କରିବା, ପ୍ରୟୋଗାତ୍ମକ ଶୈଳୀରେ ବ୍ୟବହାର କରିବା, ତାହେଲେ ତାର ଉପଯୁକ୍ତ ବ୍ୟବହାରଟି ପିଲା ଜାଣିପାରିବ ଏବଂ ତାର ତା ଶିକ୍ଷାଟା ଚିରସ୍ଥାୟୀ ହେବ। ଆଗରୁ ଯେମିତି ପିଲା ଘୋଷିକିରି ମାନେ ଗୋଟେ ରୋଟ୍ ମେମୋରିରେ ବା ବିଭିନ୍ନ ବିଷୟ ଆମର ପଢା ହଉଥିଲା, ତାକୁ ପିଲାମାନେ ଘୋଷିକିରି ମନେ ରଖୁଥିଲେ ଏବଂ ପରୀକ୍ଷାରେ ଦଉଥିଲେ, ଏବେ ସେ ପ୍ରକାର ଧାରା ପୁରା ବଦଳି ଯାଇଛି। କାରଣ ତାଙ୍କର ଯେଉଁ ପ୍ରକାର ଆସେସମେଣ୍ଟ ରହୁଛି, ଯେଉଁ ମୂଲ୍ୟାୟନ ରହୁଛି, ପିଲାର ପିଲା କେତେ ବୁଝିଛି, କେତେ ଜାଣିଲା, କେତେ ପ୍ରୟୋଗ କରିପାରୁଛି ଏବଂ ବିଭିନ୍ନ ଦିଗକୁ ସେ ତାକୁ ସମାଜ ମାନେ ତାର ପରିବାର ହଉ ବା ତାର ଶିକ୍ଷାୟତନ ହଉ ବା ତାର ସମାଜରେ ହଉ, ତାକୁ ସେ କେତେ ଆଧାର କରିକି ତାକୁ ବ୍ୟବହାର କରିପାରୁଛି ତା ଉପରେ ଗୁରୁତ୍ୱ ଦିଆଯାଉଛି। ଗୁଣାତ୍ମକ ଶିକ୍ଷା ନିଶ୍ଚିନ୍ତ ଭାବରେ ତାର ଦକ୍ଷତାକୁ ବିକାଶ କରିବ। ପିଲା ଭିତରେ ଯେଉଁ ଅନ୍ତର୍ନିହିତ ଶକ୍ତି ରହିଛି, ତାର ସର୍ବାଙ୍ଗୀନ ଉନ୍ନତି, ଯାହାକୁ ମହାତ୍ମା ଗାନ୍ଧୀ ଆମର କହୁଥିଲେ ଅଲରାଉଣ୍ଡ ଅଫ୍ ଦ ବେଷ୍ଟ, ମାନେ ପିଲା ଭିତରେ ଯାହା ଅଛି ତାର ସେଇ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଏମିତି ପରିସର ତାର ସୃଷ୍ଟି କରିଥିବ ବା ତାର ଶିକ୍ଷାୟତନ ଏପରି ବ୍ୟବସ୍ଥା ଥିବ ଯାହାଦ୍ୱାରା ସେ ତାର ନିଜ ଗୁଣଟିକୁ ନିଜେ ଜାଣିନଥିବ, ବାଇ ଦି ୱେ ମାନେ ସେ ପରିବେଶରେ ତାର ଗୁଣଟାକୁ ସେ ଚିହ୍ନିବ ଏବଂ ତା ଗୁଣଟା ବିକାଶ କରିବା ପାଇଁ ସ୍କୋପ, ଆଉ ସେଥିରେ ବି ତାର ଲିଙ୍ଗୀୟ ସମତାଟା ବି ଆସିପାରେ, ସେ ତା ସେଇଟା ମଧ୍ୟ ତାକୁ ଲିଡ୍ କରିପାରେ ଆର୍ଥିକ ଅଭିବୃଦ୍ଧି ପାଇଁ, ତାର ନିଜର ବ୍ୟକ୍ତିଗତ ମାନେ କନଫିଡେନ୍ସ ଯୋଉଟା କହୁଛି ନିଜ ଉପରେ ନିଜର ଆତ୍ମବିଶ୍ୱାସ ତାର ବଢ଼ିପାରିବ ଏବଂ ସେ ନିଜେ ଭାବିବ ଯେ ହ୍ୱାଟ୍ ଆଇ ଆମ୍, ମାନେ ମୋ ଭିତରେ କ'ଣ କ'ଣ ଶକ୍ତି ଅଛି ଏବଂ ମୋର ଏଇ ପ୍ରକାର ମାନେ ଆମେ ଯେଉଁ 6 ବର୍ଷ ଅଙ୍ଗନବାଡ଼ି କଥା ଏସବୁ ସବୁ ଚାଲିଛି, କିନ୍ତୁ ଏବେ ବିଧିବଦ୍ଧ ଭାବରେ ସେଇ ଯେଉଁ ଅଙ୍ଗନବାଡ଼ି ଶିକ୍ଷା ଆମର

ପ୍ରାଥମିକ ଶିକ୍ଷା ସହିତ ଯୋଡ଼ି ଦିଆଯାଉଛି ଏବଂ ଯୋଡ଼ି ଦିଆଯାଉଛି କାହିଁକି ନା, କାରଣ ଆଗରେ କୁହାଉଥିଲା ଯେ ଆମେ 6 ରୁ 16 ବର୍ଷ ମାନେ 10+2 ଆମର ଥିଲା ଜାତୀୟ ଶିକ୍ଷାନୀତି 1986 10+2 ଥିଲା ମାନେ କ'ଣ, ଯେଉଁ +2 ଥିଲା ସେଇଟା ଭୋକେସନାଲ ଷ୍ଟ୍ରିମ୍ ରହିବ ଯେଉଁଟାକି ଆତ୍ମନିର୍ଭରଶୀଳ ପାଇଁ ବ୍ୟବହାର। ଏଇ ଶିକ୍ଷାନୀତିରେ ଆମେ 3 ବର୍ଷ ମାନେ 3 ବର୍ଷରୁ 16 ବର୍ଷ କରି, ତା ମାନେ ଆମେ ଯେଉଁ 6 ବର୍ଷରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରୁଥିଲୁ, ପ୍ରାକ୍ ପ୍ରାଥମିକ 3 ବର୍ଷରୁ 6 ବର୍ଷ ଯେଉଁଟାକି ଫାଉଣ୍ଡେସନାଲ ଷ୍ଟେଜ୍ ବୋଲି ଆମେ କହୁଛୁ। ଆଗରୁ ପୌରାଣିକ ଠାରୁ ଆମେ ବିଭିନ୍ନ ଇଏ ସଂକ୍ରାନ୍ତରେ ବି ଜାଣିଛୁ, ପିଲାର ଶିକ୍ଷା ତାର ମୂଳରୁ ହିଁ ଆରମ୍ଭ ହୁଏ, ତାର ଘରର ଯେଉଁ ପରିବେଶ, ଯେଉଁ ପରିବେଶରୁ ପରିସରରୁ ସିଏ ହିଁ ଆରମ୍ଭ। ସେଥିପାଇଁ ଏବେ ଜାତୀୟ ଶିକ୍ଷାନୀତି ଅନୁସାରେ ପ୍ରତି ରାଜ୍ୟ, ଏମିତିକି ଆମ ଓଡ଼ିଶା ରାଜ୍ୟ ମଧ୍ୟ, ସେମାନଙ୍କ ଯେଉଁ ପ୍ରାକ୍ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ଗୋଟେ ନିପୁଣ ସ୍କିମ୍କୁ। ନିପୁଣ ସ୍କିମ୍ରେ ଆମର 3 ଗୋଲ୍ ରହୁଛି, ମାନେ ମୁଖ୍ୟ ତାର ପ୍ରଜ୍ଞାତ୍ମକ ସେଥିରେ ପ୍ରଥମ ହେଉଛି ଗୋଟେ ତାର ୱେଲ୍ବିଂ, ମାନେ ସେ କେମିତି ସୁସ୍ଥ ରହିବ। ସେ ପିଲାଟି 3 ବର୍ଷରୁ ସେ ଜାଣିବ ଯେ ମୋର ହାତ ଧୋଇବାଟା ଦରକାର, ମୁଁ ଏମିତି ବସିବି, ମୋର ଏଇ ପ୍ରକାର ପରିଚ୍ଛନ୍ନତା, ତା ମାନେ କ'ଣ, ସେ ନିଜ ପ୍ରତି ନିଜର ସଚେତନ, ନିଜ ପରି ଦ୍ୱିତୀୟରେ ସେ କ'ଣ ଚିନ୍ତା କରୁଛି, ସେ ଗୋଟେ ଫ୍ରି ଆଟ୍ମୋସ୍ଫିୟର, ଗୋଟେ ସୃଜ ତାର ଯୋଉ ଭିତରେ ଯାହା ଭାବ ସେ ଭାବୁଛି, ଯାହାକୁ ଯାହା କହୁଛି ସେଇ ଯୋଉ ବାକ୍ୟରେ ସେ ଭାବରେ କେମିତି ଟିକେ ଠିକରେ, ତା ମାନେ ସେଥିରେ ତାର ବି ମାନେ ସେ ନିଜେ ବି କନଫିଡେନ୍ସ ହବ ଯେ ମୁଁ ଯାହା କହୁଛି ମୋ ଦିଦି ଶୁଣୁଛନ୍ତି କିମ୍ବା ମୁଁ କମ୍ୟୁନିକେଟ୍ କରିପାରୁଛି, ଗୁରୁତ୍ୱ ରହୁଛି। ତୃତୀୟ ହେଉଛି ତାର ପରିବେଶ କ'ଣ, ସେ ପରିବେଶକୁ ଚିହ୍ନିବ ଏବଂ ପରିବେଶ ଅନୁସାରେ ସେ ନିଜକୁ ଖାପ ଖୁଆଇବ। ଏଇ କଥାରେ କହୁଛୁ ଆମର ଯାହା ଆମେ କହୁଛୁ ଯେ ଆମର ହେରିଡିଟି ଆଉ ଏନ୍ଭାରମେଣ୍ଟ ଦୁଇଟା ପାଟର୍ନ ନେଇକିରି ଆମେ ମାନେ ଗଢ଼ା ହେଇଛୁ, କିନ୍ତୁ ସେମ୍ ହେରିଡିଟାରୀ କ୍ୱାଲିଟି ଥାଇକି ଯଦି ଗୋଟେ ପରିବେଶରେ ଦୁଇଟା ଡିଫରେଣ୍ଟ ପରିବେଶରେ ଗୋଟେ ପିଲା ଜାଣା ପିଲା ମାନେ ଯେମିତି ଆମେ କହୁଛେ ଆଇଡେଣ୍ଟିକାଲ ଟ୍ୱିନ୍ସକୁ ଯଦି ଦୁଇଟା ପରିବେଶରେ ତାଙ୍କୁ ଯଦି ବଢ଼େଇବାକୁ ଦିଆଯାଏ ବା ଶିକ୍ଷାର ବ୍ୟବସ୍ଥା କରାଯାଏ, ଦେଖିବେ ଦୁଇ ଜଣଙ୍କର ଗ୍ରୋଥ, ଏଜୁକେସନାଲ ଗ୍ରୋଥ ଡିଫରେଣ୍ଟ ହବ। ଏଠି ମୋର ଗୋଟିଏ କହିବା କଥା ଯେ ଶିକ୍ଷାୟତନର ଯେଉଁ ନୂଆ ନୂଆ ଶିକ୍ଷାନୀତିରେ ଯେଉଁ ଗୁରୁତ୍ୱ ଦିଆହେଇଛି ପରିବେଶ ଉପରେ, ଭାବ ବ୍ୟକ୍ତ କରିବାରେ, ୱେଲ୍ବିଂ ଉପରେ ମାନେ ନିଜର ଯେଉଁ ଏଇ ଯେଉଁ 3 ପିଲାମାନଙ୍କୁ ଗୋଟେ ଘରୋଇ ଆଟ୍ମୋସ୍ଫିୟରରେ, ଅଙ୍ଗନବାଡ଼ିରେ ଗୋଟେ ଘରୋଇ ଆଟ୍ମୋସ୍ଫିୟରରେ ତାଙ୍କୁ କେମିତି ବଢ଼େଇକି, ଯେଉଁ ପ୍ରାଥମିକ ପିଲାବେଳକୁ ଆସିଲା ବେଳକୁ ଯେତେବେଳେ ଯେଉଁ କାନ୍ଦିବା ତାଙ୍କ ଭିତରେ ଗୋଟେ ଯେଉଁ ରେଷ୍ଟ୍ରିକ୍ସନ୍ ଥାଏ, ସିଏ ଆଉ ରହିବ ନା ସମାଜରେ, ସମାଜ ଗଠନରେ, ଦେଶ ଗଠନରେ ଆଗେଇ କ'ଣ ଶକ୍ତି ରହିଛି, କାରଣ ଯେତିକି ସେ ପାଠ ପଢ଼ିଲେ ସେ ତା ଭିତରେ ସେ ଜାଣିଦେଇଥିବ ମୋ ହାତରେ କ'ଣ ହବ, ତେଣୁ ସେଇ କ୍ଷେତ୍ରରେ ସେ ତାକୁ ଉଦ୍ୟୋଗ କରେ, ସମାଜରେ, ସମାଜ ଗଠନରେ, ଦେଶ ଗଠନରେ ଆଗେଇ ଆସିବାଟା।

ତୁମମାନଙ୍କୁ ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ପତ୍ର ମାଧ୍ୟମରେ ନିଜ ମତାମତ ଲେଖି ଜଣାଇବାକୁ ଅନୁରୋଧ। ଆମ ଠିକଣାଟି ହେଲା ସରଗଫୁଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଆଉ ଥରେ କହିଦେଉଛି ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଏଥର ବିଦାୟ ନେବି। ରହୁଛି ଆଜିର ଉପସ୍ଥାପନାରେ ତୁମମାନଙ୍କର ମନୀଷା ଆପା। ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କୁନି କୁନି ପିଲାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ସରଗ ଫୁଲ। ଉପସ୍ଥାପନରେ ଥିଲେ ମନୀଷା କଲିସ, ପ୍ରଯୋଜନା ସଚିତାନନ୍ଦ ମଲ୍ଲିକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ, FM ମାଧ୍ୟମରେ 103.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଛୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳକୁ ଅମଳ କରନ୍ତୁ। ଶ୍ରୋତାବନ୍ଧୁ, ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍କୁ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ ଏବଂ ଟ୍ରାଫିକ୍ ନିୟମକୁ ମାନି ଗାଡ଼ି ଚଲାନ୍ତୁ। ସବୁବେଳେ ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ।

ଆକାଶବାଣୀ ଭବାନୀ ପାଟଣା ସମୟ ସକାଳ 8ଟା ହେବାକୁ ଯାଉଛି। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍, ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ପରେ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲେଭଲିହୁଡ୍ ମିଶନ, ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ। ପ୍ରଥମେ ଶୁଣନ୍ତୁ ଅଳ୍ପକ୍ଷଣ ମଧ୍ୟରେ ସମାଚାର ପ୍ରଭାତ।

0: ଦିଲ୍ଲୀରୁ ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ

0: ନିଶ୍ଚୟ ଓଡ଼ିଶା ଜୀବିକା ମିଶନ ଏବଂ ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ବାବୁଲ ସୁପ୍ରିୟଙ୍କ କଣ୍ଠରୁ କେତେ ଗୋଟି ଗୀତ।

ଶ୍ରୋତାବନ୍ଧୁ, ଏତେ ସମୟ ପର୍ଯ୍ୟନ୍ତ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ ସନ୍ଥକବି ଭୀମ ଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି। ଉପସ୍ଥାପନା ସୁଧାକର ଦାସ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ଏବଂ ସଙ୍ଗୀତ ସଂଯୋଜନା ପ୍ରଭୁଦତ୍ତ ପ୍ରଧାନ।

ବିଭକ୍ତିଧାରା ପ୍ରାବଲ୍ୟକୁ ମାନବ ସମାଜରେ ଆରୋପିତ କରିବାରେ ଭୀମଭୋଇଙ୍କ ପ୍ରଚେଷ୍ଟା ଅବର୍ଣ୍ଣନୀୟ। ସନ୍ଥ ଅରକ୍ଷିତ, ଆର୍ତ, ରଘୁନାଥ, ନବୀନବାୟା ପ୍ରମୁଖ କବିଙ୍କ ଭକ୍ତି ଚେତନା ଆଲୋଚ୍ୟ କବିଙ୍କ ଛତ୍ରେ ଛତ୍ରେ ପ୍ରତିଫଳିତ। ଶୂନ୍ୟ ନିରାକାର ବ୍ରହ୍ମଙ୍କ ମହିମା ଗାନରେ କବିକୃତି ସମୂହ ଶତମୁଖର। ବିଭିନ୍ନ ପ୍ରତୀକ, ଚିତ୍ରକଳ୍ପ, ଉପମା ଓ ରହସ୍ୟବାଦୀ ଚିତ୍ର ମାଧ୍ୟମରେ ସେସବୁର ପରିପ୍ରକାଶ ଘଟିଛି। ସାଲବେଗଙ୍କ କେତେକ ନିର୍ଗୁଣାଶ୍ରୟୀ ଭକ୍ତିଗୀତି ଦୁଇ ଚକେ ରଥ ନଚଳିବା, ତୈଳ ପକାନ୍ତେ ଦୀପ ଲିଭିଯିବା ବା ସୁଚିରନ୍ଧ୍ରେ ମତଗଜ ଗଳିଯିବା କିମ୍ବା ମଣ୍ଡୁକକୁ ସର୍ପ ଗିଳିଦେବା ଆଦି ରହସ୍ୟବାଦୀ ଚିତ୍ର ମାଧ୍ୟମରେ ଏସବୁ ଭାବନା ପ୍ରତୀକିତ। ଅନ୍ୟାନ୍ୟ ଭକ୍ତ କବିଙ୍କ ପରି କବି ଭୀମଭୋଇ ସ୍ୱସାଧନ ବଳରେ ସେହି ଅନାହୂତ ଧ୍ୱନିକୁ ଶୁଣିପାରିଛନ୍ତି। ସତ୍ୟ, ଧର୍ମ, ଅହିଂସା ଓ ପରୋପକାର ବ୍ରତ ମହିମା ଧର୍ମରେ ଏକ ମୁଖ୍ୟ ଆଦର୍ଶ ହୋଇଥିବାରୁ କବି ସର୍ବଦା ସତ୍ୟାଶ୍ରୟୀ, ଈଶ୍ୱରାନୁରାଗୀ ଓ ନିତ୍ୟ ମହିମା ଭଜନ କରିବାକୁ ନିଖିଳ ସାଧୁ ସମାଜକୁ ନିବେଦନ କରିଛନ୍ତି। କ୍ଷମା, ଶୀଳ, ଦୟା, ଶାନ୍ତି ଏହି ଚୌଖମ୍ବ ରୂପୀ ଆଶ୍ରା କରି ଶ୍ରୁତି, ସ୍ତୁତି ଆଦି ପବିତ୍ର ଭାବନାରେ ସ୍ୱ ଇଷ୍ଟ ନାମାବଳୀ ଗାନ କରି ଆପଣାର ମାନବ ଜନ୍ମକୁ ସାର୍ଥକ କରିବାର ଅଭିପ୍ସା ପୋଷଣ କରିଛନ୍ତି। ନଶ୍ୱର ମାନବ ଜନ୍ମର ମୁକ୍ତି ସାର୍ଥକତା ଏହି ମହିମା ଧର୍ମାଶ୍ରୟୀ ସାଧୁ ପକ୍ଷେ ସମ୍ଭବ। କବିରଙ୍କ ଗୁଣକ୍ଷା ଘଟ ବା ଜୀର୍ଣ୍ଣ ଚାଦରକୁ ପରମାତ୍ମାଙ୍କ ପାଖରେ ପୂର୍ବବତ୍ ଅକ୍ଷୁର୍ଣ୍ଣ ଅବସ୍ଥାରେ ଫେରାଇ ଦେବାର ଭାକ୍ତିକ ଭାବନା ଏଠି ଭୀମଭୋଇଙ୍କ ଭଜନରେ ସତେ ଯେପରି ପରୋକ୍ଷ ଭାବରେ ଆତ୍ମପ୍ରକାଶ କରିଛି। ସତ୍ୟ, ଦୟା, କ୍ଷମା, ଶାନ୍ତି ଉପରେ ଆଧାରିତ ଓ ରୁକ୍, ସାମ, ଯଜୁର୍ ଅର୍ଥବ ବେଦରୂପୀ କଳେବର ବା ଘଟର ଶୁଦ୍ଧତା ଓ ଅବନାବାଈର ଗତ ଅନାହୁତିର ସମ୍ଭୂତ ଏ ସମସ୍ତଙ୍କ ନବଦ୍ୱାର ନର୍କକୁ ବର୍ତ୍ତିବା ନିମିତ୍ତ ସେହି ପରିପୂର୍ଣ୍ଣମୟ ବ୍ରହ୍ମକୁ ଏକମାତ୍ର ଧ୍ୟାନ, ଧାରଣା, ବ୍ରତ, ଜପ, ତପ ବା ଶୁଦ୍ଧ ଅନ୍ତରରେ ଜପ କରିବାକୁ କବି ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଆ ଭକ୍ତି ସଙ୍ଗୀତ ସାହିତ୍ୟରେ ଭୀମଭୋଇଙ୍କ ସ୍ଥାନ ସ୍ୱତନ୍ତ୍ର। ସ୍ୱମହିମା ଧର୍ମ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ସନ୍ଥ କବିଙ୍କ ଭୂମିକା ସର୍ବାଧୁ ସ୍ୱୀକୃତ। ଓଡ଼ିଆ ନିର୍ଗୁଣ ଭକ୍ତିଧାରାକୁ ପୁଷ୍କଳ କରିବାରେ ଓ ବୌଦ୍ଧ ନାଥ ଶୂନ୍ୟାଶ୍ରୟୀ ତଥା ପଞ୍ଚସଖାଙ୍କ ଜ୍ଞାନ ମିଶ୍ରା

ଭୀମଭୋଇଙ୍କ ବ୍ରହ୍ମ ପୂର୍ଣ୍ଣ ଓ ଅଖଣ୍ଡିତ, ରବି ତଳେ ସେହି ଏକାହିଁ ସତ୍ୟ ସନାତନ, କଷାବସ୍ତ୍ର ପରିହିତ ଜ୍ୟୋତିର୍ମୟ ପୁରୁଷ, ସେ ଉଭୟେ ସ୍ୱଦେହୀ ଓ ଅଦେହୀ, ସାକାର ଓ ନିରାକାର, ସଗୁଣ ଓ ନିର୍ଗୁଣ, ବ୍ରହ୍ମ ନିରୂପଣ ଗୀତାର ବର୍ଣ୍ଣିତ ଲାବଣ୍ୟବନ୍ତ ମହିମାମୟ ପୁରୁଷ ସେ। ସେ ଉଡ଼ନ୍ତା ବହନ୍ତା ପୃଥିବୀ ଧରନ୍ତା ସହନ୍ତା ଦୀପର ଜ୍ୱଳନକାରୀ ସତା ସେ ଶକ୍ତିମାନ ପୁରୁଷ, ତାଙ୍କରି ଅଖଣ୍ଡ ସାର୍ବଭୌମତା କବି ଭଜନର ସାମଗ୍ରୀ ମୂଳାଧାର। ସେଇଠି ସେ ଅନାହୁତି ଧୂନି ଶ୍ରବଣ କରିଛନ୍ତି। ସନ୍ଥର ସଙ୍ଗୀତ ମୋକ୍ଷ ବା ମୁକ୍ତିର ପିପାସୁ ନୁହେଁ, ବିଶ୍ୱମୁକ୍ତି ବା ଜୀବମୁକ୍ତି ହିଁ କବିର କାମ୍ୟ। ରଖ ରଖ ନବଖଣ୍ଡ ମହି ଅନାଦି ଅଲେଖ ତିନି ତ୍ରୈଲୋକ୍ୟ ବୋଲି ଭୀମଭୋଇ ଯାହାକୁ ବାରବାର ସ୍ତୁତି କାତର କାକୁତି କରିଛନ୍ତି, ତାଙ୍କରି ବନ୍ଦନ କୀର୍ତ୍ତନ ନାମ ଭଜନରେ ଭଜନଗୁଡ଼ିକ ରସତୀର୍ଣ୍ଣ। ଜଣାଣଗୁଡ଼ିକରେ ସ୍ୱବେଦନା ଆର୍ତ୍ତି ଅଶ୍ରୁ ବିଳାପ ସହ ପ୍ରାଣୀ ସମାଜ ବା ନିଖିଳ ବିଶ୍ୱର ମୁକ୍ତି ନିମିତ୍ତ କବି ଯେଉଁ ଆକୁଳଶ୍ୱାସ ପ୍ରକାଶ କରିଛନ୍ତି ସ୍ୱମହିମା ସ୍ୱାମୀଙ୍କ ସମୀପରେ, ଭଜନଗୁଡ଼ିକରେ ସେହି କବିର ଅମୃତ ଚିନ୍ତନ ଅରୂପର ରୂପବର୍ଣ୍ଣନା ଶୁଦ୍ଧ ଚୈତନ୍ୟ ଭକ୍ତି ଭାବାବେଗର ସ୍ୱତଃସ୍ଫୁର୍ତ୍ତ ଉଚ୍ଚାରଣ ହିଁ ମୂଳ ଆଲେଖ୍ୟ ହୋଇଉଠିଛି। ଏଠି ଅନ୍ୟାନ୍ୟ ଭକ୍ତ କବି ଦୀନକୃଷ୍ଣ ବା ବନମାଳୀ ବା ହାଡ଼ିଦାସଙ୍କ ତେଲ ଲୁଣ ପଡ଼ିର ବିକଳ ଚିତ୍କାର ନାହିଁ, ବା ଖଣ୍ଡିଏ ତ ମୋର ନାହିଁ ଭେକ ବୋଲି ବା ତେଲ ଲୁଣର ବିକଳ ଚିତ୍କାର ଏଠାରେ କବି କାହାକୁ ଶୁଣାଇ ନାହାନ୍ତି, ବରଂ ଶୁଦ୍ଧ ଅନାବିଳ ଭକ୍ତ ହୃଦୟର ଗୈରିକ ମନ୍ତ୍ର ପ୍ରକାଶ କରିଛନ୍ତି। ରୂପରେଖ ନାହିଁ ଏ ଶୂନ୍ୟ ଦେହି ଅଛ ଉଦୟ ହୋଇର ନିର୍ଗୁଣାତ୍ମକ ଭାବନା ବା ଏ ସଂସାର ହୋଇଯାଉଅଛି ନାରଖାର ଆଦି ଅଜସ୍ର ଜଣାଣମାଳାର ପଦାବଳୀ ମଧ୍ୟରେ କବି ବ୍ୟକ୍ତି ଓ ବିଶ୍ୱକୁ ନିସ୍ତାର କରିବାର ବାଣୀ ଶୁଣାଇଛନ୍ତି।

ଭୀମଭୋଇଙ୍କର ଭଜନାବଳୀର ରହସ୍ୟବାଦୀ ଚିତ୍ର ଅଧିକ ପ୍ରକଟିତ। ପଞ୍ଚସଖା ବା ଚର୍ଯ୍ୟା ଗୀତିକାରଙ୍କର ପରି ସ୍ୱ ଅଭୀଷ୍ଟ ପୂରଣ ନିମିତ୍ତ ସାଧନାର ଗୁପ୍ତ ଭାବକୁ ପ୍ରକାଶ କରିବା ପାଇଁ ବିଭିନ୍ନ ଲୌକିକ ଅଲୌକିକ ପାରିଭାଷିକ ଶବ୍ଦ ଓ ପ୍ରତୀକ ଚିତ୍ରକଳ୍ପ ସୃଷ୍ଟି କରିଛନ୍ତି। ବିଭିନ୍ନ ଭକ୍ତ କବିଙ୍କ ପରି ଘଟକୁ ଶୁଆ, ପଞ୍ଜୁରୀ, ହାଟ, ନଦୀ ବା ନୌକା ସହ ଆତ୍ମାକୁ ଶୁଆ ସାରିପରି ପରମାତ୍ମାଙ୍କୁ ବିଭିନ୍ନ ଚିତ୍ରରେ ଚିତ୍ରିତ କରି ସ୍ୱ ଅଭିପ୍ସା ପ୍ରକାଶ କରିଛନ୍ତି। ବାହୁଡ଼ା ଦାସଙ୍କ ବହୁ ଚାଲି ନ ଜାଣିଲୋ ବା ଅଚ୍ୟୁତଙ୍କ ହଂସ ଭଜନ ବା ଅନନ୍ତଙ୍କ ହାଟ ଭାଙ୍ଗିବ ହୋ ବା ମରୁଆ ଫୁଲ ଚଉତିସାରେ ପୁଷ୍ପ ଅଣଛାୟା ଫଳ ମଧୁରସ ଆଦିର ରହସ୍ୟମୟୀ ଭାବ କବିର ଭାବନାକୁ ଅଧିକ ବିକେନ୍ଦ୍ରିତ କରେ। ସନ୍ଥ ଅଚ୍ୟୁତଙ୍କ ତୁଳିଛି ମନ୍ଦିର ତହିଁ ନ ଉଠଇ କାନ୍ତିଗୋ ଛାୟଣୀ ଛାଇଛି ଲହି ବତାକୁ ନ ଭେନ୍ତିଗୋ ବା ଜଗନ୍ନାଥଙ୍କ ଉଡ଼ୁଛି କାଳସଞ୍ଚାଣ ଜଣା ନାହିଁ କି ବା ଭ୍ରମରରେ ଏ ଫୁଲରେ ନାହିଁ ବାସ ଆଦି ପ୍ରତୀକିତ ଭାବ ଭୀମଭୋଇଙ୍କ ନିର୍ଗୁଣାତ୍ମକ ଭଜନାବଳୀରେ ସୁସ୍ପଷ୍ଟ। ଶାଲବେଗଙ୍କ ସୁଚିରନ୍ଧ୍ରରେ ମତଗଜ ଗଳିଯିବା ବା ମଣ୍ଡୁକକୁ ସର୍ପ ଗିଳିବା ଚିତ୍ର ଭୀମଭୋଇଙ୍କ କୃତିରେ କିଛି କମ୍ ଉପଲବ୍ଧ ନୁହେଁ। ନପସେ ଶବ୍ଦ ଆକାରେ ଏକୋଇଶ ପୁର ବାହାରେ ସାରବ୍ରହ୍ମ ଏକପାଦ ରହିଛି ଗୁପ୍ତ ହୋଇ ଏହି ନିର୍ଗୁଣବାଦୀ ସାଧକଗଣ ସ୍ୱଇଷ୍ଟ ପରମବ୍ରହ୍ମଙ୍କ ଗୁଣବର୍ଣ୍ଣନା ଓ ଜୀବର ରହସ୍ୟମୟ ଗତି ମାୟା ମୋହ ଅଶେଷ ସାଂସାରିକ କାମନା ଆବର୍ତ୍ତ କାଟି ଶୂନ୍ୟ ବ୍ରହ୍ମଙ୍କଠାରେ ଲୀନ ହୋଇଯିବାର ଚିତ୍ର ଆମ ପାଖରେ ଥୋଇଦେଇଛନ୍ତି। ପାଦ ପାଣି ବା ରୂପରେଖ ନଥିବା ଶୂନ୍ୟ ମନ୍ଦିରରେ ବିହାର କରୁଥିବା ଅଲେଖ ପାଟଣା ପୁରବାସୀ ସାଧକ କ୍ଷୁଦା ତୃଷ୍ଣା ପରିହରି ଏକ ଲୟରେ ସେହି ବ୍ରହ୍ମକୁ ଜପିବାକୁ ଓ ପିଣ୍ଡ ପ୍ରାଣ ତେଜ୍ୟା କରି ଜନ୍ମ ମୃତ୍ୟୁକୁ ନ ଡରି କାଳ ବିକାଳକୁ ନିବାରି ପାରିଲେ ଯାଇ ବ୍ରହ୍ମ ଦର୍ଶନରେ ସୁଗମ ହେବାର ବାଟ ଫିଟାଇ ଦେଇଛନ୍ତି।

ବ୍ରହ୍ମ ଅନଳ ଦିହୁଡ଼ି ଜାଳି ଫିଟାଅ କୁହୁଡ଼ି ଅର୍ଗଳ କବାହ ଫିଟାଅ ସଧିରେ ଅଜପା ଜପିଲେ ଅମପା ମାପିଲେ ତେବେ ଯାଇ ହେବୁ ପ୍ରିୟତମ ଭେଟର ସୂକ୍ଷ୍ମ ରହସ୍ୟମୟୀ ଚାତୁରୀ ଭୀମଭୋଇଙ୍କ ଅବନାବାଈ ଶବ୍ଦ ମଧ୍ୟରେ ପ୍ରତୀକିତ ଭୀମଭୋଇଙ୍କ ରହସ୍ୟବାଦୀ ଭଜନଗୁଡ଼ିକର ଅନ୍ତରାତ୍ମା ଶୁଦ୍ଧ ନିର୍ମଳ ଓ ଶାନ୍ତରସରେ ପୂର୍ଣ୍ଣ ସାଧକର ଅନ୍ତର୍ଭାବ ସିଦ୍ଧିତ୍ୱର ପରିଭାଷା ନିର୍ଗୁଣବାଦୀ କବିଙ୍କ ସାଙ୍କେତିକ ରହସ୍ୟଭାବ ପ୍ରକୃତିତ ଲତା ବନେ ବୁଲି ଦେଖ ବେନି ଗୋଟି ପୁଷ୍ପଗୋ ଅଣ ଚିକଣରେ ବତି ଜଳୁଅଛି ତିନି ଗୋ ଭଲା ସେ ବିନ୍ଧାଣୀ ଘର କରିଛି ତିଆରି ଗୋ ବା ବିନ୍ଧାଣୀ ରହିଛି ଯାଇ ନିଗମ ଭୁବନେ ଗୋ ଆଦି ଭଜନଗୁଡ଼ିକ ସମଧର୍ମୀ ସାଲବେଗଙ୍କ ବ୍ରହ୍ମଜ୍ଞାନମୂଳକ ଭଜନ ପର୍ବତ ଶିଖରେ ଘର ବାନ୍ଧିଥିଲି ତଳକୁ ଲମ୍ବିଛି ଡାଳ ମାଟି ଘଟ ପିଞ୍ଜରାରେ ସୁବର୍ଣ୍ଣର ସୁଆତ ବା ଏକ ଚକେ ରଥ ଚଳୁଥିଲା ବେନି ଚକେ ହେଲୁ ରଥ ନ ଚଳିଲା କିମ୍ବା ତିଳ ଚୋପା ପ୍ରାୟ କବାଟ ଲାଗିଛି ତହିଁ ମତଗଜ ଖେଳୁଥିଲା ଆଦି ପଦ ସହ ଭୀମଭୋଇଙ୍କ ବର୍ଣ୍ଣିତ ପଦାବଳୀର ଭାବତରଙ୍ଗ ସମଭାବ

କଟକରେ ଓଲଟ ବୃକ୍ଷ ଖେଳୁଛି ଲୋଟଣୀପାରାର ଚିତ୍ରକଳ୍ପ ଶରୀରକୁ ଓଲଟ ବୃକ୍ଷ ସହ ତୁଳନା କରିବା ଅଣଛାୟା ତରୁତଳେ କରିଛନ୍ତି ବାସଗୋ ବା କଢ଼ରୁ ପଡ଼ିଲେ ଝଡ଼ି ସର୍ବେ ଯିବେ ନାଶଗୋର ଚିତ୍ର ପଞ୍ଚସଖାଙ୍କ ନିତ୍ୟରାସ ଯାହା ଭୀମଭୋଇଙ୍କ ନିତ୍ୟ ବାସ ବା ମଧୁମାସ ବା ଚିର ବସନ୍ତ ଋତୁ ସହ ତୁଳନୀୟ। ଏଠାରେ ଅନାହତ ଧ୍ୱନି କବିଙ୍କର ନିଜସ୍ୱ ପରିକଳ୍ପନା ନୁହେଁ, ବରଂ ସ୍ୱ ସାଧନକୁ ବିସ୍ତାର କରିବା ପାଇଁ ଏକ ସହଜ ସୂକ୍ଷ୍ମ ମାଧ୍ୟମ ମାତ୍ର।

ଶ୍ରୋତା ବନ୍ଧୁ, ଶୁଣୁଥିଲେ ସନ୍ଥ କବି ଭୀମ ଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି, ଆକାଶବାଣୀ ଭବାନୀପାଟଣା। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଫୋନ୍ ଇନ୍ ପ୍ଲିଜ୍ରେ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା। ଉପସ୍ଥାପନାରେ ଅଛନ୍ତି ଲିପ୍ସା ମହାରଣା, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ।

0: ଶ୍ରାବଣ ଆସିଲା ମେଘର ଡଙ୍ଗାରେ, ବରଷା ଝରିଲା ଧରଣୀର ଦୁଆରେ, କଳା ମେଘ ଘେରିଲା ନୀଳ ଆକାଶ, ବର୍ଷାର ସ୍ପର୍ଶରେ ମାଟିର ହସ ଶୁଖିଲା, ମାଟିରେ ଜୀବନ ଫୁଟିଲା, ସବୁଜ ଚାଦରେ ଧରଣୀ ସାଜିଲା, କ୍ଷେତରେ କୃଷକର ହସ ଖେଳିଯାଏ, ଧାନର ଚାରାରେ ସପନ ଦିଶିଯାଏ। ଶ୍ରାବଣ ଆଣି ଭକ୍ତିର ଜୁଆର, ଶିବ ମନ୍ଦିରରେ ଶୁଭେ ହର ହର, କାଉଡ଼ିଆ ଭକ୍ତଙ୍କ ମୁହଁରେ ଭକ୍ତି, ମନରେ ଜାଗେ ଶିବଙ୍କର ଶକ୍ତି, ବେଲପତ୍ର ନେଇ ଭକ୍ତ ଯାଏ ଧାଇ, ହର ହର ମହାଦେବ ଉଠେ ସ୍ୱର ଭାଇ, ଜଳଧାରା ଢାଳି ଶିବଲିଙ୍ଗ ଉପରେ ଶାନ୍ତି ମିଳେ ଭକ୍ତର ଅନ୍ତର ଭିତରେ। ହେ ଶ୍ରାବଣ ତୁମେ ଆସ ପ୍ରତି ବର୍ଷ, ସବୁଜ କରିଦିଅ ଏଇ ଧରଣୀ ବର୍ଷ, ତୁମ ବରଷାରେ ଭିଜୁ ମନ ପ୍ରାଣ, ତୁମ ଆଗମନେ ହସୁ ମୋ ଓଡ଼ିଆ ମାର ଜୀବନ। ସତରେ ଶ୍ରୋତା ବନ୍ଧୁ, ଶ୍ରାବଣ ମାସ ହେଉଛି ବର୍ଷା, ସବୁଜିମା ଓ ଭକ୍ତିର ମାସ। ଏହି ମାସରେ ବର୍ଷାରେ ଧରଣୀ ସବୁଜ ହୋଇଉଠେ, କ୍ଷେତରେ ଧାନ ଚାଷର ଆଶା ଜାଗେ ଏବଂ ପ୍ରକୃତି ନୂଆ ରୂପ ପାଏ। ଶ୍ରାବଣ ସୋମବାରରେ ଶିବ ମନ୍ଦିର ଗୁଡ଼ିକରେ ଭକ୍ତଙ୍କର ଭିଡ଼ ହୁଏ। ବର୍ଷାର ଟିପ୍ ଟିପ୍ ଶବ୍ଦ, କଦମ୍ବ ଫୁଲର ସୁଗନ୍ଧ ଓ ସବୁଜ ପରିବେଶ ମନକୁ ଆନନ୍ଦ କରିଦିଏ। ଆସନ୍ତୁ ଏହି ଆନନ୍ଦ ମନରେ ଆଜିର ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ନମସ୍କାର, ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ ଶ୍ରୋତା ବନ୍ଧୁ। ଆଜିର ଉପସ୍ଥାପନାରେ ମୁଁ ଲିପ୍ସା ମହାରଣା। ଏହି ସୁନ୍ଦର ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଚାଲନ୍ତୁ ତାହେଲେ ଆଉ ଡେରି ନ କରି ଶୁଣିନେବା ପ୍ରଥମେ କେଉଁ ଶ୍ରୋତା କଲ୍ କରିଛନ୍ତି, କେଉଁଠୁ କଲ୍ କରିଛନ୍ତି ଏବଂ ଶୁଣିନେବା ତାଙ୍କର ମନପସନ୍ଦର ଗୀତ। ହ୍ୟାଲୋ ଆଜ୍ଞା, ନମସ୍କାର। ହ୍ୟାଲୋ ଆକାଶବାଣୀ ଭବାନୀପାଟଣାକୁ ବହୁତ ବହୁତ ସ୍ୱାଗତ।
1: ନମସ୍କାର ଆଜ୍ଞା।
0: ଆଜ୍ଞା, ଆପଣଙ୍କ ପରିଚୟ ଦିଅନ୍ତୁ।
1: ଲକ୍ଷ୍ମୀନାରାୟଣ କହୁଥିଲି, ସିଙ୍ଗଲ ସୁବର୍ଣ୍ଣପୁର।
0: ଆଜ୍ଞା, କେମିତି ଅଛନ୍ତି?
1: ମେଡିକାଲ ଅଛି ତ, ବାବୁ ମତେ ଜ୍ୱର ହଉଛି ତ।
0: ଓହୋ, ଥଣ୍ଡା ଜ୍ୱର ହଉଛି ନା କେମିତି? ହଁ ହଁ, ଯା ହଉ ଆଜ୍ଞା, ମନେ ପକେଇକି ଆପଣ ହସ୍ପିଟାଲରେ ଥାଇକି ମଧ୍ୟ କଲ୍ କରୁଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଘରେ ସମସ୍ତେ ଠିକ ଅଛନ୍ତି ନା? ଆଜ୍ଞା ଆଜ୍ଞା, ତାହେଲେ କୁହନ୍ତୁ ଆଜ୍ଞା, ମତେ ଆଜି ଆପଣ କୋଉ ଗୀତଟି ଶୁଣିବା ପାଇଁ ପସନ୍ଦ କରିବେ?
1: ଆଜି ଦେବେ ଆଜ୍ଞା, ଆମର ଗୋଟେ ଓଡ଼ିଆ ଗୀତ ଅଛି ଆଜ୍ଞା, ବୋଲବମ୍ପୁର ଅଛି ଗୋଟେ, ଆମର ଝୋଟିଆ ବାବା ଡେରି ଲାଗିଛି ଚାଲରେ ବହିନି, ଆମର ଗୋଟେ ଅଛି ଆମ ସଂସାର ଚଳଚ୍ଚିତ୍ର।
0: କୋଉ ଚଳଚ୍ଚିତ୍ର ଆଉ ଥରେ ଟିକେ କୁହନ୍ତୁ?
1: ଏଇ ଆମ ସଂସାର।
0: ଏଇ ଆମ ସଂସାର, ନିଶ୍ଚୟ
1: ଆଜ୍ଞା।
0: ଆଜ୍ଞା ନିଶ୍ଚୟ ଆଜ୍ଞା, ଆପଣଙ୍କ ଏହି ମନପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ ଆଜ୍ଞା।
1: ନମସ୍କାର।
0: ନମସ୍କାର।

0: ମୁଇଁ ସବୁବେଳେ ତ ଗଲାଥର ବି ଲଗେଇଥିଲି ଭବାନୀପାଟଣା ଯେ ମୋର ଭାଣିଜୀକେ ଟିକେ କହିଦେବେ କହିକିରି କହିଥିଲି, କହିଲେ କି ନାଇଁ କହିଛେ କି ଜାନେ।
1: ନିଶ୍ଚୟ ନିଶ୍ଚୟ, କିନ୍ତୁ ଦେଖନ୍, ଏଟା ତ ଯେହେତୁ ଆମର ସମସ୍ତେ ଶୁଣୁଛନ୍ ଏଇ କାର୍ଯ୍ୟକ୍ରମ କେ, ତ ସେଥିକେ ଯଦି ବ୍ୟକ୍ତିଗତ ସମ୍ପର୍କ କେ ଆମେ ଯଦି ବ୍ୟକ୍ତିଗତ ହିସାବରେ ରଖମା ବେଲେ ହିଁ ଭଲ ଲାଗବା।
0: ଠିକ ଠିକ, ଧନ୍ୟବାଦ ଧନ୍ୟବାଦ।
1: ତାହେଲେ ମତେ କହନ ଆଜି କେନ୍ ଗୀତ ଶୁଣିବାକେ ପସନ୍ଦ କରବେ?
0: ଆଉ କିଛି ଫିଲ୍ମ ର ନାଁ ହଉଛି କଣ କଣ ମେ ଭଗବାନ, ଗୀତ ହଉଛି ଦୁନିଆ ବନାନା ଔର ବନା କେ ଚଲାନା।
1: ନିଶ୍ଚୟ ଏଇ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇ ଦେମୁ। ଆଉ ଘରେ ସମସ୍ତେ ଭଲ ଅଛନ୍?
0: ଭଲ ଅଛନ୍ ଭଲ ଅଛନ୍ ସମସ୍ତେ। ମୋର ମ୍ୟାଡମ ତାଙ୍କର ଟ୍ରେନିଂ ଅଛେ ଯେ ସେ ଯାଇଛନ୍ ଭୁବନେଶ୍ୱର ଟ୍ରେନିଂ, ଏଇଟା 2021-22 ତାଙ୍କର ଟ୍ରେନିଂ ଅଛେ।
1: ଆଚ୍ଛା ଆଚ୍ଛା, ତ ଘରେ ଏବେ କିଏ କିଏ ଅଛନ୍?
0: ଘରେ ଏବେ ବାପା ମା ଆଉ ମୁଇଁ ଆଉ ମୋର ପୁଅ ଅଛୁ। ମୋର ପୁଅ ଏଇଟା ମେଟ୍ରିକ କ୍ଲାସ।
1: ଆଜ୍ଞା ଆଜ୍ଞା, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ରହିଲୁ, ନମସ୍କାର।

0: ଗୀତା ଚାର୍ଜ କରିବି ବୋଲି ଭାବି ନଥିଲି ତ ଗୋଟେ ଗୀତ କହିବି ଧୀରେ ଧୀରେ ସେ ମେରି ଜିନ୍ଦଗୀ ମେ ଆନା ଧୀରେ ଧୀରେ ସେ ମେରି ଦିଲ କୋ ଚୁରାନା ସେଇକି ଶୁଣେଇଦେବି ଆଜ୍ଞା
1: କୋଉ ଚଳଚ୍ଚିତ୍ର ଟିକେ କହିପାରିବି
0: ଆଜ୍ଞା ଚଳଚ୍ଚିତ୍ରର ନାଁ ତ କହିପାରିବିନି ନହେଲେ ଆଜ୍ଞା ମାନେ ଆପଣଙ୍କ ପସନ୍ଦରୁ କୁମାର ସାନୁଙ୍କ ଯେକୌଣସି ଗୀତ ସେ ଦେଇଦେବି
1: ନିଶ୍ଚୟ ଆଜ୍ଞା ଆପଣଙ୍କ ମନ ପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ
0: ଆଉ
1: ଯେହେତୁ ଶ୍ରାବଣ ମାସ ଚାଲିଛି ବୋଲବମ୍ କରୁଛନ୍ତି
0: ନାଇଁ ଆଜ୍ଞା ମୁଁ ତ ବୋଲବମ୍ କରେ ନାହିଁ ମାନେ ଏମିତି ହଁ ଆଇଁଷ ବିଶ୍ର ମାନେ ସେମିତି ଖାଉ ନାହିଁ
1: ହଁ ହଁ
0: ଖାଲି ଭଗବାନଙ୍କୁ ଦର୍ଶନ କରୁ ଆଉ ଏମିତି ତ ଚାଲେ ଆଉ
1: ଯାହା ହଉ ଯାହା କିଛି ବି ଆପଣ ଶ୍ରଦ୍ଧାର ସହିତ ମାନୁଛନ୍ତି ବହୁତ ବହୁତ ଭଲ କଥା ସେ ଜିନିଷ
0: ଆଜ୍ଞା ଆଉ ସବୁ ଜିନିଷକୁ ତ ମାନେ ଆମେ ଚାଷୀବାସୀ ଲୋକ ତ ସବୁ ଜିନିଷ ଇଏ କରି ହବନି ନା ମାନି ହବନି
1: ହଁ ସେଟା ତ ସତ କଥା କହିଲେ ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହଁ
0: କିନ୍ତୁ
1: ହଁ ହଁ କିନ୍ତୁ ଯୋଉମାନେ କରୁଛନ୍ତି ମାନୁଛନ୍ତି ଆଉ ଆଜ୍ଞା କଲ୍ କଲେ ଆଜ୍ଞା ବହୁତ ଖୁସି ଲାଗିଲା
0: ଆଜ୍ଞା ମନରୁ ଯଦି ଆମେ ଭଗବାନଙ୍କୁ ଭାବିବା ତାହେଲେ ଭଗବାନ ନିଶ୍ଚୟ ଶୁଣିବେ ମନରେ ଯଦି ଭକ୍ତି ଭାବନା
1: ମନରେ ଯଦି ଶ୍ରଦ୍ଧା
0: ଆଉ ଯଦି ମନରେ ଭାବନା ନଥିବ ଭକ୍ତି ଭାବନା ନଥିବ ଆଉ ଯେତେ ଜାଗାକୁ ଯାଇକି ଭଗବାନଙ୍କ ଦର୍ଶନ କଲେ ମଧ୍ୟ ଭଗବାନ ଶୁଣିବେନି
1: ନା ଏଇଟା ତ ଆପଣ ପୁରା ଠିକ କଥା କହିଲେ ମନ ସଫା ଥିବା ଦରକାର ମନରେ ଭକ୍ତି ଭାବ ରହିବା ଦରକାର ଭଗବାନ ଆପଣ ଯୋଉଠି ବି ଡାକନ୍ତୁ ଶୁଣିବେ
0: ଆଜ୍ଞା
1: କଲ୍ କଲେ ଆଜ୍ଞା ବହୁତ ଭଲ ଲାଗିଲା କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ରହିଲୁ ନମସ୍କାର।

0: हॅलो
1: हॅलो शुभ सकाळ नमस्कार मॅडम.
0: शुभ सकाळ नमस्कार. हॅलो आकाशवाणी को बहुत बहुत स्वागत. भाई आपण परिचय दिंतु.
1: रेडिओ सम्राट मुन्ना पंडा कोटेल कनापुर जगतसिंहपुर कहते.
0: मुन्ना भाई केमती अच्छा?
1: मुझे सब बिंदास आशाजी मा शाला आशीर्वाद बिंदास खुश होता है. मा शाला आप गोटे रखि था विशेषकर आकाशवाणी भवानी पटना सब भल मा शाला घंट गोटे रखि था सब आज भाई भाई घंट गोटे रखि था.
0: बहुत बहुत धन्यवाद. आपणको भी भगवान एमती सदा बेले भल रखि था खुशी रखि था बिंदास रखि था.
1: धन्यवाद मैडम. मुझे सब बिंदास रखि था बिंदास ନିଜକୁ ଶକ୍ତ କରି ଧୈର୍ଯ୍ୟ ରଖି ଏବଂ ଭାଙ୍ଗି ନ ପଡି ମୁଁ ଆଗକୁ ବଢିଛି, ଯାହାକି ଆଜିକା ଡେଟ୍ ମୁଁ ପୁରା ବିନ୍ଦାସ ଖୁସିରେ ଅଛି ଏବଂ କାହାରି ଉପରେ ଦୟାର ପାତ୍ର ନେଇକି କାହାରି ଉପରେ ନିର୍ଭର.
0: ବହୁତ ଭଲ ଜିନିଷ ଭାଇ. ଆଉ ଭାଙ୍ଗି
1: ମ୍ୟାଡମ ଗୋଟେ କଥା ମୁଁ ଜାଣିଛି, ଗୋଟେ ବାଟ ବନ୍ଦ ହେଲେ ଦଶଟା ବାଟ ଖୋଲିଯାଏ, କିନ୍ତୁ ସେ ବାଟକୁ ଆମକୁ ଚିହ୍ନିବାକୁ ପଡେ ଆଉ ଟିକେ ସଂଘର୍ଷ କରିବାକୁ ପଡେ. କାହିଁକି ଆମେ ଖାଲି ବାଟ ଚିହ୍ନିଲେ ନା, ଆମେ ସଂଘର୍ଷ କରିବାକୁ ପଡେ ଜୀବନରେ. ବହୁତ ଘାତ ପ୍ରତିଘାତ ଆସିବ, ତେଣୁ ତାକୁ ଆମେ ଇଏ ସାଙ୍ଗରେ ନେଇକି ଆଗକୁ ବଢିବାକୁ ପଡିବ. ଜୀବନରେ ବହୁତ କିଛି ରହିଛି, ଲକ୍ଷ୍ୟସ୍ଥଳ ପହଞ୍ଚିବା ଗଲେ ବହୁତ କିଛି କଷ୍ଟ ସହିବାକୁ ପଡେ. ଯେମିତି ଦେଖନ୍ତୁ ନଈ ଗୋଟେ ଲକ୍ଷ୍ୟ ରଖିଲା ସମୁଦ୍ର ମିଶିବା ପାଇଁ, ତାର ଲକ୍ଷ୍ୟ ପୂରଣ କରିବା ପାଇଁ ସେ ବର୍ଷ ବର୍ଷ ଧରି ଅପେକ୍ଷା କରିକି ଶେଷରେ ସାଗରରେ ଯାଇ ମିଶୁଛି. ତେଣୁ ଆମେ ସର୍ଟକଟ୍ ଉପାୟରେ ଗଲେ କଣ ସର୍ଟକଟ୍ ଉପାୟରେ ଶୀଘ୍ର ପହଞ୍ଚା, କିନ୍ତୁ ଏମିତି କଚାଡ଼ି ପଡିବା ଯାହାକି ଭବିଷ୍ୟତରେ ଆଗକୁ ଉଠିପାରିବେ. ତାକୁ ପରିଶ୍ରମ କରିବା, ଲକ୍ଷ୍ୟସ୍ଥଳ ପହଞ୍ଚିବା, କିନ୍ତୁ ସଫଳତା ଆମେ ପାଇବା କି ନ ପାଇବା ସେଟା ଭଗବାନ ଉପରେ ଛାଡ଼ିକି ଆମେ କର୍ମ କରି ଚାଲିବା, ତାହେଲେ ଦେଖନ୍ତୁ ଜୀବନରେ ସଫଳତା ସୁଖୀ ରହିବେ ଆଉ କେବେ ବିଫଳତା ଆପଣଙ୍କୁ କେବେ ସ୍ପର୍ଶ କରିବ.
0: ଆଜ୍ଞା ସତ କଥା କହିଲେ, କର୍ମ ଆମେ କରି ଚାଲିବା କଥା ମାନେ ଆଶା କରିବା କଥା ନୁହଁ, ଯାହା ହବ ଭଲ ହିଁ ହବ. ତାହେଲେ ମତେ କୁହନ୍ତୁ ଆଜି କୋଉ ଗୀତଟି ଆପଣ ଶୁଣିବା ପାଇଁ ପସନ୍ଦ କରିବେ?
1: ଆଜି ଗୀତ ଦିଅନ୍ତୁ, ଫିଲ୍ମ ନାଁ ହଉଛି ଦିଲୱାଲେ ଦୁଲ୍ହନିଆ ଲେ ଜାଏଁଗେ ନା ଜାନେ କାହା ମେରା ଦିଲ୍ ଖୋ ଗୟା, ଗାଇଛନ୍ତି ଉଦିତ ନାରାୟଣ ଓ ଲତା ମଙ୍ଗେଶକର. ଆଉ ଗୀତଟା ଦିଲ୍ଲୀ କରେ ଲକ୍ଷ୍ମୀନାରାୟଣ ବାଗ, ଚିତ୍ରସେନ ସବର, ସୀମାଞ୍ଚଳ ସହର, ମନୋଜ ପଟେଲ, କ୍ଷମାସାଗର ସାହ, ନାଗୁ ପାତ୍ର, ପ୍ରିନ୍ସ ରୂପେଶ ମଞ୍ଜୁ ପାତ୍ର ଏବଂ କ୍ଷମାସାଗର, ତାପରେ ବୃଷ ଭାଇ, ଆଉ ବିଶେଷ କରି ମୋର ବେଷ୍ଟ କବିତା ବାନ୍ଧବୀ ତୁଲବୁଲି ଡିଙ୍ଗଲ ରଶ୍ମିତା ଭାଇ, ଆଉ ଦୀକ୍ଷା ଉପରେ ମେଘନାଦୀପ, ଆଉ ଯେତେ ଶ୍ରୋତା ଭାଇ ଭଉଣୀ ସମସ୍ତଙ୍କୁ, ବିଶେଷ କରି ଆପଣଙ୍କୁ, ଆପଣଙ୍କ ପୁରା ଟିମକୁ. ଆଉ
0: ଠିକ ଅଛି, ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଆମେ ଗୀତଟି ଡେଡିକେଟ୍ କରିଦଉଛୁ
1: ସାର୍, ମାଙ୍କ ଆଗେ ପ୍ରାର୍ଥନା ଏବଂ ଭଲେ ନା ଖୁସି ଥାନ୍ତୁ. କେବଳ ଶେଷରେ ଗୋଟେ ଆପଣଙ୍କ ଅନୁରୋଧ, ଆପଣଙ୍କ ନାଁଟା ଟିକେ କୁହନ୍ତୁ.
0: ମୋ ନାଁଟା ହଉଛି ଲିପ୍ସା ମହାରଣା.
1: ଧନ୍ୟବାଦ ମ୍ୟାଡମ୍, ଯାହା ଆପଣଙ୍କ ସ୍ୱରଟା ବହୁତ ଭଲ, ମାନେ ପ୍ରୋଗ୍ରାମ ଉପରେ ବହୁତ ଭଲ ପ୍ରୋଗ୍ରାମ କରନ୍ତି, ମୁଁ ଶୁଣିଥିବି. ଆଉ ଖୋଲା ଦରକାର, ବିଶେଷ କରି ଆପଣ ମାନେ ଯୋଉ ଖୋଲା ଦରକାର 10:10 ଏଗାରଟା 10 କରନ୍ତି, ଏଇଟା ମୋ ସବୁଠୁ ପ୍ରିୟ ପ୍ରୋଗ୍ରାମ ଆକାଶବାଣୀ ଭବାନୀ ପାଟଣା, କାରଣ ସେ ଘଣ୍ଟାଟି ମୁଁ ନିଶ୍ଚିନ୍ତ ଶୁଣେ.
0: ବହୁତ ବହୁତ ଧନ୍ୟବାଦ.
1: ଆପଣଙ୍କ ପ୍ରୋଗ୍ରାମରେ କଲ୍ କରି ସାଡେ କାନରେ ଅଛି, ଗୋଟେ ଆପ୍ରେ ଶୁଣୁଥିଲି ଆପଣଙ୍କ ପ୍ରୋଗ୍ରାମ ସରିଲା, ତାପରେ ଆପଣଙ୍କ ସାଙ୍ଗେ କଥାବାର୍ତ୍ତା, ଏତେ ସୁନ୍ଦର ଲାଗେ ସେ ପ୍ରୋଗ୍ରାମ ଟି ମତେ. ମୁଁ କେବଳ ଆପଣଙ୍କ ଲାଇଭ ଆକାଶବାଣୀ ଭିତରେ ବିଶେଷ କରି ଖୋଲା ଦରକାର ସମୟ, କାରଣ ଆପଣ ବିଷୟବସ୍ତୁ ଆଲୋଚନା କରନ୍ତି, ତା ସାଙ୍ଗେ ଗୀତ ମ୍ୟାଚିଂ କରିଦିଅନ୍ତି, ଆଉ ଯୋଉ ବିଷୟବସ୍ତୁ ଆଲୋଚନା କରନ୍ତି ସେଟା ଆମ ନିଜ ଜୀବନ ଲଗେଇ କେତେ ଭଲ ଇଏରେ ବି ଆଗକୁ ଆଗେଇ ପାରୁ.
0: ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ଭାବରେ ଆପଣ ଶୁଣୁଛନ୍ତି ମାନେ ଜାଣିକି ଖୁସି ଲାଗିଲା. ସଦାବେଳେ ଏମିତି ଭଲ ପାଇବା ଦଉଥାନ୍ତୁ ଆମ ଆକାଶବାଣୀ ଭବାନୀପାଟଣାକୁ. କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ. ନମସ୍କାର.

0: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ଡିରାଞ୍ଚଳ ଭାଇ କହୁଛି, ଗ୍ରାମ ତରଫ ଜିଲ୍ଲା ବଲାଙ୍ଗୀର ଲିପ୍ସାରାଣୀ। କେନ୍ତା ଅଛ? ପ୍ରଥମେ କୁହନ୍ତୁ, ବହୁତ ଦିନ ବ୍ୟବଧାନ ପରେ କଥାବାର୍ତ୍ତା ଟେ ମିଳିଲା।
1: ମୁଇଁ ବହୁତ ଭଲ ଅଛେ ଭାଇ, ଆପଣ କେନ୍ତା ଅଛନ୍?
0: ମୁଇଁ ପୁରା ବହୁତ ଭଲ ଅଛେ। ଯାହା ବି ନୁହେଁ, କାଁ କହୁଛ, ସମ୍ବଲପୁରୀ ଭାଷାରେ ମୋ ସହିତ କଥା ଲାଗୁଛ, ସେଟା ଗୋଟେ ପୁରା ଭଲ ଲାଗୁଛେ।
1: ଆଉ ନେଇ କଥା ଲାଗିବି କି ଭାଇ?
0: ନିହାତି ନିହାତି ଭାବରେ, ଯଦି ଆମର କାମ ଲିପ୍ସାରାଣୀ ଯଦି ସମ୍ବଲପୁରୀ ଭାଷାରେ କଥା ଲାଗିବେ, ତାପରେ ଆମେ ଯଦି ସମ୍ବଲପୁରୀ ଲାଙ୍ଗୁଏଜରେ କଥା ଲାଗିବା, ତାହେଲେ କେନ୍ତା ଗୋଟେ ଖୁସି ଲାଗିବ, ଭଲ ଲାଗିବ ନା ବାଧ୍ୟ?
1: ସେଟା ତ ସତ କଥା କହିଲେ ଯେ। କୁହନ୍, ଆଜି ଆପଣ କେନ୍ ଗୀତ ଶୁଣିବାକୁ ପସନ୍ଦ କରିବେ?
0: ଗୀତ ନିହାତି ଶୁଣମା। ଆଉ ଆପଣଙ୍କ ଆଡ଼େ ବର୍ଷା ପାଣି କେନ୍ତା ହଉଛି? ଟିକେ ମୌସୁମୀ ଆଜି କେନ୍ତା ରଖିଛି ଆପଣଙ୍କ ପାଣି ପାନା ଆଡ଼େ?
1: ପୁରା ମେଘୁଆ କରିଛେ ଭାଇ, ଆଉ ସକାଳେ ଟିକେ ଟିକେ ବର୍ଷା ହଉଥିଲା, କିନ୍ତୁ ଏବେ ନାଇଁ କରବାର, ଆଉ ମେଘୁଆ ହେଇକି ଅଛି।
0: ମେଘୁଆ ମେଘୁଆ ରଖିଛି ଇଆଡ଼େ ବି ଟିକେ, କିନ୍ତୁ ଭାବାନ ପରିବେଶ ପୁରା ଭଲ ଅଛି, ଖରା ବି ନିକ ବା କି ବର୍ଷା ବି ନିକ, ମେଘୁଆ ମେଘୁଆ ପାଗ ରଖିଛି, ପୁରା ପୁରା ବଢିଆ ପାଗ ରଖିଛି, ପୁରା ମନବାକେ ପଡ଼ବା।
1: ହଇ ହଇ, ଆମର ବାଟେ ବି ହେନ୍ତା ହିଁ ଅଛି।
0: ହେନ୍ତା ପୁରା ଯେ ଖାଇବ, ପୁରା ବହୁତ ଖୁସି ଲାଗିଲା, କାଁ ଲାଗ ତ ଏ ପୁରା ସେ 4 ମାସ 5 ମାସ ପରେ ଥରେ କଥା ହେବା ଚାନ୍ସ ନିଶାନଙ୍କ ପାଖରେ ମିଳିଲା, ସେଥିପାଇଁ ଆଜି ବହୁତ ପୁରା ଖୁସ।
1: ସେମିତି କେ ଭାଇ, ବହୁତ ବହୁତ ଧନ୍ୟବାଦ। ସେ ଠିକ ଅଛି, ତ ମତେ କୁହନ୍ କେନ୍ ଗୀତ ଶୁଣବେ
0: ଆଜି? ଗୋଟେ ଗୀତ ଅଛେ ନା ରେ ନା, ଗୋଟେ ଗୀତ ଅଛେ ବେବି ଚଳଚିତ୍ର, ଗୋଟେ ଗୀତଟେ ଅଛେ ହିମାଂଶ ସାର ଗାଇଛ, ସେ ଗୀତ ପ୍ଲେ କରିଦେବେ।
1: ନିଶ୍ଚୟ ଆପଣଙ୍କର ମନ ପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେମୁ।
0: ସାର୍, ଯେତେ ବି ଆକାଶବାଣୀ ଭବାନୀ ପଟନା କେନ୍ଦ୍ର ଶୁଣୁଛନ୍, ହାଲୁ ଆକାଶବାଣୀ ସମସ୍ତ ଶ୍ରୋତା ଭାଇ ଭଉଣୀଙ୍କୁ ତଥାଲିକି ଡେଡିକେ, ତା ସହିତ ତଥାଲିକି ଆମ ଶଶୀ ଭାଇଙ୍କୁ, ଆଉ ଆମ ନିଶାନିଙ୍କୁ ତଥାଲିକି ଡେଡିକେ।
1: ନିଶ୍ଚୟ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଗୀତ ଡେଡିକେଟ୍ କରିଦେଉଛୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ରହିଲୁ, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମରେ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା। ଉପସ୍ଥାପନରେ ଥିଲେ ଲିପ୍ସା ମହାରଣା ଏବଂ ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସକାଳ 10:00 ହେବାକୁ ଯାଉଛି। ଅଳ୍ପ କ୍ଷଣ ମଧ୍ୟରେ ଶୁଣିପାରିବେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସୁମଧୁର ଗୀତ ଓ ସ୍ଥାନୀୟ ଖବରକୁ ନେଇ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ମାଟି ଯଦି ହୁଏ ପରିଷ୍କାର ହସିବ ପ୍ରକୃତିର ସଂସାର, ମନ ଯଦି ହୁଏ ନିର୍ମଳ ଜୀବନ ହେବ ମହିୟାନ ଓ ସଫଳ। ହଁ ଶ୍ରୋତା ବନ୍ଧୁ, ଜୀବନର ପ୍ରତିଟି ସକାଳ ନୂଆ ଆଶା ଓ ସମ୍ଭାବନା ନେଇ ଆସି, କିନ୍ତୁ ସେ ସକାଳର ପ୍ରକୃତ ସୌନ୍ଦର୍ଯ୍ୟ ଯେତେବେଳେ ଛଟକି ଉଠେ, ଯେତେବେଳେ ଆମ ଆଖପାଖର ପରିବେଶ ନିର୍ମଳ ଥାଏ ଏବଂ ମନ ଭିତରଟା ପବିତ୍ର ଥାଏ। ବର୍ଷା ଦିନ ଯେତେ ସଫା କଲେ ମଧ୍ୟ ଅପରିଷ୍କାର ଲାଗିବ ହିଁ ଲାଗିବ, ତଥାପି ପାରିବା ପର୍ଯ୍ୟନ୍ତ ଘର ଦ୍ୱାର ଫିନାଇଲରେ ସଫା କରିବା, ସାଥେ ସାଥେ ନିଜ ଘର ଆଖପାଖ ମଧ୍ୟ ସଫା କରିବା। ନିର୍ମଳ ପରିବେଶ ସୁସ୍ଥ ଭାବନାର ସନ୍ଦେଶ। ପରିବେଶ ସ୍ୱଚ୍ଛ ରହିଲେ ହିଁ ରୋଗବ୍ୟାଧି ଦୂରେଇ ରହେ ଓ ଶରୀର ସୁସ୍ଥ ରହେ। ଏଥିପାଇଁ କୌଣସି ଆନ୍ଦୋଳନ କରିବାକୁ ପଡ଼ିବନି, ନିଜର ଅଭ୍ୟାସରେ ଛୋଟ ପରିବର୍ତ୍ତନ ହିଁ ଯଥେଷ୍ଟ। ଆଜି କୌଣସି ସ୍ୱଚ୍ଛତା ଦିବସ ନୁହେଁ ଶ୍ରୋତା ବନ୍ଧୁ, ପ୍ରତିଦିନର ସ୍ୱଚ୍ଛତାକୁ ନେଇ କିଛି କଥା ରଖୁଛି। ବର୍ତ୍ତମାନର ସମୟକୁ ଦେଖି କହିବି, ଆର୍ଦ୍ରତା ଓ ସନ୍ତସନ୍ତିଆ ପରିବେଶ ଚାରିଦିଗରେ, ଚତୁର୍ଦିଗର ଏହି ପରିବେଶକୁ ନିଜକୁ ହିଁ ସମାନ ରହିବାକୁ ପଡ଼ିବ। ଜୀବାଣୁ ମଶା ମାଛିଙ୍କ ବଂଶବୃଦ୍ଧି ନିହାତି ହେବ ଓ ଖୁବ୍ ଶୀଘ୍ର ମଧ୍ୟ ହୁଅନ୍ତି। ଟିକିଏ ଅସାବଧାନତା ହେଲେ ଡେଙ୍ଗୁ ମ୍ୟାଲେରିଆ ଡାଇରିଆ ଓ ଟାଇଫଏଡ୍ ଭଳି ରୋଗ ମାଡ଼ି ବସିବ। ଜଳ ଜମିବାକୁ ଦେବା ନାହିଁ, ଯେମିତି ଘର ଛାତ ଉପରେ ହେଉ, ଫୁଲକଣ୍ଡ କିମ୍ବା ଭଙ୍ଗା ଟାୟାର କିମ୍ବା କୌଣସି ଡବା ଖୋଲା ଡବା ଗୁଡ଼ିକରେ ବର୍ଷା ପାଣି ଯେପରି ଜଳ ନ ରହୁ ଧ୍ୟାନ ଦେବା। ସଫା ପାଣି ପିଇବା, ଯଦି ହୁଏ ତ ପାଣିକୁ ଫୁଟେଇ ଥଣ୍ଡା କରି ମଧ୍ୟ ନିଜ ଘରେ ପିଇବା, ଛୋଟ ଛୁଆମାନଙ୍କୁ ନିହାତି ଦେବା। ରାସ୍ତାକଡ଼ର ଖାଦ୍ୟ ନ ଖାଇଲେ ଭଲ, ଯଥାସମ୍ଭବ ଶୁଖିଲା ପୋଷାକ ଇସ୍ତ୍ରୀ କରି ପିନ୍ଧନ୍ତୁ। ଯେମିତି ଓଦା ଜିନିଷ, ଯଦି ଆମେ ଓଦା ପୋଷାକ ପିନ୍ଧିବା ତେବେ ଫଙ୍ଗଲ ପରି ସଂକ୍ରମକ ରୋଗରୁ ଆମେ ବର୍ତ୍ତି ପାରିବା ନାହିଁ। ଟିକିଏ ସତର୍କତା ରହିଲେ ସୁସ୍ଥ ରହିପାରିବା ଏବଂ ପରିବେଶ ମଧ୍ୟ ସୁସ୍ଥ ରହିବ। ଏତିକି ନିବେଦନ ରଖିବୁ। ଆପଣମାନେ ନିଜ ପରିବାରକୁ ନିଜ ସ୍ୱାସ୍ଥ୍ୟ ପ୍ରତି ଏବଂ ପରିବେଶ ପ୍ରତି ମଧ୍ୟ ଟିକିଏ ସତର୍କ ରହିବାକୁ, ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିନେବା ଆଉ ଏକ ସୁନ୍ଦର ମନଛୁଆଁ ଗୀତ।

ଶ୍ରୋତାବନ୍ଧୁ, ଆପଣଙ୍କ ସକାଳ କିପରି ଆରମ୍ଭ ହୁଏ? ପ୍ରାତଃସ୍ମରଣ କରି ଆରମ୍ଭ କରନ୍ତି, ନା ପକ୍ଷୀଙ୍କ ଡାକରେ ସେଜରୁ ଉଠନ୍ତି, ନା ମୋବାଇଲର ସ୍କ୍ରିନ୍ର ରିଙ୍ଗଟ୍ୟୁନ୍ର ଶବ୍ଦରେ? ନିଶ୍ଚୟ ଉତ୍ତର ଆସିବ ଆପଣଙ୍କ ପାଖରୁ, ମୋବାଇଲର ରିଙ୍ଗଟୋନ୍ରୁ। ହଁ ଶ୍ରୋତାବନ୍ଧୁ, ଇଣ୍ଟରନେଟ୍ ଆଜି ଆମ ଜୀବନର ଏମିତି ଏକ ସାଥୀ ପାଲଟିଛି ଯାହା ବିନା ଗୋଟିଏ ମୁହୂର୍ତ୍ତ ବି ଅଧୁରା ଲାଗୁଛି। ମଣିଷ ଓ ଇଣ୍ଟରନେଟ୍ ମଧ୍ୟରେ ସମ୍ପର୍କ ଆଜିର ସମୟରେ ଏକ ବୈଷୟିକ ସଂଯୋଗ ନୁହେଁ, ବରଂ ଏହା ମାନବ ଜୀବନର ଅଭିନ୍ନ ଅଙ୍ଗ ପାଲଟିଯାଇଛି, ସାଥୀ ପାଲଟିଯାଇଛି। ଇଣ୍ଟରନେଟ୍ ଆଜି ଆମ ଜୀବନରେ ଏମିତି ଏକ ସାଥୀ ପାଲଟିଛି ସତରେ, ତା ବିନା ଜୀବନଟି ଅଧୁରା ଅଧୁରା। ମାନବ ଜୀବନର ଅଭିନ୍ନ ଅଙ୍ଗ କାହିଁକି ପାଲଟିଯାଇଛି? ସକାଳୁ ଉଠିବାଠାରୁ ରାତିର ଶୋଇବା ପର୍ଯ୍ୟନ୍ତ ଆମେ ପ୍ରତିଟି କାର୍ଯ୍ୟରେ ଇଣ୍ଟରନେଟ୍ ସହ ଯୋଡ଼ି ହୋଇ ରହିଛୁ। ଆଜି ଆନ୍ତର୍ଜାତିକ ଇଣ୍ଟରନେଟ୍ ବ୍ୟବହାରକାରୀ ଦିବସ, ଇଣ୍ଟରନେଟ୍ ଦିବସ। 1991 ଆଜିର ଦିନରେ ସାର୍ ଟିମ୍ ବର୍ନର୍ସ-ଲି ସର୍ବସାଧାରଣଙ୍କ ପାଇଁ ୱାର୍ଲ୍ଡ ୱାଇଡ୍ ୱେବ୍ ଖୋଲି ଦେଇଥିଲେ। ଆଜି ଇଣ୍ଟରନେଟ୍ ଆମ ହାତ ପାହାନ୍ତାରେ, ପୃଥିବୀକୁ ଆଣିଦେଇଛି ଆମ ହାତରେ। ଜ୍ଞାନର ଆଦାନ ପ୍ରଦାନ ଶୀଘ୍ର ସହଜ ହୋଇପଡ଼ିଛି, କିନ୍ତୁ ଏହାରି ଭିତରେ ଗୋଟିଏ କଥା ଭୁଲିଗଲେ ଚଳିବନି। ପ୍ରଯୁକ୍ତିବିଦ୍ୟା ଆମ ସୁବିଧା ପାଇଁ ଆମ ଜୀବନକୁ ନିୟନ୍ତ୍ରଣ କରିବା ପାଇଁ ନୁହେଁ, ଦିନସାରା ଡିଜିଟାଲ ଦୁନିଆରେ ରହିବା ସହ ଅତି କମ୍ରେ ଅଧଘଣ୍ଟା ପ୍ରକୃତି ସହ ବିତାନ୍ତୁ, ପରିବାର ଲୋକଙ୍କ ସହ ମୁହାଁମୁହିଁ ବସି କଥା ହୁଅନ୍ତୁ, କିମ୍ବା ଖଣ୍ଡେ ଭଲ ବହି ପଢ଼ନ୍ତୁ। ସମ୍ପର୍କଗୁଡ଼ିକ ୱାଇଫାଇରେ ନୁହେଁ, ମନର ନିବିଡ଼ ସ୍ପର୍ଶରେ ଯୋଡ଼ି ହୋଇ ରହେ। ହଁ ଶ୍ରୋତାବନ୍ଧୁ, ଗୋଟିଏ କ୍ଲିକ୍ରେ ପାଠପଢ଼ା, ଗବେଷଣାଠାରୁ ଆରମ୍ଭ କରି ନୂଆ କୌଶଳ ଶିଖିବା ସହଜ ହୋଇପଡ଼ିଛି। ବ୍ୟାଙ୍କିଂ, ଟ୍ରେନ୍ ବା ବସ୍ ଟିକେଟ୍, ଔଷଧ କିଣିବା କିମ୍ବା ୱାର୍କ ଫ୍ରମ୍ ହୋମ୍, ଏସବୁ ମଧ୍ୟ ସରଳ ହୋଇଯାଇଛି। ତଥାପି ସାଇବର ଠକି, ଭ୍ରାନ୍ତ ତଥ୍ୟଠାରୁ ଦୂରେଇ ରହିବା ଦରକାର। ଅଳ୍ପକେ ସ୍ୱାସ୍ଥ୍ୟ

ଅତି ଯତ୍ନ ନେବା ମଧ୍ୟ ଆବଶ୍ୟକ। ଡିଜିଟାଲ ଜଗତ ସହ ନିଜ ଜୀବନର ସନ୍ତୁଳନ ରକ୍ଷା କରିବା ଆଜିର ସବୁଠାରୁ ବଡ଼ ବୁଦ୍ଧିମାନତା। ତାହେଲେ ଏଥର ନେଇଯିବା ଏକ ସଙ୍ଗୀତମୟ ବିରତି।

0: ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ଶିକ୍ଷିତ, ଗ୍ରାମଠାରୁ ସହର ପର୍ଯ୍ୟନ୍ତ ପରିବାରର ଲୋକେ ନିଜ ସନ୍ତାନକୁ ଶିକ୍ଷା ଦେବା ପାଇଁ ଚାହୁଁଛନ୍ତି। ସେମାନେ ଶିକ୍ଷିତ ହେବି ଓ ଭଲ ରୋଜଗାରକ୍ଷମ ହେବି, ଏହା ହିଁ ସ୍ୱପ୍ନ। ଭବିଷ୍ୟତକୁ ସୁଦୃଢ଼ କରିବି, ଏହା ହିଁ ଉଦ୍ଦେଶ୍ୟ। କିନ୍ତୁ ବ୍ୟକ୍ତିତ୍ୱର ସର୍ବଶ୍ରେଷ୍ଠ ପରିମାପକ ଭାବରେ ଯାହାକୁ ବିବେଚନା କରାଯାଏ ତାହା ହେଉଛି ସଂସ୍କାର। ହଁ ଶ୍ରୋତାବନ୍ଧୁ, ବ୍ୟକ୍ତିତ୍ୱକୁ ସୁନ୍ଦର, ମଧୁମୟ, ପରିମାର୍ଜିତ, ଆକର୍ଷଣୀୟ ତଥା ରୁଚି ସମ୍ପନ୍ନ କରିବା ଦିଗରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସଂସ୍କାର ହେଉଛି ସୁନେଲି ସକାଳର ଉଦୟ ରବି ପରି, ଯାହା ସଫଳତା ଆଡ଼କୁ ବାଟ କଢ଼ାଏ। ସଂସ୍କାର ବିହୀନ ବ୍ୟକ୍ତି ହେଉଛି ଏକ ଅମେରୁଦଣ୍ଡୀ ପ୍ରାଣୀ, ଯାହାର ଅସ୍ତିତ୍ୱ ମୂଲ୍ୟହୀନ। ଏ ସଂସାରରେ ସମସ୍ତ ପ୍ରାଣୀ ଅପେକ୍ଷା ମନୁଷ୍ୟ ପାଖରୁ ସଂସ୍କାର ହିଁ ଆଶା କରାଯାଏ, କାରଣ ମଣିଷର ବୁଦ୍ଧି ଓ ବିଚାର ଶକ୍ତି ସ୍ୱତନ୍ତ୍ର ଓ ଅନନ୍ୟ। ଶ୍ରେଷ୍ଠ ଜୀବ ଭାବରେ ସେ ମହିୟାନ ଓ ଗରିୟାନ ମଧ୍ୟ। ସଂସ୍କାର ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ସମାଜରେ ଆଦର ଭାଜନ ହୋଇଥାନ୍ତି। ଯେଉଁ ପରିବାରରେ ଶୈଶବରୁ ସଂସ୍କାର ଶିକ୍ଷା ଦିଆଯାଏ ନାହିଁ, ସେ ପରିବାରର ପତନ ଅନିର୍ବାଚ୍ୟ। ସଂସ୍କାର ଅଭାବରୁ ଶୈଶବ ହୋଇଯାଏ ଦିଗହରା। ଘର ଭିତରେ ପିଲାମାନଙ୍କ ସାମ୍ନାରେ ବାରମ୍ବାର ଝଗଡ଼ା ହେବା, ଅନ୍ୟକୁ ଗାଳିଗୁଲଜ କରିବା, ଅନ୍ୟର କୁତ୍ସା ରଟନା କରିବା ପରି ନକାରାତ୍ମକ କାର୍ଯ୍ୟର ପ୍ରଭାବ ସିଧାସଳଖ ପିଲାଙ୍କ ଉପରେ ପଡ଼ିଥାଏ। ଶିଶୁ ଆମର ଏବଂ ଆମ ପଡ଼ୋଶୀଙ୍କ କାର୍ଯ୍ୟକଳାପକୁ ଅନୁକରଣ କରୁଥାଏ। ସଂସ୍କାର ଭିତ୍ତିସ୍ଥାପନ ଦିଗରେ ଗୁରୁ ବା ବିଦ୍ୟାଳୟଙ୍କର ଭୂମିକା ମଧ୍ୟ ଅସ୍ୱୀକାର କରାଯାଇ ନପାରେ, କିନ୍ତୁ ବିଦ୍ୟାଳୟରେ ପ୍ରାପ୍ତ ସଂସ୍କାରକୁ ପରମୁହୂର୍ତ୍ତରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ପରିବେଶର ଅଭାବରୁ ପାଶରେ ଦେଇଥାନ୍ତି। ସାମ୍ପ୍ରତିକ ସ୍ଥିତିର ଏଥିରେ ସୁଧାର ଆଣିବାର ଆବଶ୍ୟକତା ରହିଛି, ନହେଲେ ସେମାନେ ରାଜରାସ୍ତାରେ ବିନା ସଙ୍କୋଚରେ ବଡ଼ମାନଙ୍କୁ କଟୁ ମନ୍ତବ୍ୟ ଦେବାକୁ ମଧ୍ୟ ପଛେଇବେ ନାହିଁ, ପଛଉ ନାହାନ୍ତି ମଧ୍ୟ। ଶେଷରେ ଶ୍ରୋତାବନ୍ଧୁ, ଏତିକି କହିବି, ଶିଶୁଙ୍କୁ ଛୋଟବେଳରୁ ହିଁ ଜିଦି କରାନ୍ତୁ ନାହିଁ। ଛୋଟ ଛୋଟ କଥାରେ ବଡ଼ ରୂପ ନେଇଥାଏ। ସବୁ ଜିଦି ଯଦି ଆମେ ପୂରଣ କରିଦେବା, ବଡ଼ ହେଲେ ବଡ଼ ଜିନିଷ ପାଇବା ପାଇଁ ଅଳି କରିବେ, ଜିଦି କରିବେ, ଶେଷରେ କ୍ରୋଧ ଉତ୍ପନ୍ନ ହେବ। ତେଣୁ ବିନମ୍ର ଅନୁରୋଧ କରିବି, ଯେଉଁମାନେ ମଧ୍ୟ ନିଜ ଶିଶୁର ଛୋଟ ଛୋଟ ପୂରଣ କରୁଛନ୍ତି, ତାକୁ ବୁଝେଇକି ମଧ୍ୟ ସମାଧାନ କରିପାରିବେ। ଟିକିଏ ବଡ଼ ହେଲେ ଆମେ ସେସବୁ ପୂରଣ କରିପାରିବାନି ଏବଂ ପରବର୍ତ୍ତୀ ସମୟରେ ଏକ ଭିନ୍ନ ରୂପ ନେବ। ଏଥର ନେଇଯିବା ଏକ ବିଜ୍ଞାପନ ବିରତି, ତାପରେ ପରେ ଶୁଣିନେବା ଆଉ ଏକ ମନଛୁଆଁ ଗୀତ।
1: नमस्कार, मैं हूं कैलाश खेर और आकाशवाणी के सभी श्रोताओं को मेरा बारंबार प्रणाम। और भारत की सेना को समर्पित ये मेरा गीत भारतीय सेना, जो तीनों सेनाओं को समर्पित है, हर देशवासी को समर्पित है तथा भारत के हर सैनिक को समर्पित है, पैरामिलिट्री के अर्धसैनिक बलों के हर सैनिक को समर्पित है, रक्षा मंत्रालय से लेकर देश के एक एक नागरिक को ये गीत समर्पित है। हमारे देश की भावनाओं के अनुरूप हमारी भारत की सेनाओं के गौरव का गान और स्तुति ही यह गीत है। रग रग में जोश भर देने वाला यह गीत हमारे हर भारतीय को समर्पित करता हूं। मैं हूं आपका कैलाश खेर।

ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଶ୍ରୋତାବନ୍ଧୁ, ଏମିତି ବି ସମୟ ଥିଲା ଜଣେ ମଣିଷ ଅନ୍ୟ ଏକ ମଣିଷର ସ୍ୱାଧୀନତା, ଅଧିକାର ଓ ଆତ୍ମସମ୍ମାନକୁ ଛଡ଼ାଇନି ତାକୁ କେବଳ ଏକ ବସ୍ତୁ ବା ସମ୍ପତ୍ତି ଭାବରେ ବ୍ୟବହାର କରାଯାଉଥିଲା। ପ୍ରାଚୀନ କାଳରୁ ବିଭିନ୍ନ ସଭ୍ୟତାରେ ମଣିଷକୁ ବଜାରରେ ବିକ୍ରି କରାଯାଉଥିଲା। ବିଶେଷ କରି ଆଫ୍ରିକୀୟ ଦେଶଗୁଡ଼ିକରୁ ଲକ୍ଷ ଲକ୍ଷ ଲୋକଙ୍କୁ ବଳପୂର୍ବକ ବନ୍ଦୀ କରି ଅତ୍ୟନ୍ତ ଅମାନୁଷିକ ଭାବେ ୟୁରୋପ ଓ ଆମେରିକାରେ ବିକ୍ରୟ କରାଯାଉଥିଲା। 1791 ଅଗଷ୍ଟ 23 ତାରିଖରେ ଭାଇତିଠାରେ କ୍ରୀତଦାସମାନେ ସେମାନଙ୍କ ଅଧିକାର ପାଇଁ ପ୍ରଥମ ଐତିହାସିକ ବିଦ୍ରୋହ କରିଥିଲେ। ପରବର୍ତ୍ତୀ ସମୟରେ ଆବ୍ରାହମ ଲିଙ୍କନ, ମହାତ୍ମା ଗାନ୍ଧୀ ଓ ନେଲସନ୍ ମାଣ୍ଡେଲାଙ୍କ ଭଳି ବ୍ୟକ୍ତିତ୍ୱମାନଙ୍କ ନିରନ୍ତର ସଂଗ୍ରାମ ଫଳରେ ଆଇନଗତ ଭାବେ ଏହାକୁ ବିଲୋପ କରାଯାଇଥିଲା। ଆଜିର ଦିନଟି ସମର୍ପିତ ସେହି କୀର୍ତ୍ତଦାସଙ୍କ ପାଇଁ ଯେଉଁମାନେ ବର୍ଷ ବର୍ଷ ପରାଧୀନତାର ଶିଙ୍କୁଳିରେ ବନ୍ଧା ପଡ଼ିଥିଲେ। ତାହା ତ ଗଲା ଦାସତ୍ୱ ପ୍ରଥା। ବର୍ତ୍ତମାନ ସେହି ବିକ୍ରି କରିବା, ବୁଲି ଡାକିବା ଆଉ ନାହିଁ, କିନ୍ତୁ ସମାଜରେ ଅଦୃଶ୍ୟ ରୂପରେ ବିଦ୍ୟମାନ। ଗରିବୀ ଓ ଅସହାୟତାର ସୁଯୋଗ ନେଇ କମ୍ ବୟସରେ ପିଲା କିମ୍ବା ଶ୍ରମିକମାନଙ୍କୁ ଉଚିତ ମଜୁରୀ ନ ଦେଇ ଖଟାଇବା ଚାଲିଛି। ଆଜିର ଦିନକୁ ଦାସ ବାଣିଜ୍ୟ ବିଲୋପ ସ୍ମୃତି ଦିବସ ରୂପରେ ମିଳିତ ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ସ୍ତରରେ ଦାସତ୍ୱ ପ୍ରଥା ବିରୋଧରେ ସଂଗ୍ରାମ କରି ଏହି ଦିବସ ଭାବରେ ପାଳନ କରାଯାଉଛି। ଜଣେ ମଣିଷର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ତାର ଆତ୍ମସମ୍ମାନ ଓ ସ୍ୱାଧୀନ ବିଚାର। ଯେପର୍ଯ୍ୟନ୍ତ ମନ ଭୟ ସଂକୀର୍ଣ୍ଣତାରୁ ମୁକ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ପ୍ରକୃତ ସ୍ୱାଧୀନତା ଅସମ୍ଭବ। ସେଥିପାଇଁ ତ କୁହାଯାଇଛି, ଶରୀରର ଶିକୁଳି ଅପେକ୍ଷା ମନର ଶିକୁଳି କାଟିବା ଅଧିକ ଜରୁରୀ। ପୁଣି କବିଙ୍କ ଭାଷାରେ, ସେଦିନ ପ୍ରତିଟି ଆଖିରେ ଝଲସିବ ଆଶା, ପ୍ରତି କଣ୍ଠରେ ଫୁଟିବ ଗୀତ, ମଣିଷ ଗାଇବ ମଣିଷର ଅଧିକାର, ଆଉ ପ୍ରେମରେ ହେବ ସାରା ବିଶ୍ୱଜିତ। ଏଥର ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

ଶ୍ରୋତା ବନ୍ଧୁ, ଯେତେବେଳେ ଚନ୍ଦ୍ରଯାନ 3ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲା, ସାରା ବିଶ୍ୱ ଭାରତର ବୈଜ୍ଞାନିକ ପ୍ରତିଭାକୁ ସଲାମ କରିଥିଲା। ସେହି ଐତିହାସିକ ସଫଳତାକୁ ମନେ ରଖିବା ପାଇଁ ଆଜିର ଦିନଟିକୁ ସାରା ଦେଶ ମହାକାଶ ଦିବସ ଭାବେ ପାଳୁଛି। ଏହି ଘଟଣା ଆମକୁ ଗୋଟିଏ ବଡ଼ ଶିକ୍ଷା ଦିଏ, ପୂର୍ବର ବିଫଳତା କେବେ ବି ଶେଷ ନୁହେଁ। ଚନ୍ଦ୍ରଯାନ 2ର ଅଧୁରା ଯାତ୍ରା ପରେ ଇସ୍ରୋର ବୈଜ୍ଞାନିକମାନେ ହାର ମାନିନଥିଲେ, ବରଂ ପ୍ରତିଟି ତ୍ରୁଟିକୁ ଶିଖି ପରବର୍ତ୍ତୀ ଇତିହାସ ରଚିଥିଲେ। ଆମର ଦୈନନ୍ଦିନ ଜୀବନରେ ମଧ୍ୟ ଅନେକ ସମୟରେ ବିଫଳତା ଆସେ, କିନ୍ତୁ ପଡ଼ିଯିବାଟା ପରାଜୟ ନୁହେଁ, ପଡ଼ି ରହିଯିବା ହିଁ ଅସଲ ପରାଜୟ। ନିଜ ଭିତରେ ଥିବା ବିଶ୍ୱାସକୁ

ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ ଆଜିର ସ୍ଥାନୀୟ ପାଣିପାଗ ଶୁଣନ୍ତୁ। ଆଜିର ସର୍ବାଧିକ ତାପମାତ୍ରା 37 ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ 25 ଡିଗ୍ରୀ ସେଲସିୟସ ରହିବ। ହାଲୁକା ବର୍ଷା ସହ ଆର୍ଦ୍ରତା 96% ରହିବ। ସ୍ଥାନୀୟ ଖବରରୁ କିଛି ନେଇ ଆସିଛି। କଳାହାଣ୍ଡିର ଦଣ୍ଡପାଟ ଅଞ୍ଚଳରେ ବିଭିନ୍ନ ସଚେତନାତ୍ମକ ରଚନାତ୍ମକ ସେବାମୂଳକ କାର୍ଯ୍ୟକ୍ରମ ଜାରି ରଖୁଥିବା ଅଗ୍ରଣୀ ସଂସ୍ଥା ଦଣ୍ଡପାଟ ଯୁବସେବା ସଂଗଠନ ବେହେରାର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଏଥିରେ ଯୁବ ସମାଜସେବୀ କ୍ଷୀରସିନ୍ଧୁ ବାଗ ସଭାପତି, ସମାଜସେବୀ ତଥା ଚିତ୍ରଶିଳ୍ପୀ ଲଳିତ ବାଣୁଆ ଉପସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନସୁଗର କାରଗାରର ମୁଖ୍ୟ କିଙ୍ଗ ପିନ୍ ବାଲିଗୁଡ଼ା କଟାରୀ ସାହିର ରାଧେଶ୍ୟାମ କାର୍ଜିଙ୍କୁ ଜାତୀୟ ରାଜପଥ ଗୋଇବନ୍ଧା ପୋଲ ନିକଟରୁ ପୋଲିସ ଗିରଫ କରିଥିବାର ଜଣାପଡ଼ିଛି। ନର୍ଲା ଥାନାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଆଇସି କୈବଲ୍ୟ ସେଠ୍ଙ୍କୁ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ନର୍ଲା ବ୍ଲକ ସରପଞ୍ଚ ସଂଘର ସଦସ୍ୟବୃନ୍ଦ। ପେଟରେ ବିକଳରେ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମାତ୍ର 28 ବର୍ଷ ବୟସରେ ଜୀବନ ହାରିଥିବା ଏହି ଯୁବକ ସୁଦୂର ତେଲେଙ୍ଗାନାରେ ପ୍ରାଣ ହରାଇବା ପରେ ବିନ୍ଦୁ ମୀନା ସେବା ଫାଉଣ୍ଡେସନର ମହାନତା ଯୋଗୁଁ ତାଙ୍କ ଶବ ନିଜ ଭିଟାମାଟିରେ ପହଞ୍ଚିପାରିଛି। ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅଧୀନରେ ଲାଞ୍ଜିଗଡ଼ ବ୍ଲକସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶ୍ୱନାଥପୁର ସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଶ୍ରୋତାବନ୍ଧୁ, ଏଥିଲା ଆଜିର ସ୍ଥାନୀୟ ଖବରରୁ କିଛି।

ଶ୍ରୋତା ବନ୍ଧୁ, ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। ଆମ କାର୍ଯ୍ୟକ୍ରମ କିପରି ଲାଗିଲା ଆପଣ ଚିଠି କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ଦେଇପାରିବି। ଆମ ଠିକଣାଟି ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ପିନ୍ ହେଲା ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ନମ୍ବରଟି 8895994143। ଏଥର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ଉପସ୍ଥାପନାରେ ଥିଲି ମୁଁ ବନଶ୍ରୀ ଦାସ। ନମସ୍କାର।

ପ୍ରଚାର କଲୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରଖା ଆକାଶବାଣୀ ଭବାନୀ ପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10:49 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସୁବାସ ଦାସ, ସୁଧା ମିଶ୍ର, ଦେବାଶିଷ ମହାପାତ୍ର, ନମିତା ଅଗ୍ରୱାଲ ଏବଂ ଲକ୍ଷ୍ମୀକାନ୍ତ ପଲିତ। ଚାଷର କଥା ରହିଛି 1:10। ଓଡ଼ିଆ ଆଲବମ୍ର ଗୀତ ଶୁଣିପାରିବେ 1:20 ଏବଂ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏ ଥିଲା ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ ଭବାନୀପାଟଣା। ଏଇଠି ରଖୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି ଉପସ୍ଥିତ ହେବୁ ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ 12:30। ସେତେବେଳେ ଯେ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 12:30। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ପ୍ରାରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଗାଇଛନ୍ତି କଣ୍ଠଶିଳ୍ପୀ ସୋଧା ମିଶ୍ର, କଣ୍ଠରେ ଶିଳ୍ପୀଙ୍କର ବୈଦ୍ୟନାଥ ଖେଲାରଙ୍କ ରଚନା।

ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦେବାଶିଷ ମହାପାତ୍ରଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ନିଜାମ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଶିଳ୍ପୀମାନେ ଥିଲେ ସୁଧା ମିଶ୍ର, ଦେବାଶିଷ ମହାପାତ୍ର, ନମିତା ଅଗ୍ରୱାଲ ଏବଂ ସୁଭାଷ ଦାସ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ଧୀଥି ଭିନ୍ ଭିନ୍ ଧରଣର ବାହାରୁଆ ଜୀବମାନେ ଯେନ୍ତାକିନା ମଶା, ମାଛି, ଟିଙ୍ଗ, ଉକେନ୍ ଇସବୁ କାଣା କରସନ୍, ହେମାନଙ୍କର ଧୀଥି ଲଟକି ଯାଇସନ୍। ତାର୍ ଫଳରେ କାଣା ହେସି ଯେ ଛେଲମାନଙ୍କ ଠାରେ ରକ୍ତହୀନତା ଆର୍ ଭିନ୍ ଭିନ୍ ପ୍ରକାରର ଚର୍ମ ରୋଗ ଦେଖା ଦେସି। ଆମେ ସବୁବେଳେ ମନେ ରଖବାର କଥା ଯେ ବର୍ଷା ଦିନେ ଛେଲମାନଙ୍କର ଗୁହାଲକେ ଆମେ ସଫା ଆର୍ ସୁତରା ରଖବାର କଥା, ଆର୍ ଗୁହାଲଥି ମଶାରୀ ମଶାଧୂପ ଦେବାର କଥା। ଯାର୍ ଫଳରେ କାଣା ହେବା ଯେ ଛେଲିମାନଙ୍କେ ଭିନ୍ ଭିନ୍ ଧରଣର ଯେନ୍ ବାହାରୁଆ ଜୀବମାନେ ଆସିକିନା କାଟସନ୍, ହେତିକା ଯେ ହେମାନଙ୍କେ ଯେନ୍ ବେମାର ହେସି ହେଟା ନେଇ ହିଏ ନା। ଛେଲି ପାଳନ ଗୋଟେ ଲାଭଜନକ ବ୍ୟବସାୟକେ। ମାତର୍କ ଇ ବର୍ଷା ଦିନଥି କାଣା ହେସି ନା ଛେଲିମାନେ ଖୁବ୍ ମରିଯାଏସନ୍। ଆମେ ଠିକ୍ ହିପାସେ ଯଦି ତାଙ୍କର ଧୀର ଯତ୍ନ ନମା, ଠିକ୍ ହିପାସେ ଯଦି ତାଙ୍କେ ଖାଦ୍ ଦମା, ଆର୍ ଠିକ୍ ହିପାସେ ଯଦି ଆମେ ତାଙ୍କେ ପାଲମା, ବୋଲେ ଇ ବର୍ଷା ଦିନଥି ଆର୍ ଛେଲମାନେ ନେଇ ମରନ୍ ନା। ଆର୍ ଗୋଟେ କଥା ହେଲା ଯେ ବର୍ଷା ଦିନ ଆରମ୍ଭ ହେବା ଆଗରୁ ଆମେ ଯେନ୍ ଯେନ୍ ଟୀକାକରଣ କରବାର କଥା ଛେଲମାନଙ୍କେ କରେଇଦମା। ତ ଇ ବର୍ଷା ଦିନଥି ଆମେ ଛେଲିମାନଙ୍କେ ଠିକ୍ ହିପାସେ ରଖ୍ଲେ ଆମର୍ ଆର୍ ଛେଲି ପାଳନରେ ଯେନ୍ କ୍ଷତି ହେସି ସେଟା ନେଇ ହିଏ ନା, ଆର୍ ବନେ ଦୁଇ ପଇସା ଲାଭ ହେବା।
1: ଶୁଣୁଥିଲେ ଚାଷର କଥା।
2: ହଁ ମା, ଏହି ଘରର କିଛି ନିୟମ ଅଛି।
3: ଯେମିତିକି?
2: ଯେମିତିକି ଏଠି କ୍ୟାଶର ପରମ୍ପରା ନାହିଁ।
3: ତ ନେଣ ଦେଣ?
2: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ।
3: ଓହ,
2: ଯେମିତି UPI ରେ?
3: ଆଚ୍ଛା।
2: ହଁ, ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
3: ସେଇଟା କଣ ମା?
2: ତୋ ମୁହଁ ଦେଖା ବି UPI ରେ ମିଳିବ।
3: ଆପଣ ବି ନା ମା।
4: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
5: ସହଜ ଅଟେ ପ୍ରତିଟି ନେଣ ଦେଣ।

0: ଆକାଶବାଣୀ ହିଁ ଆପଣଙ୍କ ବାଣୀ, ସୂଚନା ଓ ମନୋରଞ୍ଜନର ପରସ୍ପର।
1: ହ୍ୟାଲୋ
2: ହ୍ୟାଲୋ,
1: କିଏ
0: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
0: ଆମ ଫୋନ ନମ୍ବର ହେଲା 0667029562329568।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
2: ହ୍ୟାଲୋ
3: ହ୍ୟାଲୋ,
1: କିଏ?
0: ହ୍ୟାଲୋ, ଆକାଶବାଣୀ ଭବାନୀ ପାଟଣା।
4: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପ୍ରଥମେ ଗାଇଛନ୍ତି କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର।

ଶୁଣିଛନ୍ତି ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପରବର୍ତ୍ତୀ ଗୀତଟି କଣ୍ଠଦାନ କରିଛନ୍ତି ଶିଳ୍ପୀ ଗୀତା ଦାସ। ଗୀତ ରଚନା କରିଛନ୍ତି ଡକ୍ଟର ସତ୍ୟ ପଟ୍ଟନାୟକ। ସଙ୍ଗୀତ ସ୍ୱରୂପ ନାୟକ।

ପ୍ରଚାର କଲୁ ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଶିଳ୍ପୀମାନେ ଥିଲେ ମହମ୍ମଦ ଆଜିଜ, ଇରା ମହାନ୍ତି, ପ୍ରଫୁଲ୍ଲ ଚନ୍ଦ୍ର, ଗୀତା ଦାସ ଏବଂ ଶୁଭାଶିଷ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ପରେ ପରେ ଆକାଶବାଣୀ ଦିଲ୍ଲୀରୁ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର, ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ଆଞ୍ଚଳିକ ସମ୍ବାଦ।

0: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶର ମହାକାଶ କ୍ଷେତ୍ରରେ ଏକ ସୃଜନଶୀଳ ଓ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3ର ଐତିହାସିକ ଅବତରଣକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଜାରି ରହିଛି ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ। ହର୍ମୁଜ୍ ପ୍ରଣାଳୀକୁ ନୂତନ ଆମେରିକୀୟ ଅଞ୍ଚଳ ଭାବେ ଦର୍ଶାଇବା ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ବୃଦ୍ଧି ପାଇଲା ଉତ୍ତେଜନା, ଏବଂ କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରୁଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମହାକାଶ କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ମହାକାଶ କ୍ଷେତ୍ର ଷ୍ଟାର୍ଟଅପ୍ଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ମୋଦି ସେମାନଙ୍କୁ ନିଜର ପ୍ରୟାସ ଜାରି ରଖିବାକୁ ଏବଂ ସାରା ବିଶ୍ୱରୁ ପ୍ରତିଭାମାନଙ୍କୁ ଆକର୍ଷିତ କରିବା ଭଳି ଏକ ସୁଦୃଢ଼ ମହାକାଶ କ୍ଷେତ୍ରର ବ୍ୟବସ୍ଥା ଗଠନ କରିବାକୁ ଅନୁରୋଧ କରିଛନ୍ତି। ଦେଶରେ ମହାକାଶ କ୍ଷେତ୍ରରେ ଏକ ସୃଜନଶୀଳ ତଥା ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଯେଉଁଠାରେ ସାରା ବିଶ୍ୱର ଲୋକେ ମହାକାଶ କ୍ଷେତ୍ରରେ ନିଜର କ୍ୟାରିୟର ଏବଂ ଭବିଷ୍ୟତ ଗଢ଼ିବା ପାଇଁ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ଦେଖିବେ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ କା ୟୁବା ଆଜ ଉନ୍ କ୍ଷେତ୍ରୋ ମେ କାମ କର ରହା ହେ ଜିନକି କୁଛ ସାଲ ପହେଲେ କଳ୍ପନା ଭି ସମ୍ଭବ ନହିଁ। ଭାରତ କା ପ୍ରାଇଭେଟ ସ୍ପେସ ଟ୍ୟାଲେଣ୍ଟ ପୁରି ଦୁନିଆ ମେ ଅପନି ଅଲଗ ପହଚାନ ବନା ରହା ହେ। ଆଜ ଗ୍ଲୋବାଲ ଇନଭେଷ୍ଟର୍ସ କେ ଲିଏ ଭାରତ କା ସ୍ପେସ ସେକ୍ଟର ଏକ ଆଟ୍ରାକ୍ଟିଭ ଡେଷ୍ଟିନେସନ ବନ ରହା ହେ।
0: ଶ୍ରୀ ମୋଦି କହିଛନ୍ତି ଭାରତରେ ମହାକାଶ ଗବେଷଣା କ୍ଷେତ୍ରରେ ଖର୍ଚ୍ଚ କମ୍ ହେଉଥିବା ବେଳେ ପ୍ରତିଭାଧରମାନେ ଯେକୌଣସି ପ୍ରକାର ଆହ୍ୱାନର ମୁକାବିଲା କରିବାର ଦକ୍ଷତା ରଖିଛନ୍ତି।
2: ଏକ ନୟ କ୍ଷେତ୍ର ମେ ସାହସ ଦିଖାୟା ହେ ମେରା ଏକ ମନ୍ତ୍ର ହା କି ଜୋ ଭି ହମ ନିର୍ଣ୍ଣୟ କରେ ହମ ଉସମେ କନ୍ସିଷ୍ଟେଣ୍ଟ ରହେ ବଦଲାଉ ନ କରେ ତାକି କୋଇ ଭି ରିସ୍କ ଲେନା ଚାହତା ହେ ତୋ ଉସକୋ ଭରୋସା ରହେ ଔର ୟେ ବିଶ୍ୱାସ ପୈଦା କରନେ କା ହମାରା ପ୍ରୟାସ ହେ। ଦୁନିଆ ଭାରତୀୟ ଷ୍ଟାର୍ଟଅପ୍ କୁ ଖୋଜତି ହୋଗି ଭି କୌନ ହେ ଇସମେ କ୍ୟୁକି ଏକ ଜବ ବ୍ରେକ ଥ୍ରୁ ହୋତା ହେ ତୋ ତୁରନ୍ତ ଲୋଗୋଁ କା ଧ୍ୟାନ ଜାତା ହେ। କଷ୍ଟ ମେ ହମ କମ୍ପିଟିଟିଭ ହେ ଔର ରିସ୍କ ଟେକିଂ କାପାସିଟି ହମାରେ ଦେଶ କେ ଲୋକୋଁ କି ବୈସେ ଭି ଜ୍ୟାଦା ହୋତି ହେ ଔର ଉସକେ କାରଣ ହମ ବହୁତ ତେଜି ସେ ଅପନି ଜଗା ବନା ସକତେ ହେ।
0: ଆଲୋଚନା ସମୟରେ ଭାରତର ପ୍ରଥମ ସ୍ପେସ୍ ଟେକ୍ ୟୁନିକର୍ଣ୍ଣ ସ୍କାଇରୁଟ୍ ଏରୋସ୍ପେସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ କୁମାର ଚନ୍ଦନା ମହାକାଶ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ଉନ୍ମୁକ୍ତ କରିଥିବାରୁ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ଆଜି ଜାତୀୟ ମହାକାଶ ଦିବସ ପାଳନ କରୁଛି। ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ 3ର ଐତିହାସିକ ସୁରକ୍ଷିତ ଅବତରଣର ସ୍ମୃତିଚାରଣ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯାଉଛି। 2023 ମସିହା ଆଜିର ଦିନରେ ଚନ୍ଦ୍ରଯାନ 3 ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ଅବତରଣ କରିଥିଲା, ଯାହା ଭାରତକୁ ଏହି ଗୌରବ ହାସଲ କରିବାରେ ବିଶ୍ୱର ପ୍ରଥମ ଦେଶ ଏବଂ ବିଶ୍ୱର ଅଗ୍ରଣୀ ମହାକାଶ ଗବେଷଣାକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସ୍ଥାନିତ କରିଥିଲା। ଜାତୀୟ ମହାକାଶ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା ଦେଶର ବୈଜ୍ଞାନିକ ଶ୍ରେଷ୍ଠତା, ନୂତନ ଉଦ୍ଭାବନର ଆଭିମୁଖ୍ୟ ଏବଂ ଜ୍ଞାନର ପରିସର

ସୀମାକୁ ଆଗକୁ ବଢ଼ାଇବାର ସଂକଳ୍ପର ଏକ ପ୍ରମାଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ସେୟାର କରି କହିଛନ୍ତି, ନୂତନ ବିଶ୍ୱ ବ୍ୟବସ୍ଥାରେ ଭାରତ ନିରନ୍ତର ଭାବେ ନିଜର ମହାକାଶ କ୍ଷେତ୍ରକୁ ସମ୍ପ୍ରସାରିତ କରୁଛି। ଆଜିର ଜେନ୍ ଜି ଇଞ୍ଜିନିୟର, ଡିଜାଇନର, କୋଡର ଏବଂ ବୈଜ୍ଞାନିକମାନେ ନୂତନ ପ୍ରଯୁକ୍ତି ବିଦ୍ୟା ସୃଷ୍ଟି କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ମହାକାଶ କ୍ଷେତ୍ର ବୈଶ୍ୱିକ ନିବେଶକମାନଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର ପାଲଟିଛି। ଭାରତ 2047 ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାର ସଂକଳ୍ପକୁ ସାକାର କରିବାରେ ମହାକାଶ କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଜାତୀୟ ମହାକାଶ ଦିବସ ଅବସରରେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଚନ୍ଦ୍ରଯାନ 3ର ଐତିହାସିକ ସଫଳତାକୁ ମନେ ପକାଇଛନ୍ତି। ଏଥିସହ ମହାକାଶ କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକମାନଙ୍କର ଉଲ୍ଲେଖନୀୟ ଅବଦାନକୁ ଶ୍ରୀ ସିଂହ ପ୍ରଶଂସା କରିଛନ୍ତି। ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତା ଅଧୀନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଚାଲିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍ସେ ସମସ୍ତ 11 ବ୍ରିକ୍ସ ସଦସ୍ୟ ଦେଶର କ୍ରୀଡ଼ାମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳୀ ମୁଖ୍ୟଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସହ ଆଲୋଚନାରେ ସାମିଲ ହୋଇଛନ୍ତି। ଏହି ବୈଠକରେ 11 ବ୍ରିକ୍ସ ସଦସ୍ୟ ଦେଶର ପ୍ରତିନିଧିମଣ୍ଡଳୀ ମୁଖ୍ୟମାନଙ୍କ ଦ୍ୱାରା ବକ୍ତବ୍ୟ ପ୍ରଦାନ କରାଯିବ। ପରେ ଆଲୋଚନା ଏବଂ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଏହି ମନ୍ତ୍ରୀସ୍ତରୀୟ କାର୍ଯ୍ୟକ୍ରମରେ ଏକ ଭ୍ରମଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସାମିଲ ରହିଛି, ଯାହା ଅଂଶଗ୍ରହଣକାରୀ ଦେଶଗୁଡ଼ିକୁ ବିଶାଖାପାଟଣା ଏବଂ ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ଐତିହ୍ୟକୁ ଅନୁଭବ କରିବାର ସୁଯୋଗ ପ୍ରଦାନ କରିବ। ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବ୍ୟକ୍ତ କରାଯାଇଥିବା ଅଗ୍ରାଧିକାର ଏବଂ ସହଯୋଗର କ୍ଷେତ୍ରଗୁଡ଼ିକୁ ନିର୍ଦ୍ଧାରିତ କରି ବ୍ରିକ୍ସ କ୍ରୀଡ଼ା ମିଳିତ ଘୋଷଣାନାମା ଗ୍ରହଣ କରାଯିବା ସହ ବୈଠକର ପରିସମାପ୍ତି ହେବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସାଇକେଲ ଚାଳନାକୁ ଏକ ସୁସ୍ଥ ଜୀବନଶୈଳୀର ନିୟମିତ ଅଂଶ କରିବାକୁ ଆହ୍ୱାନ ଦେଇଛନ୍ତି। ଆଜି ବିଶାଖାପାଟଣାଠାରେ ବ୍ରିକ୍ସ ଫ୍ରେଣ୍ଡସିପ୍ ସାଇକେଲିଂ ଇଭେଣ୍ଟ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସାଇକେଲ ଚାଳନା ଫିଟ୍ ଇଣ୍ଡିଆ ଆନ୍ଦୋଳନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଣ୍ଡେ ଅନ୍ ସାଇକେଲ ଅଭିଯାନର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ସାଇକେଲ ଚାଳନା ଆପଣାଇବା ପାଇଁ ପ୍ରୋତ୍ସାହିତ କରିବା ଏବଂ ଫିଟ୍ନେସ୍ ସଂସ୍କୃତିକୁ ପ୍ରସାରିତ କରିବା। ଆଜି ପ୍ରାୟ 1800 ସହରରେ ଏହି ଅଭିଯାନର ଆୟୋଜନ କରାଯାଇଥିଲା, ଯେଉଁଥିରେ ସାରା ଦେଶରୁ ପ୍ରାୟ 50 ଲକ୍ଷ ଯୁବକ ଯୁବତୀ ଯୋଗ ଦେଇଥିଲେ। ବ୍ରିକ୍ସ ଫ୍ରେଣ୍ଡସିପ୍ ସାଇକେଲିଂ ଇଭେଣ୍ଟ ଅନ୍ତର୍ଗତ ଏକ ସାଇକେଲ ର୍ୟାଲି ବିଶାଖାପାଟଣାର ନୋଭଟେଲ ହୋଟେଲରୁ ବାହାରି ସି ହାରିୟର ପର୍ଯ୍ୟନ୍ତ ଯାଇ ପୁନର୍ବାର ଫେରିଥିଲା। ଏଥିରେ ବ୍ରିକ୍ସ ପ୍ରତିନିଧି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ, ଜନପ୍ରତିନିଧି, ପୁଲିସ କର୍ମଚାରୀଙ୍କ ସମେତ ଅନେକ ଯୁବକ ଯୁବତୀ ସାମିଲ ହୋଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆସନ୍ତାକାଲିଠାରୁ ଜାପାନ ଗସ୍ତରେ ଯିବେ। ଚଳିତ ମାସ 27 ପର୍ଯ୍ୟନ୍ତ ଜାପାନର ଟୋକିଓ, ନାଗୋୟା ଏବଂ ଓସାକାକୁ ଶ୍ରୀ ଗୋଏଲ ଗସ୍ତରେ ଯିବା ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେବେ। ଏହି ପ୍ରତିନିଧି ମଣ୍ଡଳୀରେ 200ରୁ ଅଧିକ ବ୍ୟବସାୟିକ ପ୍ରତିନିଧି ସାମିଲ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ନୂତନ ଆମେରିକୀୟ ଅଞ୍ଚଳ ଭାବେ ଦର୍ଶାଉଥିବା ଏକ ଚିତ୍ର ପୁନର୍ବାର ସେୟାର କରିବା ପରେ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ପକ୍ଷରୁ କୁହାଯାଇଛି, ଯେପର୍ଯ୍ୟନ୍ତ ଆମେରିକା ନିଜର ଆଭିମୁଖ୍ୟ ବଦଳାଇ ନାହିଁ ସେ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ବନ୍ଦ ରହିବ। ୱାଶିଂଟନ୍ର ଆଞ୍ଚଳିକ ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ଇରାନର ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ ରେଜାଇ ଆମେରିକା ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ଆର୍ଥିକ ଅଚଳାବସ୍ଥାକୁ ଆହୁରି ଗଭୀର କରି ଆମେରିକା ତେହେରାନ ବିରୁଦ୍ଧରେ ଅତିରିକ୍ତ ଅର୍ଥନୈତିକ କଟକଣା ଲାଗୁ କରିବାକୁ ପ୍ରସ୍ତୁତି ହେଉଥିବା ବେଳେ ଏଭଳି ମନ୍ତବ୍ୟ ସାମ୍ନାକୁ ଆସିଛି। ଆମେରିକାର ଆଗାମୀ ଦଣ୍ଡମୂଳକ ପଦକ୍ଷେପକୁ ନିନ୍ଦା କରିବା ସହ ଇରାନ ଚେତାବନୀ ଦେଇ କହିଛି, ଏହି ପଦକ୍ଷେପଗୁଡ଼ିକ ତା'ର ଅର୍ଥନୀତିକୁ ଅଧିକ କ୍ଷତି ପହଞ୍ଚାଇବା ସହ ପ୍ରମୁଖ ବାଣିଜ୍ୟିକ ଅଂଶୀଦାରମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ବିଶେଷ କରି ଏଥିରେ ଚୀନ ପ୍ରଭାବିତ ହେବାର ଆଶଙ୍କା ରହିଛି, ଯିଏକି ଇରାନର ଅଶୋଧିତ ତୈଳର ମୁଖ୍ୟ ଆମଦାନୀକାରୀ ଦେଶ ରହିଆସିଛି। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ ରେଜାଇ ତେହେରାନ ବିରୁଦ୍ଧରେ ଆମେରିକାର ଆର୍ଥିକ ଅଭିଯାନରେ ସାମିଲ ନ ହେବା ପାଇଁ ପଡ଼ୋଶୀ ଦେଶଗୁଡ଼ିକୁ ଚେତାବନୀ ଦେଇଛନ୍ତି। ପଡ଼ୋଶୀ ଦେଶଗୁଡ଼ିକ ୱାଶିଂଟନ୍ର ଚାପ ପଦକ୍ଷେପକୁ ସମର୍ଥନ କଲେ ଇରାନ ପାରସ୍ୟ ଉପସାଗର ଏବଂ ହର୍ମୁଜ୍ ପ୍ରଣାଳୀରୁ ତୈଳ ରପ୍ତାନୀକୁ ଅବରୋଧ କରିବ ବୋଲି ସେ କହିଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆଜି ଛତିଶଗଡ଼, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଉପକୂଳ କର୍ଣ୍ଣାଟକ, ପୂର୍ବ ଉତ୍ତରପ୍ରଦେଶ, ଗଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ରେ ଆଜି ରାତିରେ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆକୁ ଭେଟିବ। ଖେଳାଯିବାକୁ ଥିବା ପୁଲ୍ ଇର ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେମିଫାଇନାଲ୍ ଦୌଡ଼ରେ ନିଜର ସ୍ଥିତି ବଜାୟ ରଖିବା ପାଇଁ ଭାରତକୁ ଏହି ମ୍ୟାଚ୍ ଜିତିବା ନିହାତି ଆବଶ୍ୟକ। କ୍ରିକେଟ୍ କଲମ୍ବୋଠାରେ ଖେଳାଯାଉଥିବା ଭାରତ ଶ୍ରୀଲଙ୍କା ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ଟସ୍ ଜିତି ଭାରତ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ୱିକେଟ୍ ହରାଇ 140 ରନ୍ ସଂଗ୍ରହ କରିଥିଲା।
ପୂର୍ବରୁ ଭାରତ ଗାଲେଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ 165 ରନ୍ରେ ଜିତି ସିରିଜ୍ରେ 1-0 ଆଗୁଆ ରହିଛି। ଭାରତୀୟ ଦଳ ଦୁଇ

ଦକ୍ଷିକ ଟେଷ୍ଟ ଶୃଙ୍ଖଳାକୁ 2-0 ଜିତିବାର ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା ଶୃଙ୍ଖଳା ବରାବର କରିବାକୁ ଉଦ୍ୟମ କରିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ମହାକାଶ କ୍ଷେତ୍ରରେ ଏକ ସୃଜନଶୀଳ ଓ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3ର ଐତିହାସିକ ଅବତରଣକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଜାରି ରହିଛି ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ। ହର୍ମୁଜ ପ୍ରଣାଳୀକୁ ନୂତନ ଆମେରିକୀୟ ଅଞ୍ଚଳ ଭାବେ ଦର୍ଶାଇବା ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ବୃଦ୍ଧି ପାଇଲା ଉତ୍ତେଜନା ଏବଂ କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରୁଛି ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ମହାକାଶ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3 ସଫଳତାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଭୁବନେଶ୍ୱରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026। ଆସନ୍ତା ସପ୍ତାହରେ ପୁଣି ଥରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଏବଂ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ, ପ୍ରଭାବରେ ରାଜ୍ୟର 5 ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ଚନ୍ଦ୍ରଯାନ 3 ସଫଳତାକୁ ସ୍ମରଣ କରି ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। 2023 ମସିହା ଆଜିର ଦିନରେ ଚନ୍ଦ୍ରଯାନ ମିଶନ ଅଧୀନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ସୁରକ୍ଷିତ ଏବଂ ସହଜ ଅବତରଣ କରିଥିଲା। ଏଥିରେ ସମାଜ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ମହାକାଶ ଅନୁସନ୍ଧାନର ଗଭୀର ପ୍ରଭାବକୁ ଗୁରୁତ୍ୱ ଦିଆଯାଇଛି। ଜାତୀୟ ମହାକାଶ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି, ଭାରତର ମହାକାଶ ଉପଲବ୍ଧି ବୈଜ୍ଞାନିକ ସାମର୍ଥ୍ୟ, ନବସୃଜନ ଓ ଜ୍ଞାନର ପରିସରକୁ ବୃଦ୍ଧି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ନିରନ୍ତର ଭାବେ ମହାକାଶ କ୍ଷେତ୍ରରେ ଅଗ୍ରସର।

ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ କରିଡର ଭାବେ 55 ନମ୍ବର ଜାତୀୟ ରାଜପଥର ଅବସ୍ଥା ଲଗାଣ ବର୍ଷା ଓ ଅତ୍ୟଧିକ ଗାଡ଼ି ଯାତାୟତ ପାଇଁ ନଷ୍ଟ ହୋଇଯାଇଛି। ଏହାଫଳରେ ଯାତ୍ରୀ ଓ ପଣ୍ୟବାହୀ ଯାନବାହନ ଚଳାଚଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ରାସ୍ତାର ଦୂରବସ୍ଥା ଯୋଗୁଁ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଇବା ସହ ଗମନାଗମନ ଓ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଓଡ଼ିଶାର ପଶ୍ଚିମ ଓ ଉପକୂଳ ଭାଗକୁ ଯୋଡ଼ିବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପରିବହନ ପାଇଁ ଏହି ମୁଖ୍ୟ ସଡ଼କପଥର ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟ କରାଯିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀ ତିଥି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଶ୍ରୀଜୀଉଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ମନ୍ଦିର ପରିସରରେ ଥିବା ବାସୁଦେବ ମନ୍ଦିରରୁ ଶ୍ରୀଜୀଉଙ୍କ ବିଜେ ପ୍ରତିମା ରାଧାଗୋବିନ୍ଦଙ୍କୁ ବିଭିନ୍ନ ଆଭୂଷଣରେ ସଜ୍ଜିତ କରାଯିବା ପରେ ଝୁଲଣ ମଣ୍ଡପରେ ବିଜେ କରାଯାଇଛି। ଏହି ଝୁଲଣ ଯାତ୍ରା 7 ଦିନ ଧରି ଚାଲିବ। ପ୍ରତିଦିନ ଝୁଲଣ ମଣ୍ଡପରେ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଚଳିତ ବର୍ଷର ମର୍ଯ୍ୟାଦାଜନକ ଉତ୍କଳ ରତ୍ନ ସମ୍ମାନ ପାଇବେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଦାସ ଏହି ବିଷୟ ଘୋଷଣା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଜୟ ସାହୁଙ୍କୁ ସୁଖଦେବ ସାହୁ ଉପନ୍ୟାସ ସମ୍ମାନ, ବିଷ୍ଣୁ ସାହୁଙ୍କୁ ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, କୁମକୁମ ମହାନ୍ତିଙ୍କୁ ବୈଷ୍ଣବପାଣି କଳା ସଂସ୍କୃତି ସମ୍ମାନ ପ୍ରଦାନ କରାଯିବ। ଚଳିତ ମାସ 30 ତାରିଖ ସନ୍ଧ୍ୟାରେ ଉତ୍କଳ ସାହିତ୍ୟ ସମାଜର 124ତମ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ସିବିଏସ୍ଇ କ୍ଲଷ୍ଟର ପ୍ରତିଯୋଗିତାରେ କରଞ୍ଜିଆ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ, 2ଟି ରୌପ୍ୟ ଓ 3ଟି କାଂସ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼ର 300ରୁ ଅଧିକ ବିଦ୍ୟାଳୟର 1,252 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପାଣିପାଗ, ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲା, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡିର ଥୁଆମୂଳୁ ରାମପୁରଠାରେ ସର୍ବାଧିକ 345 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ମହାକାଶ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3ର ସଫଳତାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଭୁବନେଶ୍ୱରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026। ଆସନ୍ତା ସପ୍ତାହରେ ପୁଣିଥରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ଏବଂ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ, ପ୍ରଭାବରେ ରାଜ୍ୟର 5ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: पानी आकाश पानी आकाश पानी आकाश।
1: आकाशवाणी ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। କଥଚିତ୍ର ହିରୋ ପାନ୍ତି କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଏବଂ ଶ୍ରେୟ ଘୋଷାଲ। ଗୀତିକାର କୈଶର ମୁନିର। ସଙ୍ଗୀତ ସାଜିଦ ୱାଜିଦ। କଥଚିତ୍ର ହିରୋ ପାନ୍ତି।

ଏଥିରେ ଶୁଣନ୍ତୁ ଲଭ୍ ୟାତ୍ରୀ କଥଚିତ୍ରରୁ ଏହି ଗୀତଟି କଣ୍ଠଦାନ କରିଛନ୍ତି ଦର୍ଶନ ରାୱଲ, ଆଶିଷ କୌର, ଗୀତିକାର ଦର୍ଶନ ରାୱଲ, ଶବୀର ଅହମ୍ମଦ, ସଙ୍ଗୀତ ଅବିନାଶ ବ୍ୟାସ, ଲିଜୋ ଜର୍ଜ ଏବଂ ଡିଜେ ଚେତାସ। କଥଚିତ୍ର ଲଭ୍ ୟାତ୍ରୀ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଅପରାହ୍ନ 3 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଅପରାହ୍ନ 3:25। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ ଅପରାହ୍ନ 5:30, ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ଭତ୍ରା ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ମାୟାରାଣୀ ଭତ୍ରା ଏବଂ ସାଥୀ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କାର୍ଯ୍ୟକ୍ରମ ଚାଷବାସ। ରାତି 8:00 ପ୍ରଚାର କରିବୁ ଏ ସପ୍ତାହର ଚିଠି ପାଇଛୁ କାର୍ଯ୍ୟକ୍ରମ। ହିନ୍ଦୀ ଭକ୍ତି ଗୀତ ଶୁଣିବେ ରାତି 8:15। କଣ୍ଠଶିଳ୍ପୀ ଅନୁପ ଜଲୁଟା। ରାତି 8:30 ସ୍ପୋର୍ଟ ସ୍କାନ୍। ରାତି 9:15 ସ୍ପଟ୍ଲାଇଟ୍। ରାତି 9:30 ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଏବଂ ରାତି 10:00 ରବିବାସରୀ ସଙ୍ଗୀତ ସଭା କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଠି ଶେଷ କରୁଛୁ ଆମର ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆସିବୁ ଅପରାହ୍ନ 5:00। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତା ବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 meter ଓ 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ରଞ୍ଜନ କୁମାର ବୈଠାରୁ।

ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଉଦୟ ଭାରତର ଏକ ନୂତନ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ରଞ୍ଜନ ବୈଠାରୁ, ନମସ୍କାର।

0: ହାଣ୍ଡି, ଏଗ୍ରିକଲଚର ଡିପାର୍ଟମେଣ୍ଟ, ଭବାନୀପାଟଣା। ସାର୍ ନମସ୍କାର, ଆପଣଙ୍କୁ ଆମ ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ।
1: ନମସ୍କାର, ମୁଁ ହେଉଛି ଅଜୟ କୁମାର ମାରାଣ୍ଡି, ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଏଗ୍ରିକଲଚର ଭବାନୀପାଟଣାରେ ଅବସ୍ଥିତ।
0: ତେବେ କୃଷି ଯାନ୍ତ୍ରିକରଣ ଯେଉଁ ସରକାରଙ୍କର ଯୋଜନା ଚାଲିଛି, କୃଷି ଯାନ୍ତ୍ରିକୀକରଣ ଅର୍ଥ କ'ଣ ସାର୍?
1: ହଁ, ବହୁତ ବଢ଼ିଆ ପ୍ରଶ୍ନ। ଆମର କୃଷି ଯାନ୍ତ୍ରିକରଣ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ଜରିଆରେ ଚାଲିଛି, ଯାହାର କି ମୁଖ୍ୟ ଉଦ୍ଦେଶ୍ୟ ହେଲା ଆଜି ଆମେ କମ୍ ଜମିରେ ଅଳ୍ପ ପରିଶ୍ରମରେ ଆଉ କମ୍ ଖର୍ଚ୍ଚରେ କେମିତି ଅଧିକା ଅମଳ କରିପାରିବା, ଆମର ପ୍ରଡ଼କ୍ଟିଭିଟି ବଢ଼େଇବା। ସେ ଉଦ୍ଦେଶ୍ୟ ନେଇକରି କୃଷି ଯନ୍ତ୍ରପାତି ଆମେ ବ୍ୟବହାର କରୁଛୁ, ଯାହାର କି ଜମିରେ ଆମେ ଯଦି କୃଷି ଯନ୍ତ୍ରପାତି ବ୍ୟବହାର କରିବା ତାହେଲେ ଆମର ଅଧିକା ଅମଳ କରିପାରିବା ଆଉ କମ୍ ସମୟ କରିପାରିବା, ଠିକ୍ ସମୟରେ କରିପାରିବା। ଏ ଉଦ୍ଦେଶ୍ୟ ନେଇକରି ଆମର କୃଷି ଯନ୍ତ୍ରିକୀକରଣ କରାଯାଉଛି। ଆମ ପ୍ରାୟ ସବୁ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଏଠି 40% ଦେଉଛନ୍ତି ଆଉ ଆମର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସେଠି 60%ର ବ୍ୟବସ୍ଥା କରୁଛନ୍ତି। ଏହା ହେଲା କୃଷି ଯନ୍ତ୍ରିକରଣର ମୁଖ୍ୟ ଉଦ୍ଦେଶ୍ୟ।
0: ତ ସାର୍, ଏବେ ବର୍ତ୍ତମାନ ଆପଣ କହିଲେ ଯେ କୃଷି ଯାନ୍ତ୍ରିକୀକରଣ ମାଧ୍ୟମରେ ଆମେ କୃଷିର ଉତ୍ପାଦନକୁ ଆମେ ବୃଦ୍ଧି କରିପାରିବା, ଆଉ ଆମର ଯାହା ଖର୍ଚ୍ଚ ହେଉଛି ଖର୍ଚ୍ଚକୁ ବି ଆମେ କମେଇ ପାରିବା। ତେବେ ଏଇ ଯେଉଁ କୃଷି ଯାନ୍ତ୍ରିକୀକରଣର ଯେଉଁ ଯୋଜନା ଅଛି, ଜଣେ ଚାଷୀ କିପରି ଭାବରେ ଉପକୃତ ହୋଇପାରିବ?
1: ଏହି କୃଷି ଯନ୍ତ୍ରପାତି ବ୍ୟବହାର କରିବା ଦ୍ୱାରା ଚାଷୀ ବହୁଳ ଭାବରେ ଉପକୃତ ହୋଇପାରିବ। ଯେମିତି ଆଜିକାଲି ଦେଖୁଛନ୍ତି ବର୍ଷା ଠିକ୍ ସମୟରେ ହେଉନି, ଅସମୟରେ ହେଉଛି, ଯାହାଫଳରେ ଆମର ଚାଷ କର୍ମଟା ଠିକ୍ ସମୟରେ ଆମେ ସମ୍ପାଦନ କରିବା ଦରକାର। କିନ୍ତୁ ଯେହେତୁ ଆମର ଯଦି ହଳ ଲଙ୍ଗଳରେ କରିବା କିମ୍ବା ଦେଶୀ ମେଥଡ଼ରେ କରିବା, ସେହାଦ୍ୱାରା ଆମେ ଠିକ୍ ସମୟରେ କୃଷି କାର୍ଯ୍ୟକୁ ସମ୍ପାଦନ କରିପାରିବା ନାହିଁ। ସେଥିପାଇଁ ଆମେ କ'ଣ କରିବା ଦରକାର ନା, ଆଧୁନିକ କୃଷି ଯନ୍ତ୍ରପାତି ସବୁ ଆମର ଅଛି, ଯାହା ଯଦି ବ୍ୟବହାର କଲେ ଆମେ ଅଳ୍ପ ପରିଶ୍ରମ କରିବା ଆଉ କଷ୍ଟ ଲାଘବ ହୋଇପାରିବ। ବିଶେଷତଃ ଯେଉଁମାନେ ଆମର ଅନ୍ୟ ବାହାରକୁ କାମ କରିବା ପାଇଁ ଯାଉଛନ୍ତି ସେମାନଙ୍କୁ ମଧ୍ୟ ଆମେ ଏଠି କାମରେ ଲଗେଇ ପାରିବା। ଚାଷରେ ବ୍ୟବହୃତ ହେଉଥିବା ଯନ୍ତ୍ରପାତି ଯଦି ଆମେ ଯୋଗାଇଦେବା, ସେମାନେ ଖୁସିରେ ବିଲକୁ ମାନେ ଚାଷ ପ୍ରତି ଆକୃଷ୍ଟ ହେବେ। ସେହି ଉଦ୍ଦେଶ୍ୟ ନେଇକି ଆମେ ଯେଉଁ କରାଯାଉଛି, ତେଣୁ ଆମର ବହୁତ ପ୍ରକାର ଯନ୍ତ୍ରପାତି ଯେଉଁଟାକି ଜମି ପ୍ରସ୍ତୁତିଠୁ ଆରମ୍ଭ କରି ପୋଷ୍ଟ ହାରଭେଷ୍ଟ ବା ଅମଳ ପରବର୍ତ୍ତୀ ଯତ୍ନ ପର୍ଯ୍ୟନ୍ତ ଆମର ଯନ୍ତ୍ରପାତି ସବୁ ଅଛି।
0: ବର୍ତ୍ତମାନ ଆପଣ କହୁଥିଲେ କୃଷି ଯନ୍ତ୍ରପାତି ବ୍ୟବହାର କଲେ ଆମେ ଉତ୍ପାଦନ ବି କରିପାରିବା, ଆଉ ପାଣିପାଗର ଯାହା ଅବସ୍ଥା, ପରିବେଶର ଯାହା ଅବସ୍ଥା ହେଲାଣି, କୃଷି ଯନ୍ତ୍ରପାତି ବ୍ୟବହାର କଲେ ଆମର ଚାଷୀର ଉନ୍ନତି ହେବ ଏବଂ କୃଷି କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ। ତା ଛଡ଼ା ଆମେ ଦେଖୁଛୁ ଯେ ଆଜିକାଲି ଆଉ କୃଷି କର୍ମଚାରୀ ବା କୃଷି କ୍ଷେତ୍ରରେ କାମ କରୁଥିବା ଯେଉଁ ଶ୍ରମିକମାନଙ୍କର ଅଭାବ ବି ରହୁଛି, ସେ ଅଭାବକୁ ଆମେ କେମିତି ଦୂର କରିପାରିବା?
1: ଏହା ତ ବହୁତ ବଢ଼ିଆ କଥା ଯେ ଆମର ମୁଖ୍ୟ ଉଦ୍ଦେଶ୍ୟ ତ ଆମେ ଶ୍ରମ ଲାଘବ କରିବା, ଯେଉଁ କଷ୍ଟ ସେଟାକୁ କମେଇବା, ଆଉ ଯେଉଁ ଆଗ୍ରହ ସୃଷ୍ଟି କରିବା ଲୋକଙ୍କ ମାଧ୍ୟମରେ ଯେ ଆମେ କୃଷି ଯନ୍ତ୍ରପାତି ବ୍ୟବହାର କରିବା ଆଉ ଚାଷ କାମରେ ଆମେ ଲାଗିବା। ଯେମିତି ଉଦାହରଣ ସ୍ୱରୂପ ମୁଁ ଦେବି ଯେ ଆପଣଙ୍କର ଜମି ପ୍ରସ୍ତୁତି ପାଇଁ, ଜମି ପ୍ରସ୍ତୁତି ପାଇଁ ଟ୍ରାକ୍ଟର ବା ପାୱାର ଟିଲର ରଟାଭେଟର ଏଗୁଡ଼ାକ ଯେଉଁ ଅଛି, ଆମେ ଯଦି ଟ୍ରାକ୍ଟରରେ ଜଣଙ୍କୁ ଦେଇଦେବା, ଜଣେ ଶିକ୍ଷିତ ଲୋକ ବା ଯେଉଁଗୁଡ଼ାକ ଅର୍ଦ୍ଧଶିକ୍ଷିତ ଯେଉଁ ମେଟ୍ରିକ୍ ଫେଲ୍ ହେଇଥିବେ କି କାମ କରିବା ପାଇଁ ଜମିକୁ ଯାଉନଥିବେ, କିନ୍ତୁ ସେମାନେ ଯଦି ଟ୍ରାକ୍ଟର ଦେଲେ ସେମାନେ ଆରାମରେ ସେମାନେ ଟ୍ରାକ୍ଟର ଚଢ଼େଇକରି ଚାଷବାସ କରିପାରିବେ। ଆଉ ଟ୍ରାକ୍ଟର କିମ୍ବା ପାୱାର ଟିଲର ଯଦି ଆମେ କରିବା, ଆମେ ଯେତିକି ସମୟ ଲାଗିବା କଥା ତା ଆମେ ଅଳ୍ପ ସମୟରେ କରିପାରିବା ଆଉ ଠିକ୍ ସମୟରେ ମଧ୍ୟ କରିପାରିବା। ଆଉ ଏଠି ଆମେ ଦେଖିବା ଯେ ଆମର ଲୋକଙ୍କୁ ତ ଆକୃଷ୍ଟ କଲେ ପିଲାମାନଙ୍କୁ, ଯୁବପିଢ଼ିମାନଙ୍କୁ ଯେଉଁମାନେ କି ଅନ୍ୟ ଆଡ଼କୁ କାମକୁ ଯାଉଛନ୍ତି, ଆଉ କାମ ମଧ୍ୟ ଆମେ ଶୀଘ୍ର କରିପାରିବା।
0: ବର୍ତ୍ତମାନ ଆପଣ ଟ୍ରାକ୍ଟର ବିଷୟରେ କହିଲେ, ରୋଟାଭିଟର ବିଷୟରେ ବି ଆପଣ କହୁଥିଲେ, ଆମେ ତ ଜାଣିଛୁ ଆଜିକାଲି ଏଇ ଯନ୍ତ୍ରପାତି ଗୁଡ଼ା ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି, ହେଲେ ଏପରି ବି ଯନ୍ତ୍ରପାତି ଅଛି ଯାହାକି ସାଧାରଣ ଚାଷୀ ଜାଣିନାହିଁ। କେଉଁ ପ୍ରକାର ଯନ୍ତ୍ର ତା ଚାଷ ପାଇଁ ଉପକୃତ ହେବ, ଉପଯୁକ୍ତ ହେବ, ସେ ଜାଣିପାରୁନାହିଁ। ତ ଆପଣ କୁହନ୍ତୁ, ଏଇ ଯେଉଁ ନୂତନ ପଦ୍ଧତିରେ, ବୈଜ୍ଞାନିକ ପଦ୍ଧତିରେ ଆମେ ଯେଉଁ ଚାଷବାସ କରୁଛୁ, କେଉଁ କେଉଁ ପ୍ରକାରର କୃଷି ଯନ୍ତ୍ରପାତି ପ୍ରୟୋଗରେ ଆସିଲାଣି, ସେ ବିଷୟରେ ସବିଶେଷ ତଥ୍ୟ ଦିଅନ୍ତୁ।
1: ଆପଣ ଦେଖନ୍ତୁ, ଆମର ସାଧାରଣତଃ ଆମେ ଏକ୍ଜାମ୍ପଲ ବା ଉଦାହରଣ ସ୍ୱରୂପ ନେବା ଧାନ ଚାଷ କରିବା ପାଇଁ, ଧାନ ଚାଷ କରିବା ପାଇଁ ସବୁଠୁ କଷ୍ଟଦାୟକ କାମ ହେଲା ଆମର ଧାନ ରୋଇବା। ସେଥିପାଇଁ ଆମର କୃଷି ଯନ୍ତ୍ରପାତି ଅଛି, ଯାହାର କି ହାତ ଟଣା ମଧ୍ୟ ଅଛି, ଆମର ମେସିନ୍ରେ ଟଣାଯିବ, ଟ୍ରାକ୍ଟର ପାୱାର ଟିଲର ବି ଟଣା ଯାଇପାରିବ। ସେଟା ହେଲେ କ'ଣ ହେବ, ଆପଣଙ୍କ ଧାନ ଆମର ଧାଡ଼ିକୁ ଧାଡ଼ି ରୁଆ ଯାଇପାରିବ, ଆଉ ଆମେ ଗୋଟେ ବର୍ଗ ମିଟର ଯେତେ ଆମର ଆବଶ୍ୟକ ଧାନ ବିଲ ସେତିକି ଆମେ ମେଣ୍ଟେନ୍ କରିପାରିବା। ଆଉ ଏହାର ସୁବିଧା କ'ଣ ହେଉଛି, ଆମେ ଖର୍ଚ୍ଚ କମ୍ ହେବ। କେମିତି ଖର୍ଚ୍ଚ କମ୍ ହେବ ନା, ଆମେ ଯେଉଁ ଛଟା ବୁଣା କରୁଥିଲେ କିମ୍ବା ତଳି ପକାଉଥିଲେ, 20-25 କିଲୋ ଧାନ ଆମେ ବିହନ ପକାଉଥିଲେ, କିନ୍ତୁ ଆମେ ଯଦି ମେସିନ୍ ଦ୍ୱାରା ଆମେ ରୋଇବା, ସେଥିପାଇଁ ସ୍ୱତନ୍ତ୍ର ଭାବରେ ତଳି ପକାଇବାକୁ ପଡ଼ିବ, ଯେଉଁଟାକି ଆମର ଏଇ ଧର୍ମଗଡ଼ ସବ୍ ଡିଭିଜନ୍ରେ ବହୁତ ଚାଲିଛି। ସେଟା କ'ଣ, ଗୋଟେ ରେଜ୍ ବେଡ୍ କରିବା ପାଇଁ ପଡ଼ିବ, ଉଚ୍ଚା କରିଗଲା ପରେ ତାପରେ ଆମେ ସେଠି ପଲିଥିନ୍ ପକାଇବା, ଆମର ଟ୍ରେ ସାଇଜ୍ର କରିପାରିବା କିମ୍ବା ଗୋଟେ ପ୍ଲେନ୍ରେ ପକାଇଲେ ବି ଚଳିବ। ତାପରେ ହାଫ୍ ଇଞ୍ଚ ମାଟି ପଡ଼ିବ, ତାପରେ ଧାନ ଗଜା ଧାନ ପଡ଼ିବ ଯେଉଁଟାକି ଆଖି

0: ଫିଟିଥିବ ତାପରେ ଟିକେ ମାଟି ଦେଇକରି ଆମେ ନଡ଼ା କଭର କରିଦେବା, କଭର କରିଦେଲା ପରେ ଆମେ 3 ଦିନ ବାହାର କରିଦେବା ଆଉ 15 ଦିନ 20 ଦିନ ଭିତରେ ତାକୁ ଆମେ ମେସିନ୍ ଦ୍ୱାରା ରୋଇ ପାରିବା। ଏହାଦ୍ୱାରା କ'ଣ ହେବ, ଆମର ଏଠି ଖର୍ଚ୍ଚ ହେଉଥିଲା 25-30 କିଲୋ ଖର୍ଚ୍ଚ ହେଉଥିଲା ଧାନ ବିହନ, କିନ୍ତୁ ଆମର 12-15 କିଲୋରେ ହେଇଯିବ,
1: ଖର୍ଚ୍ଚ
0: କମିଯିବ। ତାପରେ ଆମେ 10 ଡେସିମିଲ୍ ଜାଗାରେ କରୁଥିଲୁ, ଏଠି ଆପଣଙ୍କର 40 ବର୍ଗ ମିଟରରେ ତଳି ପକାଇଲେ ଆମର 1 ଏକର ପାଇଁ ହେଇଯିବ। ସେଠି ଆମର 12-15 ଜଣ ଲେବର ଲାଗୁଥିଲେ, କିନ୍ତୁ ଏଠି ଆମେ 3-4 ଜଣ ଲୋକର କାମ ଲାଗିଯିବ, କାମରେ ହେଇଯିବ। ତାପରେ ସେଠି ଆମକୁ 1 ଦିନ ଲାଗିଯାଉଥିଲା 12-15 ଜଣ ଲୋକଙ୍କୁ, ଏଠି କିନ୍ତୁ ଆମେ 2 ଘଣ୍ଟାରେ 1 ଏକର ରହିପାରିବା।
1: ଖର୍ଚ୍ଚ
0: ବି କମିଗଲା, ସମୟ ବି କମ୍ ହେଲା, ଆଉ ଅଧିକା ଜାଗା ବି ଆମେ କରିପାରିଲେ। ତାପରେ ଯେହେତୁ ଲାଇନରେ ଆମେ ବା ଧାଡ଼ିକୁ ଧାଡ଼ି ରୁଆ ଯାଉଛି, ତାହେଲେ ବାୟୁ ଆଉ ସୂର୍ଯ୍ୟକିରଣ ପଡ଼ିବା ଦ୍ୱାରା ସେଠି କ'ଣ ହେଉଛି ନା, ଆପଣ ବାୟୁ ଚଳପ୍ରଚଳ କଲେ କିମ୍ବା ସୂର୍ଯ୍ୟକିରଣ ଭଲ ଭାବରେ ପଡ଼ିଲା, ତାହେଲେ ଆମର ଧାନ ଗଛ ହୃଷ୍ଟପୃଷ୍ଟ ହୋଇ ବଢ଼ିବ।
1: ସାର ପ୍ରୟୋଗ କଲେ ବି ସୁବିଧା,
0: ସାର ପ୍ରୟୋଗ କରିବା ସୁବିଧା ହେବ, ଘାସ ବଚା ବଚି କରିବା ପାଇଁ ପଡ଼ିବ, ଯେଉଁ ପୋକ ରୋଗ ଲାଗିଗଲେ ତାକୁ ସ୍ପ୍ରେ କରିବା ଦମନ କରିବା ପାଇଁ ମଧ୍ୟ ଆମକୁ ସୁବିଧା ହେବ। ଏଇଟା ଗୋଟେ ଉଦାହରଣ। ଆଉ ଗୋଟେ ହେଲା ଆପଣ ଧାନ କାଟିବା ପାଇଁ, ଧାନ କାଟିବା ସବୁଠୁ କଷ୍ଟ କାମ ହେଲା, ସେ ଧାନ କାଟିବା ଆମେ ଦିନସାରା ବସିକି ମାନେ ନୁଇ କରି କାଟିବା ପାଇଁ ପଡ଼ୁଥିଲା। ଏଇଟା ଯଦି ଆମେ ଏବେ ବାହାରିଛି ଯେ କମ୍ବାଇନ୍ ହାର୍ଭେଷ୍ଟର, ଯେଉଁଟାକି ବହୁତ ଆମର କଳାହାଣ୍ଡି ଜିଲ୍ଲା ବ୍ୟବହୃତ ହେଲାଣି, ଏହାର ସୁବିଧା କ'ଣ ହେଉଛି ନା, ଆପଣଙ୍କର ମନେକର ଏଇ ହମଳ ଧାନ ପାଚିଛି, କିନ୍ତୁ ଇଆଡ଼େ ପାଣିପାଗ ସୂଚନା ଦେଲା ଯେ ବର୍ଷା ହେବାର ଅଛି, 15 ଦିନ ଭିତରେ ଲଘୁଚାପ ଆସିବାର ଅଛି, କିନ୍ତୁ ଆମେ ଯଦି ହାତରେ କାଟିବା ହେଲେ ସବୁଗୁଡ଼ାକ ଅମଳ କରି ଆମେ ଘରକୁ ଆଣିପାରିପାରିବା, ଆମର ଅମଳ ମାନେ ହେଇଯାଇଥିବ କିନ୍ତୁ ଆମେ ଘରକୁ ଆଣିପାରିବା ନାହିଁ ବର୍ଷା, କିନ୍ତୁ ଏଇଟା ଯଦି ଆମର ଧାନ କଟା ମେସିନ୍ରେ କରିଦେବା ବା ହାର୍ଭେଷ୍ଟରରେ କରିବା, ତାହେଲେ ସେ ଆପଣଙ୍କୁ ଧାନ କାଟିକରି ମଳେଇ କରି ଏକାଥରେ ଘରକୁ ଆଣି ଆସିବ ଅଳ୍ପ ଦିନ ଭିତରେ, ମାନେ ବର୍ଷା ହେବା ପୂର୍ବରୁ ଘରେ ମଧ୍ୟ ଆପଣ ଅଧିକ ମାନେ ମ୍ୟାକ୍ସିମମ୍ ଅମଳ କରି ଘରକୁ ଆଣିପାରିବେ। ଏଇଟା ହେଲା ଆମର ଚାଲିଛି, ଏଇସବୁ ବଳୁ ବ୍ୟବହାର ହେଲାଣି ଆମର ଏ ଭୁବନେଶ୍ୱର ପଟନା ସବ୍ ଡିଭିଜନ୍ରେ ଏଠି କମ୍ ଅଛି, ତେବେ ବି ଏଠି ଚାଲିଛି, କିନ୍ତୁ ଆମର ଧର୍ମଗଡ଼ ସବ୍ ଡିଭିଜନ୍ ଯେଉଁଟାକି ଜଳସେଚନର ବ୍ୟବସ୍ଥା ଅଛି ସେଠି ମାନେ ଆପଣ ଦେଖିଲେ ଖୁସି ଲାଗେ ମୋତେ, ମୟୂରଭଞ୍ଜ ମୋ ଘର ସେଠି ଏତେ ଆମର ନାହିଁ, କିନ୍ତୁ ଏଠି ଦେଖିଲା ବେଳେ ପ୍ରାୟ ଗାଁରେ 4-5ଟା ନିହାତି ଥିବ, ତେଣୁ ଏଇଭଳିଆ ଯନ୍ତ୍ରପାତି ବ୍ୟବହାର କରାହେଉଛି। ଏଇ 2ଟା ମୁଖ୍ୟତଃ ଆମ ଧାନ ଚାଷ ପାଇଁ, ତା ସହିତ ଅନ୍ୟାନ୍ୟ ଯନ୍ତ୍ରପାତି ବହୁତ ଅଛି, ଯେମିତି ଆପଣ ଯଦି ଗୋଟେ ଜମି ସମତୁଳ କରିବା ପାଇଁ ଚାହୁଁଛନ୍ତି ତାକୁ ଲେଜର ମାଧ୍ୟମରେ ଆପଣ ଯଦି ସମାନ କରିପାରିବେ ତାହେଲେ ପୁରା ସମତୁଳ ହେଇଯିବ, ସେଇଟା ଗୋଟେ ଅଛି। ଆଉ ଗୋଟେ ସବୁଠୁ ଥିଲା ଆପଣ ପୋକ ରୋଗ ଯେଉଁ ଲାଗୁଛନ୍ତି, ପୋକ ଲାଗିଲେ ଆପଣ ହାତରେ ସ୍ପ୍ରେ କଲା ବେଳକୁ ବହୁତ ସମୟ ଆପଣଙ୍କୁ ଲାଗିବ, ପାୱାର ସ୍ପ୍ରେରେ କରନ୍ତୁ ବୁଝା କରନ୍ତୁ, କିନ୍ତୁ ଏବେ କ'ଣ ଅଛି, ଡ୍ରୋନ୍ ଗୋଟେ ଅଛି, ଡ୍ରୋନ୍ରେ ଯଦି ଆପଣ ପେଷ୍ଟିସାଇଡ୍ ବା ପୋକ ବା ରୋଗ ଯାହା ଇଏ ପାଇଁ ଔଷଧ ଯାହା ସ୍ପ୍ରେ କରିବା ପାଇଁ ଚାହୁଁଛନ୍ତି, ଯଦି ଡ୍ରୋନ୍ ମାଧ୍ୟମରେ କରିବେ ସେଇଟା ତା ଆପଣଙ୍କର 10 ମିନିଟ୍ରେ 1 ଏକର ସ୍ପ୍ରେ କରିଦେଉଛି। ଏଇଟା ବହୁତ ବହୁତ ସୁବିଧା, ମାନେ ଆପଣଙ୍କର ଜଣଙ୍କର ସେଇ ଏରିଆରେ ଗୋଟେ ପେଚ୍ରେ ଯାହାର ଜଣଙ୍କର ଯଦି ଲାଗିଛି ଅନ୍ୟ ଜାଗାକୁ ଜମିକୁ ବି ଯିବାର ସମ୍ଭାବନା ଅଛି, ତେଣୁ ଆପଣମାନେ ଯଦି ମିଶିକରି ସ୍ପ୍ରେ କରିଦେବେ ତାହେଲେ ରୋଗ ପୋକ ଆମେ ଦମନ କରିବା। ଏଇଟା ହେଲା ଆଧୁନିକ ପ୍ରଣାଳୀରେ କରାଯାଉଛି, ବହୁତ କମ୍ ସମୟରେ ହେଉଛି,
1: ଆଜ୍ଞା
0: ଏଗୁଡ଼ା ସବୁ ଅଛି। ଆଉ ଆହୁରି ବହୁତ ଜିନିଷ ଅଛି ଯେଉଁଟାକି ଆମେମାନେ ବ୍ୟବହାର କରିପାରିବା, ଜମି ପ୍ରସ୍ତୁତି ହେବା ରୋଟାଭେଟର ବ୍ୟବହାର କରିବେ। ହଁ, ଏଇଠି ଗୋଟେ କହିଦେଉଛି ଯେ ଧାନ ଯେଉଁ ମେସିନ୍ରେ ରହିବେ, ଆପଣ ଜମି ପ୍ରସ୍ତୁତି ଯେଉଁଠୁ କରିବେ ସେଠି ଆପଣ ରୋଟାଭେଟର କରିବା ପାଇଁ ପଡ଼ିବ, ରୋଟାଭେଟର କଲେ 2 ତଳ କରିଦେଲା ପରେ ଭଲ ଯଦି ମାଟି ପ୍ରସ୍ତୁତ ହୋଇଗଲା ତାପରେ ଆମେ ମେସିନ୍ରେ ରହିଲେ ଭଲ। ଆଉ ଦେଖିବେ ଯେ ଆପଣଙ୍କର ଯେଉଁଠି ଗୁଡ଼ି ଯଦି ଯେତେବେଳେ ଚଲେଇବେ ଗୁଡ଼ି ବା ଅନ୍ୟାନ୍ୟ ଜିନିଷ ଯଦି ନଥିବ ହେଲେ ବହୁତ ବଢ଼ିଆ କଥା, କାହିଁକି ନା ନହେଲେ ଯେତେବେଳେ ଧାନ ରୋଇବ ସେତେବେଳକୁ ଯେ ଫିଙ୍ଗର ଯଦି ଆଙ୍ଗୁଡ଼ି 2ଟା ରୋଇବା ପାଇଁ ସେଗୁଡ଼ାକୁ ପଥର ପଡ଼ିଲେ ମାନେ ଗୁଡ଼ି ପଡ଼ିଲେ ଆପଣଙ୍କର ଅସୁବିଧା ହେଇପାରେ, ତେଣୁ ସେଇଟା ପାଇଁ ଯେତେବେଳେ ତଳି ପକେଇ ସବୁଠୁ ମେନ୍ କାମ ହେଲା ଆପଣଙ୍କର ତଳି ପ୍ରସ୍ତୁତ ସବୁଠୁ
1: ମୁଖ୍ୟ
0: କାମ, ତାକୁ ଯଦି ଠିକ୍ ଭାବରେ ଆମେ କରିପାରିବା ଆଉ ସେଥିପାଇଁ ମଧ୍ୟ ଆମେ ଟ୍ରେନିଂ ଦେଉଛୁ, ଆଉ ସେଠି ଆପଣମାନେ ଆସନ୍ତୁ ଶିଖନ୍ତୁ ଆଉ ଭଲ ଭାବରେ ତଳି ପକେଇବେ, ଆଉ ରହିଲା ବେଳେ ଜମି ପ୍ରସ୍ତୁତଟା ଭଲ ଭାବରେ ଜମି ପ୍ରସ୍ତୁତ କଲେ ଆପଣଙ୍କର କିଛି ଅସୁବିଧା ହେବନି। ଆଉ ଏମିତି ଯେଉଁମାନଙ୍କର ଛୋଟ କମ୍ ଜମି ଥିବ, କମ୍ବାଇନ୍ ହାର୍ଭେଷ୍ଟର କିଣିପାରୁନାହାନ୍ତି, ସେମାନେ ଆପଣଙ୍କ ଧାନ କଟା ମେସିନ୍ ବି ଅଛି, ମେସିନ୍ରେ ଧାନ କାଟିବ ଗୋଟେ ସାଇଡ଼୍ରେ ମନେକର କାଟି କାଟି ଯିବ, ରାଇଟ୍ ସାଇଡ଼୍ରେ ପଡ଼ି ପଡ଼ିଯିବ, ସେଇଟା ଆପଣଙ୍କର ଶୁଖିଗଲା ପରେ ବିଡ଼ା ବାନ୍ଧିକରି ଘରକୁ ଆଣିପାରିବେ। ଆଉ ଘରେ ଆଣି ଅମଳ କରିବା ପାଇଁ ଟ୍ରାକ୍ଟରରେ ଆକ୍ସେଲ୍ ଫ୍ଲୋ ଥ୍ରେସର୍ ଅଛି, ଯେଉଁଟାକି ଆପଣ ବିଡ଼ା କରି ଆକ୍ସେଲ୍ ଫ୍ଲୋ ଥ୍ରେସର୍ ହପରେ ପକେଇଦେଲେ ଧାନ ଆପଣଙ୍କର ଗୋଟେ ସାଇଡ଼୍ରେ ବାହାରିଯିବ, ଗୋଟେ ସାଇଡ଼୍ରେ ନଡ଼ା ବାହାରିବ, ଆଉ ସଫା ଧାନ ଗୁଡ଼ା ଗୋଟେ ସାଇଡ଼୍ରେ ବାହାରିଯିବ ଆକ୍ସେଲ୍ ଫ୍ଲୋ ଥ୍ରେସର୍। ଆଉ ତାପରେ ଆପଣଙ୍କ ଅମଳ ହେଲା ପରେ ଯଦି ରହିଛି ଆପଣ ଯେମିତି ରାଇସ୍ ମିଲ୍ ଅଛି, ଧାନ ଚୁଡ଼ା ମେସିନ୍ ଅଛି, ମୁଢ଼ି ଭଜା ମେସିନ୍ ଅଛି, ଏଇଟା ସବୁ ଆମର ସବୁ ଯନ୍ତ୍ରପାତି ଅଛି, ଆଉ ସ୍ପ୍ରେ କରିବା ପାଇଁ ଇଏ ପାୱାର ସ୍ପ୍ରେ ବି ଅଛି, ଏମିତି ସବୁ ବହୁତ ପ୍ରକାର ଯନ୍ତ୍ରପାତି ଅଛି ଯେଉଁଟାକି ଆପଣମାନେ ମାନେ ଜମି ପ୍ରସ୍ତୁତିଠୁ ଆରମ୍ଭ କରି ଅମଳ ପରବର୍ତ୍ତୀ

0: ପର୍ଯ୍ୟନ୍ତ ସବୁ ବ୍ୟବହାର ବ୍ୟବହାର କରିପାରିବେ। ଯେମିତି ପାଣି ପମ୍ପ ମଧ୍ୟ ଯଦି ଆପଣଙ୍କ ଇରିଗେସନ୍ ସୁବିଧା ନାହିଁ,
1: ଆଜ୍ଞା,
0: ସେଠି ମଧ୍ୟ ଇରିଗେସନ୍ ପମ୍ପ ସେଟ୍ ମଧ୍ୟ ଆମ ଡିପାର୍ଟମେଣ୍ଟ ମଧ୍ୟରୁ ଯୋଗାଇ ଦିଆଯାଉଛି।
1: ଆଜ୍ଞା, ଏଠି ଆଉ ଗୋଟେ ପ୍ରଶ୍ନ ଆପଣଙ୍କୁ ପଚାରିବି, ବଡ଼ ଚାଷୀ ବି ଅଛନ୍ତି, ଛୋଟ ଚାଷୀ ବି ଅଛନ୍ତି, ଆର୍ଥିକ ସମସ୍ୟା ତ ଚାଷୀ ସହିତ ଲାଗି ରହିଛି। ଯଦି ଜଣେ ଚାଷୀ ଏଇ କୃଷି ଯନ୍ତ୍ରପାତି ନେବା ପାଇଁ ଚାହିଁବ, ବ୍ୟବହାର କରିବା ପାଇଁ ଚାହିଁବ, ତାହେଲେ ସରକାରଙ୍କ ପକ୍ଷରୁ କ'ଣ ସବୁ ରିହାତି ବ୍ୟବସ୍ଥା ଅଛି?
0: ହଁ, ଆମେ ଯଦି କୃଷି ଯାନ୍ତ୍ରିକରଣ ଚାଲିଛି, ଏଠି ସରକାରଙ୍କର ରିହାତିର ବ୍ୟବସ୍ଥା ଅଛି।
1: ଆଜ୍ଞା,
0: ସେଥିପାଇଁ ଆମର କେନ୍ଦ୍ର ସରକାର 60% ଦେଉଛନ୍ତି ଆଉ ଓଡ଼ିଶା ସରକାର 40% ଦେଉଛନ୍ତି। ସେଠି କ'ଣ କ'ଣ ଅଛି ନା ରିହାତିର ବ୍ୟବସ୍ଥା ନା, ଆମର ଯେତେ ସବୁ ଆଦିବାସୀ ହରିଜନ ଓ ମହିଳା ଚାଷୀ ତାଙ୍କ ପାଇଁ 50% ସବସିଡ଼ି ବ୍ୟବସ୍ଥା ଅଛି। ଯେଉଁମାନେ ଆମର ସାଧାରଣ ବର୍ଗର ଚାଷୀ ତାଙ୍କ ପାଇଁ 40% ଅଛି, ସାଧାରଣ ବର୍ଗ ପୁରୁଷ ଲୋକଙ୍କ ପାଇଁ 40% ଅଛି, ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତାଙ୍କ ପାଇଁ 75% ସବସିଡ଼ି ବ୍ୟବସ୍ଥା ଅଛି। ତେଣୁ ଏହାର ଯେଉଁ ସବସିଡ଼ି ଦିଆଯାଏ ଏଇଟା ଆପଣଙ୍କର ଇଣ୍ଡିକେଟିଭ କଷ୍ଟ ଯାହା ଅଛି ତା ଉପରେ କାଲକୁଲେସନ୍ କରାଯାଏ, କାହିଁକିନା ଡିଲର ଅନୁସାରେ ବା କମ୍ପାନୀ ଅନୁସାରେ ଆପଣଙ୍କର ଯେତେ ଯନ୍ତ୍ରପାତି ରେଟ୍ ଟିକେ ଅଲଗା ଅଲଗା ଥାଏ।
1: ତେଣୁ
0: ସରକାର ତାକୁ ଗୋଟେ ଇଣ୍ଡିକେଟିଭ କଷ୍ଟ ଠିକ୍ କରିଛନ୍ତି, ସେଇ କଷ୍ଟ ଉପରେ ସବସିଡ଼ିର ଦିଆଯାଏ। ଆଉ ଏଠି ଲିମିଟ୍ ସବୁ ଅଛି, ଯେମିତି ଉଦାହରଣ ସ୍ୱରୂପ ଯଦି ଟ୍ରାକ୍ଟର ଗୋଟେ ନେଉଛନ୍ତି, ଟ୍ରାକ୍ଟର ଯଦି 40 HP ପର୍ଯ୍ୟନ୍ତ ନେଉଛନ୍ତି PTO HP, ତାହେଲେ ଆପଣଙ୍କୁ 120,000 ସବସିଡ଼ି ମିଳିବ। ଯଦି ଆପଣ 140 PTO HPରୁ ଉପର ଟ୍ରାକ୍ଟର ଯଦି ଆପଣ ନେଉଛନ୍ତି, ତାହେଲେ ଆପଣଙ୍କୁ ସେଥିରେ 150,000 ସବସିଡ଼ି ଦିଆଯିବ, ଲିମିଟ୍ ଅଛି ହେଲା। ସେମିତି ଟ୍ରାକ୍ଟର ହେଲା ଆମେ ଟ୍ରାକ୍ଟର ଗଲା, ଆଉ ଯଦି ଆପଣଙ୍କର ନେଉଛନ୍ତି କମ୍ବାଇନ୍ ହାର୍ଭେଷ୍ଟର, କମ୍ବାଇନ୍ ହାର୍ଭେଷ୍ଟର ସେଇଟା ପାଖାପାଖି 25 lakh ପାଖାପାଖି ପଡ଼ୁଛି, ସେଇଠି ଆପଣଙ୍କର 6 lakh ସବସିଡ଼ି ମିଳିବ ମ୍ୟାକ୍ସିମମ୍ ହେଲା। ପାୱାର୍ ଟିଲର୍ ହେଲା 85,000 ସବସିଡ଼ି ପାଇପାରିବେ। ଆଉ କେତେ ଯେ ନୂଆ ନୂଆ ଯନ୍ତ୍ରପାତି ଯେଉଁଗୁଡ଼ାକ ଅଛି ସେଗୁଡ଼ାକ ଯେଉଁଟା ଆମେ ST SC ଆଉ ଓମେନ୍ ଫାର୍ମର ମାନଙ୍କୁ 60% ପର୍ଯ୍ୟନ୍ତ
1: ଦିଆଯାଉଛି,
0: ବ୍ୟବସ୍ଥା କରାହେଉଛି।
1: ଆଜ୍ଞା,
0: ପାୱାର୍ ଟିଲର୍ ଆପଣ ଯଦି ନେଉଛନ୍ତି 8 HPରୁ ଅଧିକ କ୍ଷମତା ବିଶିଷ୍ଟ ବିଦେଶୀ କମ୍ପାନୀର, ସେଠି ଆପଣ 50% ସର୍ବାଧିକ 70,000 ଦିଆଯିବ, ଆଉ ଅନ୍ୟ ହିତାଧିକାରୀମାନଙ୍କୁ 40% 56,000 ସବସିଡ଼ି, ଆଉ ଆମର ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ 75% ବା 105,000 ପର୍ଯ୍ୟନ୍ତ ଦିଆଯିବ। ଆଉ ଆମର ଯେଉଁ ପାୱାର୍ ଟିଲର 8 HPରୁ ଅଧିକ କ୍ଷମତା ବିଶିଷ୍ଟ ସ୍ୱଦେଶୀ ଯେଉଁଟା ଆମର ଇଣ୍ଡିଆରେ ବା ଭାରତରେ ଯେଉଁଟା ତିଆରି ହେଇଥିବ, ତା'ର 50% ଆମର ଅନୁସୂଚିତ ଜାତି ଜନଜାତି ମହିଳା ଓ କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ ଦିଆଯାଉଛି 85,000 ପର୍ଯ୍ୟନ୍ତ। ତାପରେ ଆମ ସାଧାରଣ ବର୍ଗମାନଙ୍କୁ ଦିଆଯାଉଛି 40% 68,000, SHG ଗ୍ରୁପ୍ମାନଙ୍କୁ ଦିଆଯାଉଛି 75% 127,500 ପର୍ଯ୍ୟନ୍ତ। ଯେମିତି ମୋ ଟ୍ରାକ୍ଟର ତ କହିଲି, ଟ୍ରାକ୍ଟର ହେଉଛି 20-40 FC ପର୍ଯ୍ୟନ୍ତ ଦିଆହେଉଛି 120,000, ଆଉ ସାଧାରଣ ବର୍ଗର ଲୋକଙ୍କୁ ଦିଆହେଉଛି 120,000, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆହେଉଛି 75% ବା 165,000 ପର୍ଯ୍ୟନ୍ତ, ଆଉ 40-70 HP ପର୍ଯ୍ୟନ୍ତ ସେଠି ଆପଣଙ୍କୁ ଦିଆହେଉଛି 50% ହିସାବରେ ST SC ଅମେନମାନଙ୍କୁ 1.5 lakh, ଆଉ ଅନ୍ୟ ହିତାଧିକାରୀମାନଙ୍କୁ ଦିଆହେଉଛି 40% 1.5 lakh, ଆଉ SHG ଗ୍ରୁପ୍କୁ ଦିଆହେଉଛି 75% ବା 2,10,000 ପର୍ଯ୍ୟନ୍ତ। ଯେମିତି ରୋଟାଭେଟର ଆମର ଅଛି 3 ପ୍ରକାର ଅଛି, 4 ଫୁଟରୁ 5 ଫୁଟ ଭିତରେ ଯେଉଁଟା ଥିବ ସେଟା 50% ଅଛି 33,400 ଟଙ୍କା, 40% ଅଛି 26,720 ଟଙ୍କା, 75% ଅଛି 50,100 ଟଙ୍କା। ଆଉ ରୋଟାଭେଟର 5 ଫୁଟ ଅସାର ଯଦି ଥିବ ହେଲେ 50% ହିସାବରେ ଦିଆଯିବ 42,000 ଟଙ୍କା, 40% ହିସାବରେ ଦିଆଯିବ 33,600, ଆଉ 75% ହିସାବରେ ଦିଆଯିବ 63,000 ଟଙ୍କା। ରୋଟାଭେଟର ଯେମିତି 6 ଫୁଟ ଓସାରର, ସେଠି ଆପଣ 6 ଫୁଟ ଅଧିକ ବି ହେଇପାରେ, 50% ହିସାବରେ ଦିଆଯିବ 43,000 ଟଙ୍କା, 40% ହିସାବରେ ଦିଆଯିବ ଆପଣଙ୍କୁ 34,400, 75% ହିସାବରେ ଦିଆଯିବ ଆପଣଙ୍କୁ 64,500 ଟଙ୍କା। ଏମିତି ସବୁ ଅଛି ଆମର MB ପ୍ଲାଉ ଯେଉଁଟା ଆପଣ କରୁଛନ୍ତି ସେଇଟା, ହଁ MB ପ୍ଲାଉରେ ଆପଣଙ୍କୁ ସବୁବେଳେ କରିବା କଥା ଯେଉଁ ମଡ଼ପତ୍ର ଲଙ୍ଗଳ କହୁଛନ୍ତି, ସେଠାରେ ମଧ୍ୟ ଆପଣଙ୍କର 50% 13,500 ଟଙ୍କା, 40% ହିସାବରେ ହେଲେ 10,800, ଆଉ 75% ହେଲେ 20,250 ଟଙ୍କା ଦିଆଯିବ। ଆଉ ତାପରେ ଯେଉଁଟା ଟିକେ ଅଧିକା ପାୱାର ଯେଉଁଟା ଲାଗିବ 35 HPରୁ ଅଧିକା ଟ୍ରାକ୍ଟର ଯେଉଁଟା ଲାଗୁଛି ସେଇଟା 50% ସେଇଟା 20,000 ଟଙ୍କା, 40% ଦିଆଯିବ 16,000 ଟଙ୍କା, 75% ଦିଆଯିବ 30,000 ଟଙ୍କା, ଏଇଭଳିଆ ଅଛି। ତାପରେ ଆପଣଙ୍କର ଧାନ ରୁଆ ଯନ୍ତ୍ର ଯେଉଁଟା ମୁଁ କହୁଥିଲି ସେତେବେଳେ, ଧାନ ରୁଆ ୱାର୍କ ବ୍ୟାଣ୍ଡ ଯେଉଁଟା ଅଛି ସେଇଟା ଆପଣଙ୍କର 110,000 ଟଙ୍କା, 50% ପାଇପାରିବେ, 40% ପାଇବେ 6,200, 75% ପାଇବେ ଆପଣଙ୍କର 165,375 ଟଙ୍କା। ସେମିତି ଧାନ ରୁଆ ଯନ୍ତ୍ର ଯେଉଁଟାକି ବସିକରି ଚଲାଇବା ପାଇଁ ପଡ଼ିବ।

0: ସେଥିପାଇଁ ଆପଣଙ୍କର ବଡ଼ ମେସିନ୍ ଯେଉଁଟା 350,000 ଟଙ୍କା ସବସିଡ଼ି ଅଛି 50%, 40% ଅଛି 280,000 ଟଙ୍କା, ଆଉ 75% ଅଛି 525,000 ପର୍ଯ୍ୟନ୍ତ। ଆପଣଙ୍କର ଅଛି ଆଉ ଗୋଟେ ଇଚ୍ଛ ଧାଡ଼ିଆ, ସେଇଟା ଗୋଟେ ଅଛି 600,000 ଟଙ୍କା 50%, 40% ଅଛି 480,000 ଟଙ୍କା, ଆଉ 75% ଅଛି ଆପଣଙ୍କର 900,000 ଟଙ୍କା ପର୍ଯ୍ୟନ୍ତ ସବସିଡ଼ି ଏହାର ବ୍ୟବସ୍ଥା ଅଛି। ଆଉ ଗୋଟେ କଥା ଅଛି ଆପଣଙ୍କର ଧାନ ବୁଣିବା ପାଇଁ ଯେଉଁଟା ହାତରେ ବୁଣୁଛନ୍ତି, ହେଲା, ଯେଉଁଟାକି ଆମେ ଯଦି ବୁଣୁଛେ ହାଟରେ ବହୁତ ଖର୍ଚ୍ଚ ହେଉଛି, ଆମେ ଯଦି ଗୋଟେ ମେସିନ୍ ନେବା ଯେଉଁଟାକି ଧାନ ବିହନ ବୁଣା ଓ ସାର ବୁଣା ଯନ୍ତ୍ର, ଯେଉଁଟା ଟ୍ରାକ୍ଟରରେ ଚାଲିବ, ସେଇଟା ଆପଣଙ୍କର ବହୁତ ସୁବିଧା ଅଛି। କ'ଣ ଆପଣଙ୍କ ଧାଡ଼ିରେ ଧାଡ଼ିରେ ଧାନ ବୁଣିପାରିବେ, ଧାଡ଼ିରେ ଧାଡ଼ିରେ ଏକାଥରେ 9 ଧାଡ଼ିରେ ଆପଣ ବୁଣା ଯାଇପାରିବ। ଏଇଟା ଆମର ଯେଉଁ ଜାଗାରେ ବର୍ଷାର ଅଭାବ ଅଛି, ଆମେ କାଦୁଅ କରି ରହିପାରୁନାହୁଁ, ସେଇ ଜାଗାରେ ଆମେ ଯଦି କରିବା ସିଟ୍ କମ୍ ଫର୍ଟିଲାଇଜର୍ ଡ୍ରିଲ୍ ବା ଧାନ ବିହନ ବୁଣା ଓ ସାର ବୁଣା ଯନ୍ତ୍ର, ସେଟାରେ ଯଦି ଆମେ କରିବା ସେଟା ମଧ୍ୟ ବହୁତ ଉପକାର ଅଛି, ସେଟା ଲାଇନ୍ରେ ଜାଗାରେ ହେବ। କିନ୍ତୁ ଏଠାରେ କ'ଣ ଅସୁବିଧା ଗୋଟେ ଥାଏ ନା, ଘାସ ଟିକେ ବଢ଼ିଯାଏ କାହିଁକି ନା, ତେଣୁ ଆପଣ ତାକୁ କ'ଣ କରିବେ, ଯେଉଁ ଜମି ପ୍ରସ୍ତୁତ କଲାବେଳକୁ ଭଲ ପ୍ରସ୍ତୁତ କରିବେ, ଯାହାଫଳରେ ଆପଣ ଗୁଣ୍ଡ ମାଟିଦେବେ, ଘାସ ଫାସ ବଛା ମଛି କରିଦେଇଥିବେ, ଆଉ ବୁଣିଲା ପରେ ଘାସ ବଛା ଯନ୍ତ୍ର ଅଛି ସେଇଟା ବ୍ୟବହାର କଲେ ଏହା ମଧ୍ୟ ବହୁତ ଉପକାର ହୋଇପାରିବ। ଏଇଟା ଆପଣଙ୍କର ଏକାଥରେ ସାର ବି ବୁହାଣ ହୋଇଗଲା, ବିହନ ମଧ୍ୟ ବୁଣା ହୋଇପାରିବ।
1: ତ ଆଜ୍ଞା, ଯେଉଁ ଆମ କାର୍ଯ୍ୟକ୍ରମରେ ଯେଉଁ ଶ୍ରୋତା ବନ୍ଧୁ ଶୁଣୁଛନ୍ତି, ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ନୂତନ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବା ପାଇଁ ଆଉ ଯନ୍ତ୍ରପାତି ନେବା ପାଇଁ, ଜଣେ ଯଦି ଚାହିଁବ କିପରି ଭାବରେ ସେ ଜଣେ ହିତାଧିକାରୀ ହୋଇପାରିବ?
0: ହଁ, ଜଣେ ଚାଷୀ ଆମ କୃଷକ ଓଡ଼ିଶାରେ ତାକୁ ପଞ୍ଜୀକରଣ କରିବା ପାଇଁ ପଡ଼ିବ। କୃଷକ ଓଡ଼ିଶାରେ ପଞ୍ଜୀକରଣ କଲା ପରେ ଏଇଟା ଆପଣଙ୍କର ଗସଗମ ଗୋଟେ ପୋର୍ଟାଲ ଅଛି, ଗସଗମ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ପାଇଁ ପଡ଼ିବ। ରେଜିଷ୍ଟ୍ରେସନ କଲା ପରେ ଆପଣ ଦେଖେଇବ ଯେ କ'ଣ, କୃଷି ବିଭାଗକୁ ଆପଣ ଯିବେ, କୃଷି ବିଭାଗରେ ଯନ୍ତ୍ରପାତି ଯଦି ଆପଣ କିଣିବା ପାଇଁ ଚାହୁଁଛନ୍ତି ସେଇଟାକୁ ଆପଣ ଯଦି କ୍ଲିକ୍ କଲେ ତାହେଲେ ଆପଣ କେଉଁ ଯନ୍ତ୍ରପାତି ଆପଣ କିଣିବା ପାଇଁ ଚାହୁଁଛନ୍ତି, ସେଠି ଆପଣଙ୍କର କେଉଁ ଡିଲର ବି କିଣିବା ପାଇଁ ଚାହୁଁଛନ୍ତି ସେଇଟା ଆପଣଙ୍କର ଅନଲାଇନ୍ରେ ଆପ୍ଲାଏ କରିବା ପାଇଁ ପଡ଼ିବ। ଅନଲାଇନ୍ରେ ଆପ୍ଲାଏ କଲା ପରେ ଆପଣ ଯଦି ନିଜସ୍ୱ ଖର୍ଚ୍ଚରେ କରିବେ କି ଲୋନ୍ ନେବେ, ଯଦି ଲୋନ୍ ନେଉଛନ୍ତି ତାହେଲେ ବ୍ୟାଙ୍କରେ ଆପଣ ଯୋଗାଯୋଗ କରିବା ପାଇଁ ପଡ଼ିବ, ଆଉ ଯଦି ଡାଇରେକ୍ଟ ଆପଣ ନେବେ ତାହେଲେ ଆପଣଙ୍କର ଅନଲାଇନ୍ରେ ଆପ୍ଲାଏ କଲା ପରେ ପରମିଟ୍ ଆପଣଙ୍କୁ ଦିଆଯିବ। ସମୟ ସୀମା ମଧ୍ୟରେ ପରମିଟ୍ 10 ଦିନ ଭିତରେ ଆପଣ ସେଠି 10 ଦିନ ଭିତରେ ଆପଣ ସେଇଟା ଯଦି ଆପଣ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ମେସିନ୍, ଏଇ ମେସିନ୍ ନ ନେଇକରି ଆଉ ଗୋଟେ କ'ଣ ନେବେ ଯନ୍ତ୍ରପାତି ନେବେ, ତାହେଲେ ଆପଣ 10 ଦିନ ଭିତରେ ଚେଞ୍ଜ ବା ପରିବର୍ତ୍ତନ କରିପାରିବେ। ଆଉ 10 ଦିନ ପରେ ଆପଣଙ୍କର ଗୋଟେ ପରମିଟ୍ ବାହାରିବ ଯେଉଁଟାରେ କି ଆପଣ ଲେଖା ହେଇଥିବ କେଉଁ ଡିଲର ପାଖରୁ ନେବେ, କେତେ ଟଙ୍କା ଆପଣଙ୍କର। କିନ୍ତୁ ଏଠି ଆପଣ ଦେଖନ୍ତୁ ଯେ ପୁରା ଆପଣଙ୍କର ଯେତେ ମେସିନ୍ର ଯେତେ ମୂଲ୍ୟ ଥିବ ସେତିକି ପୁରା ଡିପୋଜିଟ୍ କରିବା ପାଇଁ ପଡ଼ିବ।
1: ପ୍ରଥମେ ଚାଷୀକୁ ନିଜେ ପଇସା ଦେବା ପାଇଁ ପଡ଼ିବ,
0: ଫୁଲ୍ କଷ୍ଟ ଦେବା ପାଇଁ ପଡ଼ିବ। ଆପଣ ସିଲେକ୍ସନ୍ ହେଲା ପରେ ମନେ କରନ୍ତୁ ମୁଁ ଉଦାହରଣ ଦେବା ଯେ ଗୋଟେ ମୁଁ ଡାଇରେକ୍ଟ କିଣିବା ପାଇଁ ଚାହୁଁଛି ଗୋଟେ ମେସିନ୍, ତାହେଲେ ଆପଣଙ୍କୁ ଫୁଲ୍ ଟଙ୍କା ଦେବା ପାଇଁ ଡିଲର ଆକାଉଣ୍ଟରେ ଡିପୋଜିଟ୍ କରିବା ପାଇଁ NFT ମାଧ୍ୟମରେ, ହେଲା, ସେଠି ଆପଣ OTP ଆସିବ, ଆପଣ OTP ଆସିଲା ପରେ ଜାଣିବେ ଯେ ହଁ ଆପଣ ସେ ଲୋକ ବୋଲି, ତାହେଲେ ଆପଣ ସେ NFT ମାଧ୍ୟମରେ ଡିପୋଜିଟ୍ କଲେ ତାପରେ ଆପଣ ସହିତ ଯୋଗାଯୋଗ କରିବେ ଇଏ ସହିତ ଡିଲର ସହିତ କେବେ ସେ ମେସିନ୍ ଆସୁଛି, ସେ ମେସିନ୍ ଆସିଲା ପରେ ଆପଣ ତାକୁ ନେବେ, ତାପରେ ଡିଲର କ'ଣ କରିବ ନା ଆପଣ ସେ ଫଟୋ ଉଠାଇବ, ଆପଣ ଫଟୋ ଉଠାଇଲା ପରେ ଅପଲୋଡ଼ କଲେ ସେ ସବସିଡ଼ି ଟଙ୍କା ଯାହା ଥିବ, ଶତକଡ଼ା 50% ହେଉ କି 40% ହେଉ ଯାହା ମନେ କରନ୍ତୁ, 100,000 ଟଙ୍କାର ଜିନିଷ ଆପଣ କିଣୁଛନ୍ତି 50% ଟଙ୍କା ଆପଣଙ୍କ ଆକାଉଣ୍ଟକୁ ପଳେଇ ଆସିବ। ହଁ, ଏବେ ଆହୁରି ସୁବିଧା କ'ଣ ହେଇଛି ନା, ଯଦି 100,000 ଟଙ୍କା ଭିତରେ ଯଦି ଆମର ସବସିଡ଼ି ହେଉଛି ତାହେଲେ ଆପଣଙ୍କ ଫୁଲ୍ କଷ୍ଟ ଡିପୋଜିଟ୍ କରିବା ପାଇଁ ପଡ଼ିବ ନାହିଁ, କଥା ଦାମ ଯେତେ ସବସିଡ଼ି ସେତିକି ଡିପୋଜିଟ୍ କରିବା ପାଇଁ ପଡ଼ିବ। କାହିଁକି ନା, କେମିତି ନା, ଆପଣ ଗୋଟେ ଇ ଭାଉଚର୍ ଗୋଟେ ଅଛି, ଇ ଭାଉଚର୍ କଲେ କ'ଣ ହେବ, ଆପଣଙ୍କର ଗୋଟେ ଆପ୍ଲାଏ କଲେ ସେତେବେଳକୁ ସବସିଡ଼ିର ଗୋଟେ, ଆମେ ଯେମିତି ମୋବାଇଲ୍ ରିଚାର୍ଜ କଲେ ଗୋଟେ ଭାଉଚର୍ ଥାଏ ସେଭଳିଆ, ଏଇଟା ଗୋଟେ ଭାଉଚର୍ ଆପଣଙ୍କ ମୋବାଇଲ୍କୁ ଆସିଯିବ, ସ୍ମାର୍ଟଫୋନ୍ରେ ସେଇଟା ଆସିବ ଅବଶ୍ୟ, ସେଇଟା ଆପଣଙ୍କ ଡିଲର୍କୁ ଦେଖେଇଲେ ସେ ତା'ର ସ୍କାନ୍ କରି ନେଇଯିବ, ତାହେଲେ ଯେଉଁ ଆପଣଙ୍କ ସବସିଡ଼ି ଟଙ୍କା ଯେଉଁଟା ଥିଲା ସେ ଟଙ୍କା ତାଙ୍କ ଡିଲର୍ ଆକାଉଣ୍ଟକୁ ଚାଲିଯିବ, ଆଡ଼ଭାନ୍ସ ଚାଲିଯିବ। ଆଉ ତାପରେ ଯେପରି ଆପଣଙ୍କର ଇଏ ଅଛି ବାକି ଟଙ୍କା ଯେଉଁ ମାନେ ଆଉ 50,000 ମନେ କରନ୍ତୁ 100,000 ଟଙ୍କାର ଜିନିଷ କିଣିଲେ 50,000 ଟଙ୍କାର ସବସିଡ଼ି ପାଇଲେ, ଆଉ 50,000 ଟଙ୍କା ଆପଣ ଡିପୋଜିଟ୍ କଲେ ଆପଣଙ୍କୁ ଜିନିଷ ପାଇଯିବ, ଏଇଟା ମଧ୍ୟ ବହୁତ ସୁବିଧା ହେଇଛି। ଆଉ ଯଦି 100,000 ଟଙ୍କାର ଅଧିକା ସବସିଡ଼ି ପାଉଛନ୍ତି ତାହେଲେ ଆପଣ ଫୁଲ୍ କଷ୍ଟ ଦେଇକରି କିଣିବେ, ଲୋନ୍ ନେଇକରି କିଣନ୍ତୁ କିମ୍ବା ଆପଣଙ୍କର ନିଜ ଇଏରେ କିଣନ୍ତୁ, ତାହେଲେ ସେଇଟା ଆପଣଙ୍କୁ ସବସିଡ଼ି ଟଙ୍କା ଯେଉଁଟା ସେଇଟା ଅପଲୋଡ଼ ହେଲା ପରେ ଆପଣଙ୍କ ଆକାଉଣ୍ଟକୁ ପଳେଇ ଆସିବା ପାରି ଆସିବ।
1: ଆପଣଙ୍କ ଠାରୁ ବହୁତ କିଛି ତଥ୍ୟ ଆମ କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତା ବନ୍ଧୁ ପାଇଲେ। ହେଲେ ଆମେ ଜଣେ ହିତାଧିକାରୀ ହେବାକୁ ହେଲେ କିଛି ନଥିପତ୍ର ଦରକାର କି?
0: ହଁ, ଯେ ଆମେ ଯେଉଁ କୃଷକ ଓଡ଼ିଶାରେ ରେଜିଷ୍ଟ୍ରେସନ କରୁଛୁ ସେଠି ଆପଣଙ୍କର ଜମି ପଟା ଥିବା ଦରକାର, ତା ସହିତ ଆପଣଙ୍କର ପାସ୍ବୁକ୍ର ଫାଷ୍ଟ ପେଜ୍ଟା ଦରକାର, ଫଟୋ ଦରକାର। ଆମର ଚାଷୀ ଭାଇମାନେ କ'ଣ ଭୁଲ କରୁଛନ୍ତି ଯେ ତାଙ୍କର ପାସ୍ବୁକ୍ ସହିତ

0: ଏଇଟା ମିସ୍ମେଚ୍ ହେବ, ଆପଣ ଯେଉଁ ଆଧାର କାର୍ଡ଼ରେ ଗୋଟେ ନମ୍ବର ମୋବାଇଲ ନମ୍ବର ଲେଖିଥିବେ ଆଉ ପାସ୍ବୁକ୍ରେ ଆଉ ଗୋଟେ ନମ୍ବର ଲେଖା ହେଇଥିବ, ତେଣୁ ଏଠି ଆଧାର ଲିଙ୍କ୍ ହେଇନଥିବ ତାହେଲେ ସବସିଡ଼ି ପାଇବା ବେଳକୁ ଟିକେ ଅସୁବିଧା ହେଉଛି। ଯେଉଁମାନେ ଶୁଣୁଛନ୍ତି ଆପଣମାନେ ମନେ ରଖନ୍ତୁ ଯେ ଯେଉଁ ଆଧାର ଲିଙ୍କ୍ କରିଥିବେ ପାସ୍ବୁକ୍ର ତାହେଲେ ଆପଣଙ୍କର ସବସିଡ଼ି ପାଇବାର ଆଉ ବିଶେଷ ଅସୁବିଧା ହେବ ନାହିଁ।
1: ତାହେଲେ ଜଣେ ପ୍ରକୃତ ଚାଷୀ ଯାହାର ଜମି ଅଛି ସେ ହିଁ ଏଇ ଯୋଜନା ମାଧ୍ୟମରେ ଲାଭାନ୍ୱିତ ହୋଇପାରିବେ?
0: ଚାଷୀ ହଁ, ଯାହାର ଜମି ଅଛି ସେ କରିପାରିବେ। ଆଉ ଯଦି ଆପଣଙ୍କର ସ୍ତ୍ରୀ ନାଁରେ ବା ସ୍ପାଉଜ୍ ସ୍ୱାମୀ ସ୍ତ୍ରୀ ଯଦି ଥିବେ, ସ୍ତ୍ରୀ ନାଁରେ ଥିଲେ ସ୍ୱାମୀ କରିପାରିବ, ସ୍ୱାମୀ ନାଁରେ ଥିଲେ ସ୍ତ୍ରୀ କରିପାରିବ, ଜଣେ ଚାଷୀ ତାଙ୍କର ଯଦି ଜମି ପଟା ଥିଲେ ସେ ହେଇପାରିବ କରିପାରିବ। ଆର୍ ଏଟାର ଯଦି ବିଶେଷ ଆପଣ ଯଦି ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ନିକଟସ୍ଥ କୃଷି କର୍ମଚାରୀ ଯେଉଁ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରନ୍ତୁ, ନହେଲେ ବ୍ଲକ୍ରେ ଯେଉଁ ମୋର କୃଷି ଅଧିକାରୀମାନେ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରନ୍ତୁ, ସେମାନେ ଆପଣଙ୍କର କେମିତି ରେଜିଷ୍ଟ୍ରେସନ୍ କରିବେ ସବୁ ଡିଟେଲ୍ ବତେଇଦେବେ।
1: ବହୁତ ବହୁତ ଧନ୍ୟବାଦ ମାରାଣ୍ଡି ଆଜ୍ଞା, ଆଜି ଆପଣ ଆମ ଉଦୟ ଭାରତ କାର୍ଯ୍ୟକ୍ରମରେ ଯୋଗଦାନ ଦେଇ କୃଷି ଯାନ୍ତ୍ରିକକରଣ ଯୋଜନା ସମ୍ବନ୍ଧରେ ବିଶେଷ ତଥ୍ୟ ଦେଲେ। ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଆକାଶବାଣୀ ଭବାନୀପାଟଣା ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
0: ନମସ୍କାର, ଧନ୍ୟବାଦ।
2: ହଁ ଶ୍ରୋତା ବନ୍ଧୁ, ଆମେ ଯଦି କୃଷକକୁ ସମ୍ମାନ ଦେଇ ଆଧୁନିକ ଯନ୍ତ୍ରପାତି ଯୋଗାଇ ଦେଇପାରିବା ତେବେ ଆମେ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିବା। ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଉଦୟ ଭାରତର ଏହି ଅଧ୍ୟାୟକୁ ଏଇଠି ରଖୁଛୁ। ବିଦାୟ ଦିଅନ୍ତୁ, ନମସ୍କାର।

0: ପ୍ରଜରକୁଲୁ ଭାରତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବୈଠାରୁ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ ସମୟ ବର୍ତ୍ତମାନ ଅପରାହ୍ନ 5:30 ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିପାରିବେ ଏ ବିଜ୍ଞାପନ ପରେ
1: QR କୋଡ୍ ସ୍କାନ୍ କରନ୍ତୁ 5000 ର କ୍ୟାଶବ୍ୟାକ୍ ପାଆନ୍ତୁ ବାଃ ଆଜି ବଢିଆ ଦିନ
2: ହସିଲା UPI ପିନ୍ ଏଣ୍ଟ୍ରିଙ୍ଗ କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ
3: RBI କହେ
4: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
5: ହେଇଗଲା ବନ୍ଦୋବସ୍ତ
6: କାହାର ଗୁଡ଼ିର ଫିସ୍ର ଦେଖା 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି ସୁଧ କେତେ ଅଛି ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ ଆଉ ଲୋନ୍ ସେତିକି ଯେତିକି ଦରକାର ତା ବି ଯାଞ୍ଚ କରିକି ହେଇଗଲା ବନ୍ଦୋବସ୍ତ ଦରମା ଆଡଭାନ୍ସରେ ପଠେଇଛି
4: RBI କହେ
6: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ

ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆସିଯାଇଛି ରବିବାରର ସନ୍ଧ୍ୟା, ହସର ମୁହୂର୍ତ୍ତ, ମଜା ମସ୍ତିର ଏହି ସମୟ, ସୁମଧୁର ଗୀତରେ ଝୁମି ଉଠିବାର ଏହି ବେଳା। ଏମିତି ଏକ ମନୋରମ ବେଳାରେ ଆପଣମାନଙ୍କ ପ୍ରିୟ ଯୁବାସାଥୀ ସେଭଳି ଆପଣ ସଭିଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛି ମନୋରଞ୍ଜନ ଭରା ମନମତାଣିଆ ଏହି ସନ୍ଧ୍ୟାର କାର୍ଯ୍ୟକ୍ରମ ମନୋରଞ୍ଜନୀ।

ଯୁବବନ୍ଧୁ, ମନୋରଞ୍ଜନ ଆମ ମନରେ ଭରି ଦେଇଥାଏ ଅନେକ ଖୁସି, ଅନେକ ଶାନ୍ତି ଆଉ ଅନେକ ତୃପ୍ତି। ଏହି ମନୋରଞ୍ଜନର ଏକ ପ୍ରଭାବଶାଳୀ ଉପାୟ ହେଉଛି ଗୀତ। ଗୀତ ବା ସଙ୍ଗୀତ ଆମ ଆତ୍ମାର କଥା, ଆମ ଆତ୍ମା ସହ ପରମାତ୍ମାଙ୍କ ଯୋଡ଼ି ହେବାର କଥା। ଏହି ସଙ୍ଗୀତକୁ ବାରମ୍ବାର ଆମ ଶାସ୍ତ୍ର ଓ ପୁରାଣରେ ଆତ୍ମାର ସନ୍ଧାନ ଓ ଶାନ୍ତି ପଥରେ ଅଗ୍ରସର ହେବାର ଏକ ପଥ ଭାବରେ ବିବେଚନା କରାଯାଇଛି। ସଙ୍ଗୀତ ଏକ ଶକ୍ତିଶାଳୀ ସାଧନାର ରୂପ ନେଇ ପ୍ରାଚୀନ କାଳରୁ ଭାରତୀୟ ସଂସ୍କୃତିରେ ସଙ୍ଗୀତକୁ ଦେବତାମାନଙ୍କ ସହ ଯୋଡ଼ି ଦିଆଯାଇଛି। ବେଦ,

ଉପନିଷଦ ପୁରାଣ ଗୁଡ଼ିକରେ ସଙ୍ଗୀତର ଅନେକ କିଛି ଲେଖା ଦେଖିବାକୁ ମିଳେ, ଯେମିତି ମନ୍ତ୍ରଗୁଡ଼ିକୁ ସ୍ୱର ସହିତ ଉଚ୍ଚାରଣ କରାଯାଏ, ଯାହା ମନକୁ ଏକାଗ୍ର କରି ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ରାଗ ରାଗିଣୀମାନେ ମନ ଭିତରେ ଭିନ୍ନ ଭିନ୍ନ ଭାବନା ଓ ଆତ୍ମିକ ଅବସ୍ଥାର ସ୍ପର୍ଶ କରନ୍ତି, ଯାହା ମାଧ୍ୟମରେ ମନୁଷ୍ୟ ଭାବନାକୁ ବୁଝିପାରେ ଓ ଭାବନାକୁ ବ୍ୟକ୍ତ କରିପାରେ। ଭକ୍ତି ଆନ୍ଦୋଳନରେ ସଙ୍ଗୀତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭଜନ, କୀର୍ତ୍ତନ, ଅଭଙ୍ଗ, ଶବ୍ଦ ଓ ପଦାବଳୀ ମାଧ୍ୟମରେ ଭକ୍ତମାନେ ଭଗବାନଙ୍କ ସହ ନିଜକୁ ଯୋଡ଼ିପାରନ୍ତି। ଅନେକ କଥାରୁ ଦେଖିବାକୁ ମିଳେ, ମୀରା ହୁଅନ୍ତୁ, କବୀର ହୁଅନ୍ତୁ, ଚୈତନ୍ୟ ମହାପ୍ରଭୁ ହୁଅନ୍ତୁ ବା ହୁଅନ୍ତୁ ଜୟଦେବ, ଏହି ସନ୍ଥ କବିମାନେ ସଙ୍ଗୀତକୁ ନିଜ ଆଧ୍ୟାତ୍ମିକତାର ପ୍ରଥମ ପଥ ଭାବରେ ଚୟନ କରିଥିଲେ। ତାଙ୍କର ସେହି ଆଧ୍ୟାତ୍ମିକତା ହିଁ ଥିଲା ସଙ୍ଗୀତ, ଯାହା ସେମାନଙ୍କୁ ଦେଉଥିଲା ଭକ୍ତି ଓ ଶାନ୍ତିର ମାର୍ଗ। ସଙ୍ଗୀତ ଧ୍ୟାନ କରିବାରେ ସାହାଯ୍ୟ କରିଥାଏ। ଧୀର ତାଳ ତାର ମନୋହର ସ୍ୱର ଓ ନିର୍ବିକଳ୍ପ ଧ୍ୱନି ମନକୁ ସ୍ଥିର କରିଥାଏ, ଆତ୍ମସମ୍ମୋହନର ଅବସ୍ଥାକୁ ନେଇଯାଇଥାଏ। ଓଙ୍କାର ହେଉ, ଘଣ୍ଟିର ଶବ୍ଦ ହେଉ, ଶଙ୍ଖ ହେଉ ବା ହେଉ ମନ୍ଦିରର ମନ୍ତ୍ର ଉଚ୍ଚାରଣ, ସବୁକିଛି ସେହି ସଙ୍ଗୀତର ଅବଦାନ। ଏହା ଆମ ଅସ୍ଥିରତାକୁ ଦୂର କରି ଆନ୍ତରିକ ଶକ୍ତିକୁ ଜାଗ୍ରତ କରେ। ଆଧୁନିକ ଜୀବନର ଏହି ଜଞ୍ଜାଳମୟ ସମୟରେ, ଚାପଗ୍ରସ୍ତ ଜୀବନରେ ଏହି ସଙ୍ଗୀତ ହିଁ ଦେଇଥାଏ ଶାନ୍ତ ପରିବେଶ, ଆଶ୍ରୟ ଦେଇଥାଏ ଜୀବନରେ ଟିକେ ଶାନ୍ତି ଆଣିବାକୁ, ନକାରାତ୍ମକକୁ ଦୂର କରି ସକାରାତ୍ମକତାକୁ ଜୀବନରେ ସ୍ଥାୟୀ ଭାବରେ ରଖିବାକୁ। ଏହି ସଙ୍ଗୀତର କଥା ତ ଯେତେ କହିଲେ ସେତେ ସରେ ନାହିଁ। ଏହା ଆମକୁ ସଫଳତାରେ ସାହାଯ୍ୟ କରେ, ଏହା ଆମକୁ ମନର ଭାବନାକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ, ପୁଣି ସାହାଯ୍ୟ କରେ ନିଜ ମନ ଭାବନାକୁ ବ୍ୟକ୍ତ କରିବାରେ। ସଙ୍ଗୀତ ଏକ ସାଧନା, ସଙ୍ଗୀତ ଏକ ପଥ, ସଙ୍ଗୀତ ଏକ ଭାଷା ଯେ ଜୀବନକୁ ଦିଏ ନୂଆ ଦୃଷ୍ଟିକୋଣ। ଏହି ସଙ୍ଗୀତ ଅଛି ପରିବେଶରେ, ଏହି ସଙ୍ଗୀତ ଅଛି ଆମ ନିଶ୍ୱାସ ପ୍ରଶ୍ୱାସରେ, ସଙ୍ଗୀତ ଅଛି ଗଛରୁ ଝଡ଼ୁଥିବା ପତ୍ରରେ, ସଙ୍ଗୀତ ଅଛି ମାଆଙ୍କ ପାଦର ପାଉଁଜିରେ, ସଙ୍ଗୀତ ଅଛି ମା ହାତର ଚୁଡ଼ିରେ, ସଙ୍ଗୀତ ଅଛି ଛୋଟ ଛୁଆର କ୍ରନ୍ଦନରେ, ସଙ୍ଗୀତ ଅଛି ପକ୍ଷୀର ରାବରେ, ସଙ୍ଗୀତ ଅଛି ପଶୁଙ୍କ ଡାକରେ, ସଙ୍ଗୀତ ଅଛି ଆମ କଥାରେ, ସଙ୍ଗୀତ ଅଛି ଭଗବାନଙ୍କ ଓଙ୍କାରରେ। ତେବେ ଆସନ୍ତୁ ଏହି ସଙ୍ଗୀତର ଜାଦୁରେ ଆଜି ମନୋରଞ୍ଜନୀ ସନ୍ଧ୍ୟାରେ ହଜିଯିବା, ଆଗକୁ ଆମ ଗହଣରେ ଥିବା ଯୁବ କଣ୍ଠଶିଳ୍ପୀଙ୍କ ସହ କଥା ହେବା। ହେଲେ ତାଙ୍କ ସଙ୍ଗୀତରେ ଝୁମି ଉଠିବା ପୂର୍ବରୁ ଏଠାରେ ପ୍ରଥମେ ନେଇଯିବା ଗୋଟିଏ ଛୋଟ ସଙ୍ଗୀତମୟ ବିରତି।

0: ଗୀତ ତାଳେ ତାଳେ ତ ଆଜି ଆମ ରବିବାରର ସନ୍ଧ୍ୟା ଟିକେ ସଙ୍ଗୀତମୟ ହୋଇସାରିଛି। ହେଲେ ଏବେ ଆମ ପାଖରେ ଥିବା ଅତିଥିଙ୍କ ସହ ଆମ ସନ୍ଧ୍ୟାକୁ ଆହୁରି ସଙ୍ଗୀତମୟ କରିବା। ତାଙ୍କ ସୁମଧୁର କଣ୍ଠରୁ କିଛି ସୁନ୍ଦର ସୁନ୍ଦର ଗୀତ ଶୁଣିବା ସହ ତାଙ୍କ ସହ ତାଙ୍କ ସଙ୍ଗୀତର ଯାତ୍ରା ସମ୍ପର୍କରେ ଅନେକ କିଛି କଥା ହେବା। ତେବେ ଆସନ୍ତୁ ପ୍ରଥମେ ତାଙ୍କ ସୁମଧୁର ସଙ୍ଗୀତର ଗୀତ ସହ ଏହି ସାକ୍ଷାତକାରକୁ ଆରମ୍ଭ କରିବା।
1: ଚାଲୁନି ଆଜି ମୁଁ ଚାଲେ ବାଟ, ଦୁନିଆ ଲାଗୁଛି ମତେ ଛୋଟ, ଖୋଲୁନି ଆଜି ମୁଁ ମୋର ଓଠ, କିଏ ସେ କେ ଜାଣି ଗାଏ ଗୀତ।

0: ଭାଇ ନମସ୍କାର।
1: ନମସ୍କାର ନାନୀ।
0: ଆପଣଙ୍କୁ ଆମର ଏହି ମନୋରଞ୍ଜନର ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ ନାନୀ।
0: ଆପଣ ତ ଆପଣଙ୍କର ଏତେ ସୁମଧୁର ସଙ୍ଗୀତ ସାଥିରେ

0: ଏଇ ମନୋରଞ୍ଜନୀ ସନ୍ଧ୍ୟାର ସାକ୍ଷାତକାରଟିକୁ ଆରମ୍ଭ କରିସାରିଲେଣି। ଏତେ ସୁନ୍ଦର ଗୀତ ସାଥିରେ ଆମେ ସମସ୍ତେ ଝୁମି ଉଠିଲୁଣି। ତେବେ ଆମର ଏହି ଶ୍ରୋତାବନ୍ଧୁମାନେ ଜାଣିବାକୁ ଚାହୁଁଛନ୍ତି ଯେ ଏତେ ସୁମଧୁର କଣ୍ଠଧାରୀ ଆମର ଏହି ଯୁବ କଳାକାରଙ୍କ ସମ୍ପର୍କରେ ଆପଣ ନିଜର ପରିଚୟ ଟିକେ ଆମ ଶ୍ରୋତାବନ୍ଧୁମାନଙ୍କୁ ଦେଇଦିଅନ୍ତୁ।
1: ମୋ ନାଁ ହେଉଛି ସରୋଜ ରଞ୍ଜନ ମିଶ୍ର। ମୁଁ ମନ୍ଦାର ବଗିଚାପଡ଼ା ଭବାନୀ ପାଟନାରେ ରହେ। ମୁଁ ଗୀତ କମ୍ପୋଜ୍ କରେ, ମୁଁ ଗୀତ ଗାଏ, ମୋ ପ୍ୟାସନ୍ ପ୍ରଫେସନ୍ ସବୁ ଜିନିଷ ହେଉଛି ମ୍ୟୁଜିକ୍।
0: ଆପଣଙ୍କର ଏହି ଗୀତ ପ୍ରତି ସଙ୍ଗୀତ ପ୍ରତି ଆପଣଙ୍କ ଆଗ୍ରହ କେବେ ଆଉ କେମିତି ଆସିଲା?
1: ମୁଁ ଯେତେବେଳେ ଛୋଟ ଥିଲି ମୁଁ ଦେଖୁଥିଲି ମୋ ମା ଗୀତ ଗାଏ, ମୋ ବାପା ଗୀତ ଗାଆନ୍ତି, ମୋ ବଡ଼ ଭାଇ ବି।

0: ପ୍ୟାସନ୍ ପ୍ରଫେସନ୍ ସବୁ ଜିନିଷ ହେଉଛି ମ୍ୟୁଜିକ୍।
1: ଆପଣଙ୍କର ଏହି ଗୀତ ପ୍ରତି ସଙ୍ଗୀତ ପ୍ରତି ଆପଣଙ୍କ ଆଗ୍ରହ କେବେ ଆଉ କେମିତି ଆସିଲା?
0: ମୁଁ ଯେତେବେଳେ ଛୋଟ ଥିଲି ମୁଁ ଦେଖୁଥିଲି ମୋ ମା ଗୀତ ଗାଏ, ମୋ ବାପା ଗୀତ ଗାଆନ୍ତି, ମୋ ବଡ଼ ଭାଇ ବି ଗୀତ ଗାଉଥିଲା, ତ ମୁଁ ତାଙ୍କଠୁ ଶୁଣି ଶୁଣିକି ମୁଁ ମୋର ଗୀତ ଆରମ୍ଭ କରିଥିଲି। ଆଉ ଘରେ ମା ମୋତେ ଗୀତ ଶିଖାଉଥିଲା, ମୋତେ ହାରମୋନିୟମ୍ ବଜାଇବା ଶିଖାଇଥିଲା ମା। ମୋ ମା ତରଫରୁ ହିଁ ମୁଁ ବହୁତ କିଛି ଜିନିଷ ଶିଖିବାକୁ ମୁଁ ପାଇଲି ସେଠି। ଛୋଟବେଳୁ ମୋ ଗୀତ ପ୍ରତି ରୁଚି ଦେଖିକି ମୋ ବାପା ମା ସମସ୍ତେ ଡିସାଇଡ଼୍ କଲେ ଯେ ମୋତେ ଶାସ୍ତ୍ରୀୟ ସଙ୍ଗୀତ ଶିଖାଯାଉ ବୋଲିକି। ତା'ପରେ ଯେତେବେଳେ ମୋତେ 9 ବର୍ଷ ଚାଲିଲା ସେତେବେଳେ ମୁଁ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଷ୍ଟାର୍ଟ କଲି ଲେଖକ କଳା ପରିଷଦ ଭବାନୀପାଟଣାରେ। ମୋ ଗୁରୁଙ୍କ ନାମ ଥିଲା ଝୁମକଲାଲ ବର୍ମା ସାର୍ ଆଉ ଉଭ୍ରାଂଶୁ ମିଶ୍ର ସାର୍, ଦୁଇ ଜଣ ମୋତେ ଗୀତ ଶିଖାଇଥିଲେ। ତା'ପରେ ମୁଁ ସଙ୍ଗୀତ ସୁଧାରେ ଆଡ଼ମିସନ୍ କଲି, ସେଠି ମୋ ଗୁରୁ ଥିଲେ ଗୁରୁ ଶ୍ରୀ ସଚିକାନ୍ତ ରଥ। ତା'ପରେ ଯେତେବେଳେ ମୋତେ ହାୟର ଷ୍ଟଡ଼ିଜ୍ ପାଇଁ ବାହାରକୁ ଯିବାକୁ ପଡ଼ିଲା ସେତେବେଳେ ମୁଁ ସେଲ୍ଫ ପ୍ରାକ୍ଟିସ୍ କଲି, ନିଜେ ଗୀତ ଶୁଣିଲି, ନିଜେ ଗୀତ ଗାଇଲି। ମୁଁ ବହୁତ ଟାଇପ୍ର ଗୀତ ସବୁ ଶୁଣିବା ଷ୍ଟାର୍ଟ କଲି, ଯେମିତିକି ବଲିଉଡ଼ ହଉ, ସୁଫି ହଉ, ଫୋକ୍ ସଙ୍ଗ ହଉ, ମୁଁ ସବୁ ଟାଇପ୍ର ଗାନା ଶୁଣିବା ଷ୍ଟାର୍ଟ କଲି ଆଉ ସେଇଟା ଗାଇବା ବି ମୁଁ ଆରମ୍ଭ କଲି ସେଠୁ।
1: ଆପଣ ଏତେ ବର୍ଷ ସଙ୍ଗୀତର ଶିକ୍ଷା କରିଛନ୍ତି, ଆଉ ତାପରେ ଆପଣ ଉଚ୍ଚ ଶିକ୍ଷା ପାଇଁ ଆପଣଙ୍କୁ ସଙ୍ଗୀତ ଶିକ୍ଷାରୁ ଟିକେ ଦୂରେଇ ଯିବାକୁ ପଡ଼ିଲା, ନିଜେ ଆପଣଙ୍କୁ ସଙ୍ଗୀତ ପାଇଁ ଅଭ୍ୟାସ କରିବାକୁ ପଡ଼ିଲା। ଗୁରୁଙ୍କ ତତ୍ତ୍ୱାବଧାନରେ ସଙ୍ଗୀତ ଶିକ୍ଷା କରିବା ଆଉ ନିଜେ ଅଭ୍ୟାସ କରି ଗୀତ ଗାଇବା ମଧ୍ୟରେ ଆପଣଙ୍କର କ'ଣ ସବୁ ପରିବର୍ତ୍ତନ ଆପଣ ପରିଲକ୍ଷଣ କରିଛନ୍ତି?
0: ବହୁତ କିଛି ଚେଞ୍ଜେସ୍ ମୁଁ ଅନୁଭବ କରିଛି। ଯେତେବେଳେ ମୁଁ ଗୁରୁଙ୍କ ଠାରୁ ତାଙ୍କ ଦେଖରେଖରେ ଶିଖୁଥିଲି ସେତେବେଳେ ବହୁତ କିଛି ଯେମିତି ଶିଖିବାକୁ ମିଳୁଥିଲା। ଗୁରୁଙ୍କ ଠାରୁ ଶିଖିବାଟା ଗୋଟେ ବରଦାନ ସମାନ, ସେଇଟା ଯେଉଁଟାକି ମୁଁ କେତେ ସମୟ ପରେ ଟିକେ ପାଇପାରିନଥିଲି। ମୁଁ ନିଜେ ନିଜେ ପ୍ରାକ୍ଟିସ୍ କରିକି ମୁଁ ସେ ଜିନିଷକୁ ଯେମିତି କଣ୍ଟିନ୍ୟୁ କରିପାରିବି ସେ ଜିନିଷଟାକୁ, ସେଇଟା ମୁଁ ସବୁବେଳେ ଟ୍ରାଏ କରୁଥିଲି।
1: ଆପଣଙ୍କର ଏହି ସଙ୍ଗୀତ ଯାତ୍ରାରେ ଆପଣଙ୍କ ପରିବାରର କେତେ ଯୋଗଦାନ ରହିଛି?
0: ମୁଁ ଏହି ସଙ୍ଗୀତ ଯାତ୍ରାରେ ମୋ ପରିବାରର ବହୁତ ବଡ଼ ଯୋଗଦାନ ରହିଛି। ସେମାନେ ମୋତେ ଛୋଟବେଳୁ, ମୋତେ 5-7 ବର୍ଷରୁ ହିଁ ସେମାନେ ମୋତେ ସବୁବେଳେ ମୋତେ ପ୍ରୋତ୍ସାହନ ଦେଉଥିଲେ ଯେ ଏଇ ଲାଇନ୍ରେ ହିଁ ମାନେ ତୁ ଫ୍ୟୁଚର୍ରେ ବହୁତ କିଛି କରିପାରିବୁ, ଏଇ ଲାଇନ୍ରେ ହିଁ ତୁ ଯା ବୋଲିକି ବି ସବୁବେଳେ ମୋତେ ପ୍ରୋତ୍ସାହନ ଦିଅନ୍ତି ସମସ୍ତେ ସବୁବେଳେ। ବାପା ମାଆଙ୍କର ବି ବହୁତ ସାକ୍ରିଫାଇସ୍ ଅଛି ମୋ ମ୍ୟୁଜିକାଲ୍ କ୍ୟାରିୟର୍ ପଛରେ, ବାପା ମାଆ ବହୁତ ସପୋର୍ଟ କରିଛନ୍ତି ମୋତେ। ବାପା ହୁଅନ୍ତୁ, ମା ହୁଅନ୍ତୁ, ଭାଇ ହୁଅନ୍ତୁ, ସମସ୍ତେ ସଙ୍ଗୀତକୁ ବହୁତ ଭଲ ଭାବରେ ବୁଝନ୍ତି। ମୁଁ ମୋ ଭାଗ୍ୟକୁ ସବୁବେଳେ ପ୍ରେଜ୍ କରେ ଯେ ମୋତେ ଏମିତି ମା ମିଳିଲା ଯେ ଜଣେ ଗାୟିକା ସେ ସବୁ ମୁମେଣ୍ଟରେ ମୋତେ ସପୋର୍ଟ କରିଛି। ଆଉ ମୋ ମା ହେଉଛି ଆକାଶବାଣୀ ଜୟପୁରର ଗ୍ରେଡ୍ ବି ଆର୍ଟିଷ୍ଟ, ଆପଣମାନେ ମଧ୍ୟ ତା ଗୀତ ବହୁତ ଥର ଶୁଣିଥିବେ। ତା ସହ ମୋ ବାପା ବି ଗୀତ ଗାଆନ୍ତି, ମୋ ଭାଇ ବି, ବଡ଼ ଭାଇ ବି ଗୀତ ଗାଏ। ଆଉ ସବୁଠାରୁ ବଡ଼ କଥା ଯେ ସେମାନେ ସମସ୍ତେ ସଙ୍ଗୀତକୁ ବହୁତ ଭଲ ପାଆନ୍ତି।
1: ଆପଣ ଗୋଟେ ସଙ୍ଗୀତ ପରିବାରରୁ ଆସିଛନ୍ତି, ଆପଣ ଛୋଟବେଳୁ ସଙ୍ଗୀତକୁ ଏତେ ପାଖରୁ ଦେଖିଛନ୍ତି, ପୁଣି ଆମେ ଜାଣିବାକୁ ପାଇଲୁ ଯେ ଆପଣଙ୍କ ମା ଆମ ଆକାଶବାଣୀ ପରିବାରର ଜଣେ ସଦସ୍ୟା, ତେବେ ଆପଣଙ୍କୁ ଆପଣଙ୍କ ମାଆଙ୍କ ଦ୍ୱାରା ଗାଇଥିବା କିଛି ଗୀତ ମନେ ଅଛି?
0: ନିଶ୍ଚୟ, ମୁଁ ଗୋଟେ ଗୀତ ଶୁଣିବାକୁ ଚାହିଁବି।
1: ନିଶ୍ଚୟ ନିଶ୍ଚୟ, ଆମେ ବି ଆପଣଙ୍କର ସେହି ସୁନ୍ଦର ଗୀତଟି ଶୁଣିବାକୁ ଚାହିଁବୁ।
0: ଗୋ

0: ଏତେ ସୁନ୍ଦର ଗୀତ ପରେ ଏବେ ଆମକୁ ଇଚ୍ଛା ହେଉଛି ଆପଣଙ୍କ ସମ୍ପର୍କରେ ଆହୁରି କିଛି କଥା ଜାଣିବା ପାଇଁ। ଆମେ ଏବେ ଜାଣିବାକୁ ଚାହିଁବୁ ଯେ ଆପଣ ପ୍ରଥମ ଥର ଯେବେ ମଞ୍ଚରେ ଠିଆ ଉଠିଥିଲେ ଆପଣଙ୍କର ଅନୁଭୂତି କେମିତି ଥିଲା।
1: ମୋତେ ମନେ ପଡ଼ୁଛି ଯେତେବେଳେ ମୁଁ ପ୍ରଥମ ଥର ଷ୍ଟେଜରେ ଚଢ଼ିଥିଲି, ମୁଁ ବହୁତ ନର୍ଭସ୍ ହେଇଥିଲି, ମୁଁ ବହୁତ ଡରି ଯାଇଥିଲି। ମୁଁ ଚାହୁଁଥିଲି ମୋ ମା' ବି ଷ୍ଟେଜକୁ ଯାଉ, କିନ୍ତୁ ସେଟା ମାନେ ପସିବଲ୍ ନଥିଲା। ତ ମୋ ସାର୍ ଯିଏ ଥିଲେ, ମୋ ଗୁରୁ ଯିଏ ଥିଲେ, ସାର୍ ମୋତେ ବହୁତ ସପୋର୍ଟ କରିଥିଲେ, ବହୁତ ହେଲ୍ପ କରିଥିଲେ। ଆଉ ମୋର ଫାର୍ଷ୍ଟ ଏକ୍ସପିରିଏନ୍ସଟା ବହୁତ ଭଲ ଯାଇଥିଲା। ତେବେଠୁ ହିଁ ମୋର ଆତ୍ମବିଶ୍ୱାସ ବି ବହୁତ ବଢ଼ି ଯାଇଥିଲା ଯେ ମୁଁ ଏଇ ଲାଇନ୍ରେ ବହୁତ କିଛି କରିପାରିବି। ସେତେବେଳେ ମୁଁ ଜାଣିପାରିଲି ଯେ ସଙ୍ଗୀତ ମୋତେ ଚୟନ କରିଛି। ଆଉ ସେଦିନଠାରୁ ହିଁ ମୁଁ ପ୍ରଥମ ଯେତେବେଳେ ଲାଇଫ୍ରେ ମୁଁ ଷ୍ଟେଜ୍ ଚଢ଼ିଲି, ମୁଁ ମୋ ସଙ୍ଗୀତ ଯାତ୍ରା ସେଠୁ ହିଁ ଆରମ୍ଭ କଲି।
0: ତେବେ ଆପଣ କେଉଁ କେଉଁ ପ୍ରକାରର ଗୀତ ଗାଆନ୍ତି?
1: ମୁଁ ବଲିଉଡ୍ ସଙ୍ଗ୍ ଗାଏ, ଅଲିଉଡ୍ ସଙ୍ଗ୍ ଗାଏ, ମୁଁ ଫୋକ୍ ସଙ୍ଗ୍ ଗାଏ, ସୁଫି ସଙ୍ଗ୍ ଗାଏ, ଶାସ୍ତ୍ରୀୟ ସଙ୍ଗୀତ ଗାଏ,

0: ସବୁ ଟାଇପ୍ର ଗୀତ ମୁଁ ଟ୍ରାଏ କରିଛି ମୁଁ ଶିଖିବା ପାଇଁ, କେତେଟା ଜିନିଷ ଛାଡ଼ି ହେଇଯାଇଥିବ, ବଟ୍ ମୁଁ ସବୁ ଟାଇପ୍ର ଗୀତ ଗାଇବାକୁ ମୁଁ ପସନ୍ଦ କରେ।
1: ଆପଣଙ୍କର ସବୁଠାରୁ ପ୍ରିୟର ଗାୟକ ବା ଗାୟିକା କିଏ?
0: ମୋର ପ୍ରିୟର ଗାୟକ ହେଉଛନ୍ତି ସୋନୁ ନିଗମ ସାର୍ ଆଉ ଅରିଜିତ ସିଂ ସାର୍, ଆଉ ଓଡ଼ିଆରେ ହ୍ୟୁମାନ ସାଗର ସାର୍।
1: ତେବେ ଆପଣଙ୍କର ପ୍ରିୟର ଗାୟକଙ୍କର ଗୋଟିଏ ସୁନ୍ଦର ଗୀତ ଆପଣ ଆମକୁ ଗାଇକି ଶୁଣାଇ ପାରିବେ?
0: ନିଶ୍ଚୟ ନାନୀ।

0: ଆପଣଙ୍କ ପ୍ରତିଥରର ଗୀତ ଶୁଣି ତ ଆମେ ଝୁମି ଉଠୁଛୁ। ଆମେ ଏମିତି ଏକ ଦୁନିଆରେ ପହଞ୍ଚି ଯାଉଛୁ ଯେମିତି ସଙ୍ଗୀତର ଜାଦୁରେ ଆମେ ହଜିଯାଉଛୁ। ତେବେ ଆଗକୁ ଆପଣଙ୍କର ଆଉ କିଛି ଗୀତ ଶୁଣିବା ଆଗରୁ ଆମେ ଜାଣିବାକୁ ଚାହିଁବୁ ଯେ ଆପଣ ଦିନକୁ କେତେ ସମୟ ଏହି ଗୀତର ଅଭ୍ୟାସ କରନ୍ତି?
1: ମୁଁ ପ୍ରତିଦିନ ଚେଷ୍ଟା କରେ, 3-4 ଘଣ୍ଟା ମୁଁ ଅଳଙ୍କାର ସାଧନା କରେ। ତା ବ୍ୟତୀତ ମୁଁ ବଲିଉଡ଼ର ବହୁତଟେ ଗୀତ ବି ମୁଁ ଏମିତି ବସିକି ଏମିତି ପ୍ରାକ୍ଟିସ୍ କରୁଥାଏ, ଏମିତି ଗୁଣୁଥାଏ। ନୂଆ ଗୀତ ଯେଉଁଟା ଆସୁଛି ସେଇଟାକୁ ମୁଁ ଶୁଣେ, ସେ ଗୀତକୁ ମୁଁ ଗାଏ।
0: ଆପଣ ଯେତେବେଳେ ପ୍ରଥମ ମଞ୍ଚରେ ଚଢ଼ିଥିଲେ ତା ଅନୁଭୂତି ତ ଆମେ ଜାଣିଲୁ, ତା ପରେ ପରେ ଆପଣ କେଉଁ କେଉଁ ମଞ୍ଚରେ ଗୀତ ଗାଇଛନ୍ତି ଆଉ କେଉଁ କେଉଁଠାରେ ଆପଣ ଆପଣଙ୍କର ନୂଆ ନୂଆ ଅନୁଭୂତି ସବୁ ତିଆରି କରିଛନ୍ତି ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ମୁଁ ବହୁତଟେ ଷ୍ଟେଜ୍ରେ ଗାଇଛି ନାନି, ରିଆଲିଟି ଶୋଜ୍ ବି ଯାଇଛି ବହୁତଟେ, ଯେମିତିକି ମୁଁ ଭଏସ୍ ଅଫ୍ ଓଡ଼ିଶା ଯାଇଛି, ଇଣ୍ଡିଆନ୍ ଆଇଡ଼ଲ୍ ଯାଇଛି, ଏମିତି ରିଆଲିଟି ଶୋଜ୍ ମାନେ ଯାଇଛି ମୁଁ। ଆଉ ମୁଁ ରବୀନ୍ଦ୍ର ମଣ୍ଡପରେ ବି ମୋ ସୌଭାଗ୍ୟବଶତଃ ମୁଁ ସେଠି ପରଫର୍ମ କରିବାକୁ ପାଇଥିଲି ଥରେ। ମୁଁ ଗଭର୍ଣ୍ଣର୍ସ ଟ୍ରଫି ଯେଉଁ ଥାଏ ସେଠି ବି ମୁଁ ଡିଷ୍ଟ୍ରିକ୍ଟ ଲେଭେଲ୍ ମୁଁ ଜିତିଥିଲି। ଆଉ ରିଆଲିଟି ଶୋ ଯାଇଥିଲି, ଭଏସ୍ ଅଫ୍ ଓଡ଼ିଶା, ଇଣ୍ଡିଆନ୍ ଆଇଡ଼ଲ୍, ଏ ଦୁଇଟା ଯାଇଥିଲି ମୁଁ। ଦୁଇଟାର ମୋ ଅନୁଭୂତି ବହୁତ ଭଲ ଥିଲା। ମୁଁ କଳାହାଣ୍ଡି ଉତ୍ସବରେ ମଞ୍ଚରେ ଗାଇଛି, ଆଉ ଏମିତି ବହୁତ ସାରା ମଞ୍ଚରେ ମୁଁ ଗାଇଛି ନାନି।
0: ଏତେ ସବୁ ମଞ୍ଚରେ ଆପଣ ଛିଡ଼ା ହୋଇଛନ୍ତି, ଗୀତ ଗାଇଛନ୍ତି, ଅନେକ ଅନୁଭୂତି ସାଉଁଟିଛନ୍ତି, ସେଇ ମଧ୍ୟରୁ ଆପଣଙ୍କର ସବୁଠାରୁ ପ୍ରିୟ ଅନୁଭୂତିଟି ଏମିତି କ'ଣ ରହିଛି ତାହା ଆମ ସହ ଟିକେ ବାଣ୍ଟନ୍ତୁ।
1: ମୋର ସବୁଠୁ ବେଷ୍ଟ ଯେଉଁଟା ମୋର ଅନୁଭୂତି ଥିଲା ସେଇଟା ଥିଲା, ମୁଁ ଯେଉଁଟା ରବୀନ୍ଦ୍ର ମଣ୍ଡପରେ ଯେଉଁ ଗାଇଥିଲି, ମୁଁ ମ୍ୟୁନିସିପାଲିଟି ଲେଭେଲ, ଡିଷ୍ଟ୍ରିକ୍ଟ ଲେଭେଲ ଜିତିକି ଯାଇକି ସେଠି ମୁଁ ଯାଇଥିଲି। ସେଇଟା ଗୋଟେ ମୋ ପାଇଁ ବହୁତ ପ୍ରାଉଡ୍ ମୋମେଣ୍ଟ ଥିଲା। ରବୀନ୍ଦ୍ର ମଣ୍ଡପରେ ଗାଇବାଟା ହିଁ ମୋର ଜୀବନର ବହୁତ ବଡ଼ ସୌଭାଗ୍ୟ ଥିଲା। ସେଠି ଯାଇଥିଲି, ସେଠି ଗାଇକି ମୋତେ ବହୁତ ଖୁସି ଅନୁଭବ ହେଇଥିଲା, ମୋର ସବୁଠୁ ବେଷ୍ଟ ମୋମେଣ୍ଟ ଥିଲା ସେଇଟା।
0: ତେବେ ଆପଣ ଏହି ସଙ୍ଗୀତକୁ ଛାଡ଼ିଦେଲେ ଆଉ କ'ଣ କରନ୍ତି ଆପଣଙ୍କ ଜୀବନରେ?
1: ମୁଁ MBA କରିଛି, ମାଷ୍ଟର୍ ଇନ୍ ବିଜନେସ୍ ଆଡ଼ମିନିଷ୍ଟ୍ରେସନ୍ କରିଛି। HR ଲାଇନ୍ ଯେଉଁଟା କହନ୍ତି ହ୍ୟୁମାନ୍ ରିସୋର୍ସ କରନ୍ତି, ସେ ଲାଇନ୍ରେ ମୁଁ ଅଛି। ତ ପାଠପଢ଼ା ଗୀତକୁ ଛାଡ଼ିଦେଲେ, ତା ବ୍ୟତୀତ ମୁଁ କ୍ରିକେଟ୍ ଖେଳୁଥିଲି, ଫୁଟବଲ୍ ଖେଳୁଥିଲି, ଏ ଜିନିଷ ମୋତେ ବହୁତ ପ୍ରିୟ, ମୋତେ ବହୁତ ଭଲ ଲାଗେ ଏ ଜିନିଷ।
0: ତେବେ ଆପଣଙ୍କର ଜୀବନରେ ଆପଣ ଏତେ ସବୁ କାମ କରନ୍ତି, ପାଠ ପଢ଼ନ୍ତି, ଖେଳନ୍ତି ମଧ୍ୟ, ତା ସହ ଗୀତ ମଧ୍ୟ ଗାଆନ୍ତି, ସବୁକୁ କେମିତି ସମୟ ଦିଅନ୍ତି?
1: ଯେତେବେଳେ ମୁଁ ପଢ଼ୁଥିଲି ସେତେବେଳେ ମୋ ପାଇଁ ପାଠଟା ସବୁଠୁ ଇମ୍ପୋର୍ଟାଣ୍ଟ ଥିଲା। ତା ବ୍ୟତୀତ ମୁଁ ସବୁଠୁ ଅଧିକା ଟାଇମ୍ ଦେଉଥିଲି ମ୍ୟୁଜିକ୍କୁ, ତ ଖେଳ ମୋର ବହୁତ କମିଯାଇଥିଲା। ମୁଁ ମ୍ୟୁଜିକ୍କୁ କେବେ ମୁଁ ଅଣଦେଖା କରିନି, ମ୍ୟୁଜିକ୍ ସବୁବେଳେ ମୋ ଲାଇଫ୍ର ଗୋଟେ ସବୁଠୁ ଇମ୍ପୋର୍ଟାଣ୍ଟ ପାର୍ଟ, ତ ମୁଁ ପାଠ ପଢ଼ିବା ସହିତ ମ୍ୟୁଜିକ୍କୁ ବି ସେତିକି ସେମ୍ ଟାଇମ୍ ଦେଉଥିଲି।
0: ତେବେ ଆଗକୁ ଆମେ ତ କଥା ହେବା, ତା ପୂର୍ବରୁ ପୁଣି ଥରେ ଆପଣଙ୍କ ସୁମଧୁର କଣ୍ଠରୁ ଗୋଟେ ସୁନ୍ଦର ଗୀତ ଶୁଣିବାକୁ ଚାହିଁବୁ।

0: ଗୀତ ଶୁଣିବା ଆଗରୁ ଆମେ କଥା ହେଉଥିଲୁ ଯେ ଆପଣ ସଙ୍ଗୀତ ଆଉ ପାଠପଢ଼ାକୁ କେମିତି ସମୟ ଦେଉଥିଲେ। ହେଲେ ଅନେକ ସମୟରେ ପ୍ରଶ୍ନ ଆସେ ଯେ ଯେତେବେଳେ ଆମେ ସଙ୍ଗୀତକୁ ଚୟନ କରୁ ବା ଅନ୍ୟ ନୃତ୍ୟ ହେଉ, କଳା ହେଉ, ଖେଳ ହେଉ, ସେସବୁ ବେଳେବେଳେ ଆମ ପାଠପଢ଼ାରେ ବାଧା ସୃଷ୍ଟି କରେ। ଆପଣଙ୍କ ଜୀବନରେ ଆପଣ ଏହାର ଅନୁଭବ କେବେ କରିଛନ୍ତି ନା ନାହିଁ?
1: ନା ନାନୀ, ସଙ୍ଗୀତ ମୋର କେବେ ବାଧା ସୃଷ୍ଟି କରିନି। ବରଂ ସଙ୍ଗୀତ କଲେ ମୋର କନ୍ସେନ୍ଟ୍ରେସନ୍ ବଢ଼େ, ମୋର ମୁଡ଼୍ ଯଦି ଅଫ୍ ଥିବ ସେଟା ଭଲ ହେଇଯାଏ। ବହୁତ ଜିନିଷରେ ମୋତେ ସଙ୍ଗୀତ ହେଲ୍ପ କରେ, ମୋତେ ମେଡ଼ିଟେସନ୍ରେ ହେଲ୍ପ କରେ, ମୋତେ ଭଲ ଲାଗେ ସଙ୍ଗୀତ ଶୁଣିଲେ। ସଙ୍ଗୀତ ମୋ ପାଇଁ ସବୁକିଛି।
0: ତେବେ ସଙ୍ଗୀତର କ'ଣ କ'ଣ ସବୁ ଉପଯୋଗିତା ରହିଛି ଆମ ଜୀବନରେ ଆଉ ସଙ୍ଗୀତ ଜୀବନରେ କେଉଁ କେଉଁ ପରିବର୍ତ୍ତନ ଆଣିଥାଏ ସେ ସମ୍ପର୍କରେ ଟିକେ ଆମ ଯୁବବନ୍ଧୁମାନଙ୍କୁ ଆଲୋକପାତ କରନ୍ତୁ।
1: ଗୀତର ବହୁତଟେ ଉପଯୋଗିତା ରହିଛି, ଯେମିତିକି ବହୁତ ଜଣ କନ୍ସେନ୍ଟ୍ରେଟ୍ କରିବା ପାଇଁ ଗୀତ ଶୁଣନ୍ତି, ବହୁତ ଜଣ ମେଡ଼ିଟେଟ୍ କରନ୍ତି ଗୀତ ଶୁଣିକି। ଆମେ ଗୀତରେ ଯେଉଁ ଓମ୍ କରୁଛୁ, ଓମ୍ ଉଚ୍ଚାରଣ, ଓମ୍ ଉଚ୍ଚାରଣ ବି ଗୋଟେ ସେଟା ବି ସଙ୍ଗୀତରେ ହିଁ ଆସେ। ସେଇଟା ତା ପାଇଁ ବି ମାନେ ସଙ୍ଗୀତ ଦରକାର ନିହାତି। ଆଉ ବହୁତ ଜିନିଷ, ବହୁତ ଜଣ ଥାନ୍ତି ତାଙ୍କ ଦିନ ଭଲ ଯାଇନଥିବ, ତାଙ୍କ କାମରେ କିଛି ପ୍ରୋବ୍ଲେମ୍ ହେଉଥିବ, ବହୁତ ଜିନିଷ ହେଉଥିବ, ତ ସେମାନେ ତାଙ୍କ ମାଇଣ୍ଡକୁ ଫ୍ରି କରିବା ପାଇଁ, ଟିକେ ଶାନ୍ତି ରହିବା ପାଇଁ ସେମାନେ ଗୀତ ଶୁଣନ୍ତି। ସେଇଟା ସ୍ଲୋ ଗୀତ ହେଉ କିମ୍ବା ସ୍ପିଡ୍ ଗୀତ, ଯାହାକୁ ଯେଉଁ ସମୟରେ ଯେଉଁ ଟାଇପ୍ର ଗୀତ ମୋଟିଭେଟ୍ କରେ ସେମାନେ ସେ ଗୀତ ଶୁଣିପାରନ୍ତି। ତ ଗୀତର ବହୁତ ହିଁ ବଡ଼ ପ୍ରଭାବ ଅଛି ଆମ ସମସ୍ତଙ୍କ ଜୀବନରେ।
0: ନିଶ୍ଚୟ ଭାଇ, ସେଥିପାଇଁ ହିଁ ତ ପୁରାଣରେ, ଶାସ୍ତ୍ରରେ ଆମ ଏହି ଗୀତକୁ, ସଙ୍ଗୀତକୁ ଆଧ୍ୟାତ୍ମିକତା ସହ ଯୋଡ଼ି ଦିଆଯାଏ। କାରଣ ଗୀତ ଏମିତି ଗୋଟେ ମାଧ୍ୟମ ଯାହା ମାଧ୍ୟମରେ ଭିନ୍ନ ଭିନ୍ନ ମନ୍ତ୍ର ହେଉ, ସଙ୍ଗୀତ ହେଉ, ଭଜନ ହେଉ, ଆମେ ଭଗବାନଙ୍କୁ ମଧ୍ୟ ଅନୁଭବ କରିପାରିଥାଉ। ଏବେ ଆଗକୁ ଆମେ ଜାଣିବାକୁ ଚାହିଁବୁ ଯେ ଆମର ଯେଉଁ ଯୁବ ଭାଇ ଭଉଣୀମାନେ ଏହି ଗୀତର, ଏହି ସଙ୍ଗୀତର ଯାତ୍ରା ଆରମ୍ଭ କରିଛନ୍ତି ବା ଆରମ୍ଭ କରିବାର କଥା ଭାବୁଛନ୍ତି, ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
1: ମୁଁ ସମସ୍ତଙ୍କୁ ଗୋଟେ ଆଡ଼ଭାଇସ୍ ଦେବା ପାଇଁ ଚାହୁଁଛି, ବିଶେଷ କରି ଆଜିକାଲିର ଯୁବପିଢ଼ିଙ୍କୁ। ଗୀତର ସବୁବେଳେ ସାଧନା କରୁଥାନ୍ତୁ, ସବୁବେଳେ ପ୍ରାକ୍ଟିସ୍ କରୁଥାନ୍ତୁ। ଆଉ ଯେଉଁମାନେ ସଙ୍ଗୀତ ଲାଇନ୍ରେ ଅଛନ୍ତି, ମୁଁ ତାଙ୍କୁ ଗୋଟେ ରିକ୍ୱେଷ୍ଟ କରିବି, ସେମାନେ ଗୀତ କଣ୍ଟିନ୍ୟୁ କରନ୍ତୁ। ମାନେ କେଉଁ ଜିନିଷ ପାଇଁ ଗୀତକୁ ଛାଡ଼ନ୍ତୁନି, ସଙ୍ଗୀତ ବହୁତ ହିଁ ଇମ୍ପୋର୍ଟାଣ୍ଟ। ସମସ୍ତଙ୍କୁ ସେ ଜିନିଷର ସୌଭାଗ୍ୟ ମିଳେନି, କିମ୍ବା ଯେଉଁ କହନ୍ତି ଗଡ଼୍ ଗିଫ୍ଟେଡ୍, ସଙ୍ଗୀତ ହେଉଛି ଗୋଟେ ଗଡ଼୍ ଗିଫ୍ଟେଡ୍ ଜିନିଷ, ଯେଉଁଟାକି ସମସ୍ତଙ୍କ ଭାଗ୍ୟରେ ସେ ଜିନିଷଟା ନାହିଁ। ତ ଯାହାକୁ ବି କଳାଟା ମିଳିଛି ସେମାନେ ସବୁବେଳେ ଅଭ୍ୟାସ କରୁଥାନ୍ତୁ, ସବୁବେଳେ ଲୋକଙ୍କୁ ଶୁଣାଉଥାନ୍ତୁ, ଆଉ ସବୁବେଳେ ନିଜେ ବି ସଙ୍ଗୀତଟାକୁ ଜାରି ରଖିଥାନ୍ତୁ। ଏତିକି ହିଁ ମୁଁ ସଙ୍ଗୀତ ପ୍ରେମୀ ଭାଇ ଭଉଣୀ ଆଉ ଆଜିକାଲିର ଯୁବପିଢ଼ି ଭାଇ ଭଉଣୀମାନଙ୍କୁ ନିବେଦନ କରୁଛି, ସବୁବେଳେ ଗୀତ ଜାରି ରଖିଥାନ୍ତୁ ଆଉ ସବୁବେଳେ ଆପଣ ସଙ୍ଗୀତକୁ ଭଲ ପାଉଥାନ୍ତୁ।
0: ତେବେ ଆଜିର ସାକ୍ଷାତକାରକୁ ଶେଷ କରିବା ପୂର୍ବରୁ ଆମେ ଶେଷ ପ୍ରଶ୍ନଟି ଆପଣଙ୍କୁ ପଚାରିବାକୁ ଚାହିଁବୁ ଯେ ଆପଣ ଏହି ମ୍ୟୁଜିକ୍କୁ ନେଇକି, ସଙ୍ଗୀତକୁ ନେଇକି, ଗୀତକୁ ନେଇକି ଆପଣଙ୍କର ଭବିଷ୍ୟତର କ'ଣ ଚିନ୍ତା କରିଛନ୍ତି?
1: ମୁଁ ମ୍ୟୁଜିକ୍କୁ ନେଇକି ତ ବହୁତ କିଛି ଭାବିଛି, ମୁଁ ସେଠି ହିଁ ମୋ ଫ୍ୟୁଚର୍ରେ ମୋ କ୍ୟାରିୟର୍ ବନାଇବାକୁ ଚାହୁଁଛି। ମୁଁ କେତେଟା ନିଜର କମ୍ପୋଜିସନ୍ସ ବି କରୁଛି, ନିଜେ ଗୀତ ବି ଗାଉଛି, ଆଉ ଟ୍ରାଏ କରୁଛି ସବୁ ଟାଇପ୍ର ଗୀତ ଗାଇବାକୁ। ଆଉ ଗୋଟେ ମୋର ବହୁତ ବଡ଼ ଇଚ୍ଛା ଅଛି ଯେ ମୁଁ ମୋର ପ୍ରିୟ ଯେତିକି ଗାୟକ ମୁଁ କହିଥିଲି, ଯେ ବି ମୋର ଗାୟକ ଅଛନ୍ତି, ତାଙ୍କ ସହିତ ଗୋଟେ ଗୀତ ଗାଇବାର ମୋ ସ୍ୱପ୍ନ ଅଛି। ସେଇଟା ମୁଁ ଚାହୁଁଛି ବହୁତ ଜଲ୍ଦି ମୁଁ ସାକାର କରିବାକୁ। ମୁଁ ସବୁବେଳେ ଚାହେଁ ମୁଁ ମୋ ଜନ୍ମ ମାଟି, ମୋ ମା ବାପା, ମୋ ଭାଇ, ମୁଁ ସମସ୍ତଙ୍କର ନାଁ ରଖିବାକୁ ଚାହୁଁଛି। ଏଇଟା ତ ମୋ ଆଶା, ତା ପାଇଁ ଯେତିକି ହେବ ମୁଁ ପୁରା ମୋର ଚେଷ୍ଟା କରିବି। ଆଉ ମୋର ସବୁଠୁ ବଡ଼ ସ୍ୱପ୍ନ ହେଲା ମୁଁ ଭବିଷ୍ୟତରେ ସଙ୍ଗୀତ ଦୁନିଆରୁ ଲୋକଙ୍କ ଘରେ ଘରେ ଗୀତ ଜରିଆରେ ପହଞ୍ଚିପାରିବି ଆଉ ସଭିଙ୍କ ପ୍ରିୟ ଗାୟକ ହୋଇପାରିବି। ଏଇଟା ହିଁ ମୋର ସବୁଠୁ ବଡ଼ ସ୍ୱପ୍ନ।
0: ଆମେ ଭଗବାନଙ୍କ ପାଖରେ ଏତିକି ହିଁ ଆଶା କରିବୁ ଯେ ଆପଣଙ୍କର ଏତେ ସୁମଧୁର କଣ୍ଠରେ ଆଉ ଆପଣଙ୍କର ଏହି ଭଗବାନଙ୍କ ଆଶୀର୍ବାଦ ବରଦାନ ଭାବରେ ମିଳିଥିବା ସୁନ୍ଦର କଣ୍ଠରେ ଆପଣ ଘରେ ଘରେ ପହଞ୍ଚିପାରନ୍ତୁ, ସଭିଙ୍କ ପ୍ରିୟ ଗାୟକ ହୋଇପାରନ୍ତୁ। ତେବେ ଆଜି ତ ସମୟ ହୋଇଗଲାଣି, ଏହି ସାକ୍ଷାତକାରକୁ ଏଠାରେ ଶେଷ କରିବାକୁ ପଡ଼ିବ, ଆମକୁ ଆପଣଙ୍କଠାରୁ ବିଦାୟ ନେବାକୁ ପଡ଼ିବ। ହେଲେ ତା ପୂର୍ବରୁ ଆପଣଙ୍କର ଏହି ସୁନ୍ଦର ସଙ୍ଗୀତମୟ ବିଦାୟଟିଏ ନେଲେ ଖୁବ୍ ଭଲ ହୁଅନ୍ତା।
1: ନିଶ୍ଚୟ ନାନୀ,

ସଙ୍ଗୀତର କଥା ଓ ଗୀତର ତାଳେ ତାଳେ ମନୋରଞ୍ଜନୀ ସନ୍ଧ୍ୟା ଆଜି ପହଞ୍ଚି ଯାଇଛି ତା ଶେଷ ଅଧ୍ୟାୟରେ। ଆଜି ସମୟ ହୋଇଯାଇଛି ଆପଣମାନଙ୍କଠାରୁ ବିଦାୟ ନେବାର। ଏହି ସଙ୍ଗୀତମୟ ସନ୍ଧ୍ୟାକୁ ଏଠାରେ ଶେଷ କରିବାର ହେଲେ ଆପଣ ସଭିଙ୍କଠାରୁ ବିଦାୟ ନେବା ପୂର୍ବରୁ ଏହି ଛୋଟ ଅନୁରୋଧଟି ରହିଲା। ଆଜିର ଏହି ସଙ୍ଗୀତମୟ ସନ୍ଧ୍ୟାଟି ଆପଣମାନଙ୍କୁ କେମିତି ଲାଗିଲା ମତାମତ ଲେଖି ଜଣାଇବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଜୀବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 766001 ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଲେଖି ଜଣାଇପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ତେବେ ପୁଣି ଥରେ ଦେଖା ହେବା ଆଉ ଏକ ସୁନ୍ଦର ସନ୍ଧ୍ୟାରେ କିଛି ନୂଆ ନୂଆ ତଥ୍ୟ ସୂଚନା ଆଉ ମନୋରଞ୍ଜନ ସାଥିରେ। ହେଲେ ସେ ପର୍ଯ୍ୟନ୍ତ ଆପଣ ସଭିଙ୍କଠାରୁ ବିଦାୟ ନେଉଛି ମୁଁ ଆପଣମାନଙ୍କ ପ୍ରିୟ ଯୁବା ସାଥୀ ଶେଫାଳି। ଆପଣ ସଭିଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲି। ନମସ୍କାର।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଶ୍ରୋତା ବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଅଭିନୟ ହେଲେ ଉପେନ୍ଦ୍ର କୁମାର ମିଶ୍ର, ରମାରାଣୀ ବାରିକ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଏବଂ ପଙ୍କଜ ବେହେରା। ସକାଳ 6:30 କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ। ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ସକାଳ 6:35। ସକାଳ 7:25 ଶୁଣିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ ସକାଳ 7:30। ସକାଳ 7:40 ଶୁଣିପାରିବେ ଚାଷର କଥା। ପୁରାତନ କ୍ରମରେ ଶୁଣିବେ ଓଡ଼ିଶୀ ସକାଳ 7:45। ଶିଳ୍ପୀ ହେଲେ ନାରାୟଣ ବେହେରା ଏବଂ ରାଜଶ୍ରୀ ପଟ୍ଟନାୟକ। ସକାଳ 8:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ଶୁଣିବୁ ଓଡ଼ିଶା ଲାଇଭଲିହୁଡ୍ ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ ସକାଳ 8:35। ଶିଳ୍ପୀ ହେଲେ ନରେନ୍ଦ୍ର କୁମାର। ବୈଦେଶିକ ବିଳାସ ପ୍ରଚାର କରିବୁ 8:45। ସକାଳ 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। 9:30 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ। ପରେ ପରେ ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆଗାମୀକାଲି ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ 12:30। ଶିଳ୍ପୀ ହେଲେ ଇନ୍ଦ୍ରାଣୀ ମିଶ୍ର, ଲୋପିତା ମିଶ୍ର, ଶେଖର ଚନ୍ଦ୍ର ଘୋଷ ଏବଂ ସଙ୍ଗୀତା ଗୋସ୍ୱାଇଁ। ଚାଷର କଥା ପାଇଁ ସମୟ ରହିଛି ଦିନ 1:10। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 2:45। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ଶୁଣିବେ ସାହିତ୍ୟାୟନ ଅପରାହ୍ନ 5:30। ସନ୍ଧ୍ୟା 6:30 ଯୁବା ଶକ୍ତି, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ କଟକ ଜିଲ୍ଲା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲର କାର୍ଯ୍ୟକ୍ରମ। ଶିଳ୍ପୀ ହେଲେ ରୂପ ଜୋହରୀ, କୁନାଲ ଏବଂ ଉଦିତ ନାରାୟଣ। ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ ସମ୍ବଲପୁରୀ ଗୀତ ରାତି 8:15। ଶିଳ୍ପୀ ହେଲେ କ୍ରିଷ୍ଣା ପଟେଲ। ରାତି 8:30 ସ୍ପୋର୍ଟସ୍ କ୍ୟାନ୍, 9:15 ସ୍ପଟ୍ଲାଇଟ୍, 9:30 ପବ୍ଲିକ୍ ସ୍ପିକ୍। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ପ୍ରଚାର କରିବୁ ନାଟକ ଭିନ୍ନ ଏକ ଦଧିଚି, ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ। ପରେ ପରେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ସିଦ୍ଧେଶ୍ୱରୀ ଦେବୀଙ୍କର ଶାସ୍ତ୍ରୀୟ ଗାୟନ ରାତି 10:30। ଏଥିରେ ଶୁଣିବେ ଶିଳ୍ପୀ ପରିବେଷଣ କରିଥିବା ଠୁମରି ଖମାଜ ଏବଂ ରାଗ ଝିଞ୍ଚୋଟି। ଏଥିଲା ଚଳିତ ଅଧିବେଶନ ଏବଂ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ଏବଂ ବିଜ୍ଞାପନ ପରେ।

ଧାନ କାଟିଲା ପରେ ଦିଆଳି ପରବ ବେଳେ ଭତ୍ରା ସମ୍ପ୍ରଦାୟର ଭାଇ ଓ ଭଉଣୀମାନେ ନିଜର ଦେବତାଙ୍କୁ ପୂଜା ଦେବା ପାଇଁ ମୂଷା ମାରିବାକୁ ଯାଆନ୍ତି। ବର୍ତ୍ତମାନ ଆସନ୍ତୁ ଶୁଣିବା ସେହି ସମୟର ଏକ ଗୀତ। ପରିବେଷଣ କରିଛନ୍ତି ବାଟାଗୁଡ଼ା ଗ୍ରାମର ମାୟାରାଣୀ ଭତ୍ରା ଓ ସାଥୀ।

ଆଦିବାସୀ ଗୀତକ୍ରମରେ ପ୍ରଚାର କଲୁ ଭତ୍ରା ଗୀତ। ପରିବେଷଣ କରିଥିଲେ ମାୟାରାଣୀ ଭତ୍ରା ଏବଂ ସାଥୀ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ହେଲେ ତା ପୂର୍ବରୁ ବିଜ୍ଞାପନ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ବଡ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କଣ ପାଇଁ?
1: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳକୁ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ୱ ଓ ଅଧିକାରକୁ ଦେଉଛନ୍ତି ଗୁରୁତ୍ୱ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ପୌର ସଂସ୍ଥାଗୁଡ଼ିକର ସାମଗ୍ରିକ ସମୀକ୍ଷା ଓ ଅନୁସ୍ଥାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଉଦ୍ଘାଟିତ। ଓଡ଼ିଶା ଉପକୂଳରେ ପଣ୍ୟବାହୀ ଜାହାଜ ବୁଡ଼ି ଘଟଣାରେ 2 ଜଣ ଉଦ୍ଧାର, ଅନ୍ୟ 22 କ୍ରୁ ସଦସ୍ୟଙ୍କ ସନ୍ଧାନ ଜାରି ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। କଟକ, ଢେଙ୍କାନାଳ, ଅନୁଗୁଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳକୁ ସୁଦୃଢ଼ କରିବା ସହ ପ୍ରତ୍ୟେକ ବର୍ଗର ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ୱ ଓ ଅଧିକାରକୁ ଗୁରୁତ୍ୱ ଦେଉଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଫାର୍ମାସି ଅଧିକାରୀ ସେବା ସଂଘର ଏକ ଦିବସୀୟ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଡକ୍ଟର ମହାଲିଙ୍ଗ କହିଛନ୍ତି, ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବାରେ ଫାର୍ମାସିଷ୍ଟମାନଙ୍କ ଅବଦାନ ଅତୁଳନୀୟ। ରାଜ୍ୟରେ ପ୍ରାୟ 300 ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। ଫାର୍ମାସି ସେବାକୁ ମଜବୁତ କରିବା ଦ୍ୱାରା ରାଜ୍ୟର ସମଗ୍ର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଆହୁରି ଉନ୍ନତମାନର ହୋଇପାରିବ। ରାଜ୍ୟରେ ଦୀର୍ଘ 39 ବର୍ଷ ପରେ ଫାର୍ମାସିଷ୍ଟ କ୍ୟାଡରର ପୁନର୍ଗଠନ କରାଯାଇଛି। କ୍ୟାଡର ପୁନର୍ଗଠନ ଓ ଜବ୍ ଚାର୍ଟ ପ୍ରସ୍ତୁତି ଦ୍ୱାରା ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟ ଓ ଦକ୍ଷତାରେ ସ୍ପଷ୍ଟତା ଆସିବା ସହ ସେମାନଙ୍କ ପେଶାଗତ ଉନ୍ନତି ଓ କ୍ୟାରିୟର ପ୍ରଗତିରେ ନୂତନ

0: ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହିତ ଫାର୍ମାସିଷ୍ଟମାନଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ସରକାର ପର୍ଯ୍ୟାୟକ୍ରମେ ପଦକ୍ଷେପ ନେଉଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ଏଥିସହ 1108 ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦେବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଫାର୍ମାସିଷ୍ଟ କାଉନ୍ସିଲ୍ ଅଫ୍ ଇଣ୍ଡିଆ ରିକ୍ରୁଟମେଣ୍ଟ ଆଣ୍ଡ ପ୍ରମୋସନ୍ ସର୍ଭିସ୍ 2025କୁ ଓଡ଼ିଶାରେ ଲାଗୁ କରିବା ପାଇଁ ରହିଥିବା ଦାବି ଉପରେ ସରକାର ବିଚାର କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସରକାର ସ୍ୱାସ୍ଥ୍ୟକର୍ମୀ ଏବଂ ସାଧାରଣ ଲୋକଙ୍କ ସାମୂହିକ ପ୍ରୟାସ ମାଧ୍ୟମରେ ଏକ ସୁସ୍ଥ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ସହ ସୁସ୍ଥ ଭାରତ ଗଠନର ଲକ୍ଷ୍ୟ ସାକାର କରାଯାଇପାରିବ ବୋଲି ଡକ୍ଟର ମହାଲିଙ୍ଗ ମତବ୍ୟକ୍ତ କରିଥିଲେ। ପୌର ସଂସ୍ଥାଗୁଡ଼ିକ ପାଇଁ ସାମଗ୍ରିକ ସମୀକ୍ଷା ଓ ଅନୁସ୍ଥାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଆଜି ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଥିଲେ। ଏଥିରେ ବରିଷ୍ଠ ପ୍ରଶାସକ, ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ବିଭିନ୍ନ ଯୋଜନାର ସମୀକ୍ଷା କରି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ଉପକୂଳ ନିକଟରେ ପାନାମା ଧ୍ୱଜାଧାରୀ ପଣ୍ୟବାହୀ ଜାହାଜ ଏମ୍ଭି ଓସେନ୍ ୱିନର ବିଶାଖାପାଟଣାଠାରୁ ପ୍ରାୟ 700 କିଲୋମିଟର ଦୂରରେ ବୁଡ଼ିଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋନୱାଲ କହିଛନ୍ତି, ଜାହାଜଟି ପାରାଦୀପ ବନ୍ଦରରୁ ଚୀନ୍ ଅଭିମୁଖେ ଲୁହାପଥର ନେଇ ଯାଉଥିଲା। ଅଘଟଣ ପରେ ସମସ୍ତ ସମ୍ପୃକ୍ତ ସଂସ୍ଥା ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ 2 ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଅନ୍ୟ ଚାଳକ ଦଳ ସଦସ୍ୟଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ସୂଚନାଯୋଗ୍ୟ, ଜାହାଜରେ 24 ଜଣ କ୍ରୁ ମେମ୍ବର ଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଚାଲିଥିବା ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ବ୍ରିକ୍ସ କ୍ରୀଡ଼ା ମିଳିତ ଘୋଷଣାନାମା ସହ ଶେଷ ହୋଇଛି। ଏହି ସଂକଳ୍ପପତ୍ର ଆଲୋଚନା, ପାରସ୍ପରିକ ସମ୍ମାନ ଏବଂ ସମାବେଶିତା ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି। ଭାରତର 2026 ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ଏହି ବୈଠକରେ ସଦସ୍ୟ ଦେଶଗୁଡ଼ିକର କ୍ରୀଡ଼ାମନ୍ତ୍ରୀ ଏବଂ ବରିଷ୍ଠ ପ୍ରତିନିଧିମାନେ ଏକତ୍ରିତ ହୋଇ କ୍ରୀଡ଼ା ବିକାଶ, ଯୁବ ସହଭାଗିତା ଏବଂ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ, ଢେଙ୍କାନାଳ, ଅନୁଗୁଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଲଘୁଚାପ ବର୍ଷା ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରଟି ରହିଛି। ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ କିମ୍ବା 2ଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ଯେମିତିକି କଟକ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ଅଲଗା ଜିଲ୍ଲା ଗୁଡ଼ିକରେ ମଧ୍ୟ 1ଟା କିମ୍ବା 2ଟା ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
0: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 622.79 ଫୁଟ୍ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,36,150 ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ 5ଟି ଗେଟ୍ ଦେଇ 1,14,055 ଘନଫୁଟ୍ ଜଳ ନିଷ୍କାସିତ ହେଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଭଦ୍ରକଠାରେ ଆୟୋଜିତ ଉଚ୍ଚସ୍ତରୀୟ ବନ୍ୟା ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ସହିତ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବ୍ୟାପକ ସମୀକ୍ଷା କରାଯାଇଥିଲା। ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାର 5ଟି ବ୍ଲକର 244ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଜିଲ୍ଲା ଓ ବ୍ଲକ ସ୍ତରରେ ପର୍ଯ୍ୟାପ୍ତ ପରିମାଣର ସାପ କାମୁଡ଼ା ନିରୋଧକ ଇଞ୍ଜେକ୍ସନ, ବ୍ଲିଚିଂ ପାଉଡର, ହାଲୋଜେନ୍ ଟାବ୍ଲେଟ୍ ଓ ଓଆର୍ଏସ୍ ମହଜୁଦ ରଖି ଆବଶ୍ୟକ ସ୍ଥଳେ ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ବିଭାଗ

0: ଶ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ଶିବିରର ଉଦ୍ଘାଟନ କରିଥିଲେ। ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବନ୍ୟା ଘେରରେ ଥିବା ସମସ୍ତ ଲୋକଙ୍କ ନିକଟରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ନେଇ ରାଜ୍ୟ ସରକାର ଯତ୍ନବାନ ରହିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଚନ୍ଦ୍ରଯାନ ତିନିର ସଫଳତାକୁ ସ୍ମରଣ କରି ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। 2023 ଆଜିର ଦିନରେ ଚନ୍ଦ୍ରଯାନ ମିଶନ ଅଧୀନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ସୁରକ୍ଷିତ ଏବଂ ସହଜ ଅବତରଣ କରିଥିଲା। ମହାକାଶ ଅନୁସନ୍ଧାନ ବର୍ତ୍ତମାନ ସମୟରେ ଯୋଗାଯୋଗ, ପାଣିପାଗ ପୂର୍ବାନୁମାନ, କୃଷି, ବିପର୍ଯ୍ୟୟ ପରିଚାଳନା ଓ ପ୍ରାକୃତିକ ସମ୍ପଦର ନିରୀକ୍ଷଣ ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଅବଦାନ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଭାରତ ବର୍ତ୍ତମାନ ସମୟରେ ମହାକାଶ କ୍ଷେତ୍ରରେ ଆତ୍ମନିର୍ଭର ହେବା ସହ ନିଜସ୍ୱ ଉପଗ୍ରହ, ରକେଟ୍ ଏବଂ ଅନ୍ତରୀକ୍ଷ ମିଶନ ମାଧ୍ୟମରେ ବିଶ୍ୱର ଅଗ୍ରଣୀ ମହାକାଶ ସଂସ୍ଥାଙ୍କ ମଧ୍ୟରେ ନିଜର ସ୍ଥାନ ସୁଦୃଢ଼ କରିପାରିଛି। ଜାତୀୟ ମହାକାଶ ଦିବସ ପାଳନ ଅତୀତର ସଫଳତାକୁ ସ୍ମରଣ କରାଇବା ସହ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବିଜ୍ଞାନ, ଗବେଷଣା ଓ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରୁଛି। ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: କେତେବେଳେ ସଫଳତାର ସହିତ ବିକ୍ରମ ଲ୍ୟାଣ୍ଡର ଯାଇ ଚନ୍ଦ୍ରପୃଷ୍ଠରେ ଅଗଷ୍ଟ 23 2023 ଲ୍ୟାଣ୍ଡିଂ କରିଥିଲା, ସେହି ଦିନକୁ ଆମେ ଜାତୀୟ ମହାକାଶ ଦିବସ ରୂପେ ପାଳନ କରୁଛେ। ଆମର ଛାତ୍ରଛାତ୍ରୀ ଯୁବ ସମାଜଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବଢ଼ାଇବା ଏବଂ ସେମାନଙ୍କୁ ମହାକାଶ ଗବେଷଣା ପ୍ରତି ଆଗ୍ରହୀ କରିବା, ମହାକାଶ କ୍ଷେତ୍ରରେ ଆଗକୁ ଗଲେ ଭାରତର ଅର୍ଥନୈତିକ ସୁଦୃଢ଼ ହେବ, ସେଥିପାଇଁ ଆମେ ପ୍ରତ୍ୟେକ ବର୍ଷ ଅଗଷ୍ଟ 23 ଜାତୀୟ ମହାକାଶ ଦିବସ ରୂପେ ପାଳନ କରୁଛୁ।
0: ଓଡ଼ିଶାର କଳା ପରମ୍ପରା ଓ ଐତିହ୍ୟକୁ ବାରାଣାସୀଠାରେ ଓଡ଼ିଶା ପରବ ପ୍ରଦର୍ଶିତ କରୁଛି। ତିନିଦିନିଆ ଓଡ଼ିଶା ପରବର ଆଜି ହେଉଛି ଦ୍ୱିତୀୟ ଦିନ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଗତକାଲି ଉଦ୍ଘାଟନ କରିଥିଲେ। ପ୍ରଦର୍ଶନୀରେ 22 ହସ୍ତଶିଳ୍ପ ଓ 10 ଓଡ଼ିଆ ଖାଦ୍ୟ ଷ୍ଟଲ୍ ସ୍ଥାନ ପାଇଛି। ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ତାରକସି, ଡୋକ୍ରା ଶିଳ୍ପ, କୋଟପାଡ଼ ବସ୍ତ୍ର ଏବଂ ସମ୍ବଲପୁରୀ ହସ୍ତତନ୍ତ୍ରର ଜୀବନ୍ତ ପ୍ରଦର୍ଶନ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶୀ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସହ ବିଭିନ୍ନ ଲୋକନୃତ୍ୟ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି। ପୁରୀ, କୋଣାର୍କ, ରତ୍ନଗିରି, ଉଦୟଗିରି, ଲଳିତଗିରି, ବୌଦ୍ଧସ୍ଥଳୀ ଏବଂ ଚିଲିକା, ଭିତରକନିକା ଓ ଶିମିଳିପାଳ ଭଳି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରଦର୍ଶନୀରେ କରାଯାଉଛି। ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଉଦ୍ଯାପିତ ହେବ। ରକ୍ତତୀର୍ଥ ପାପଡ଼ାହାଣ୍ଡିର ଶହୀଦଙ୍କ ସ୍ମୃତିରେ ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ କୋରାପୁଟ ଜିଲ୍ଲାର ସାଂସଦ ଓ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲାର ଭାବିନୀପୁରରେ ବର୍ତ୍ତମାନ 406 ମହିଳା ଲଖପତି ଦିଦି ହୋଇଥିବା ବେଳେ ଏହି ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭାବିନୀପୁରରେ ଆୟୋଜିତ ତିନିଦିନିଆ ମଲ୍ଟିମିଡ଼ିଆ ପ୍ରଦର୍ଶନୀର ଉଦ୍ଯାପନୀ ସମାରୋହରେ ମହିଳାଙ୍କ ଏହି ସଫଳତା ଉପରେ ଆଲୋଚନା ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳକୁ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ୱ ଓ ଅଧିକାରକୁ ଦେଉଛନ୍ତି ଗୁରୁତ୍ୱ, କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଓଡ଼ିଶା ଉପକୂଳରେ ପଣ୍ୟବାହୀ ଜାହାଜ ବୁଡ଼ି ଘଟଣାରେ 2 ଉଦ୍ଧାର, ଅନ୍ୟ 22 କ୍ରୁ ସଦସ୍ୟଙ୍କ ସନ୍ଧାନ ଜାରି ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000 ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPI ରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫ ର ପ୍ରତି ଟୁର୍ଣ୍ଣାମେଣ୍ଟ।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
4: ସହଜ ଅଟେ ପ୍ରତିଦିନ ନେଣ ଦେଣ।
5: ଆକାଶବାଣୀ କଟକ ଶୁଣନ୍ତୁ ଜନଜୀବନ ସମ୍ବାଦ, ଉପସ୍ଥାପନ କରିଛନ୍ତି ଲହରିକା ପଟ୍ଟନାୟକ।
6: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଭାରତ ଆଜି ପାଳନ କରୁଛି ଜାତୀୟ ମହାକାଶ ଦିବସ। ସ୍ୱାଧୀନତାର 80 ମଧ୍ୟରେ ବି ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ବିଶ୍ୱର ଏକାଧିକ ବିକଶିତ ଦେଶଙ୍କର ସମକକ୍ଷ ହୋଇପାରିଛି। ଚନ୍ଦ୍ରପୃଷ୍ଠରେ ଜଳ ସନ୍ଧାନ କରିବା, ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବା ସହ ମଙ୍ଗଳ ଗ୍ରହକୁ ଯାନ ପଠାଇବା ଆଦିରେ

0: ପ୍ରଥମ ଦେଶ ହୋଇପାରିଛି ଭାରତ। ଆଜିର ସ୍ୱତନ୍ତ୍ର ଦିବସରେ ମହାକାଶରେ ଭାରତର କେତେକ ସ୍ୱତନ୍ତ୍ର ସଫଳତା ସମ୍ପର୍କରେ ଆସନ୍ତୁ ଜାଣିବା। ପ୍ରତି ଭାରତୀୟଙ୍କର ଗର୍ବ ଓ ଗୌରବ ତ୍ରିରଙ୍ଗା କେବଳ ଭୂପୃଷ୍ଠରେ ରହିନାହିଁ, ମହାକାଶରେ ମଧ୍ୟ ନିଜର ଗରିମା ପ୍ରତିଫଳିତ କରିଛି। ନିକଟରେ ଭାରତର ସ୍ୱାଧୀନତା ଦିବସରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଆଇଏସ୍ଏସ୍ରେ ଥିବା ରୁଷ ମହାକାଶଚାରୀମାନେ ହାତରେ ତ୍ରିରଙ୍ଗା ଧରି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶର ମହାକାଶ ସହଯୋଗକୁ ପ୍ରଶଂସା କରିଛନ୍ତି। 1971 ଆମେରିକା ରକେଟ୍ ଆପୋଲୋ 15 ଅଭିଯାନରେ ମହାକାଶକୁ ଯାଇଥିଲା ତ୍ରିରଙ୍ଗା। 1984 ୱିଙ୍ଗ କମାଣ୍ଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିଲେ। ତାଙ୍କ ସହ ବ୍ୟାଜ୍ ଆକାରର ତ୍ରିରଙ୍ଗା ମହାକାଶକୁ ଯାଇଥିଲା। ସ୍ୱାଧୀନତାର ଅମୃତ ମହୋତ୍ସବ 2022 ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶ ଯାତ୍ରୀ ରାଜା ଚାରି ଆଇଏସ୍ଏସ୍ରେ ତ୍ରିରଙ୍ଗାର ଫଟୋ ସେୟାର କରି ଭାରତକୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ। 2025 ଆକ୍ଜିୟମ୍ 4 ଅନ୍ତର୍ଜାତୀୟ ମହାକାଶ ଅଭିଯାନରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ ବ୍ୟାଚ୍ ଭାବେ ମହାକାଶକୁ ପୁଣି ଯାଇଥିଲା ତ୍ରିରଙ୍ଗା। 1969 ଅଗଷ୍ଟ 15 ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରତିଷ୍ଠା ହୋଇଥିଲା। 2017 ଫେବୃଆରୀ 15 ଏକକାଳୀନ 104 ସାଟେଲାଇଟ୍ ଉତ୍କ୍ଷେପଣ କରି ଏହା ଇତିହାସ ସୃଷ୍ଟି କରିଛି। 1975 ସ୍ୱଦେଶୀ ଆର୍ଯ୍ୟଭଟ୍ଟ ଉତ୍କ୍ଷେପଣ କରି ବିଶ୍ୱର ସାଟେଲାଇଟ୍ ସମ୍ପନ୍ନ ଦେଶ ତାଲିକାରେ ସାମିଲ ହେଲା ଭାରତ। 1988 ପ୍ରଥମ ରିମୋଟ୍ ସେନ୍ସିଂ ସାଟେଲାଇଟ୍ IRS-1A ଉତ୍କ୍ଷେପଣ କରିଥିଲା ଭାରତ। 2016 ମହାକାଶ ଅନୁଧ୍ୟାନ ପାଇଁ ଭାରତର ପ୍ରଥମ ଉତ୍ସର୍ଗୀକୃତ ମଲ୍ଟି ୱେବ୍ଲେନ୍ ସ୍ପେସ୍ ଅବ୍ଜର୍ଭେଟୋରୀ ଆଷ୍ଟ୍ରୋସାଟ୍ ସ୍ଥାପିତ ହେଲା। 1984 ମହାକାଶକୁ ଯାଇ ଭାରତର ପ୍ରଥମ ଏବଂ ବିଶ୍ୱର 138ତମ ମହାକାଶ ଯାତ୍ରୀ ହୋଇଥିଲେ ୱିଙ୍ଗ କମାଣ୍ଡର ରାକେଶ ଶର୍ମା। ମହାକାଶରୁ ଭାରତ କିପରି ଦେଖାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ସାରେ ଜହାଁ ସେ ଅଚ୍ଛା। ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ହେଲେ ମହାକାଶକୁ ଯାଇଥିବା ଦ୍ୱିତୀୟ କିନ୍ତୁ ଆଇଏସ୍ଏସ୍ରେ ପହଞ୍ଚିଥିବା ପ୍ରଥମ ଭାରତୀୟ। 2025 ଜୁନ୍ 25 ଆଇଏସ୍ଏସ୍ ଯାଇଥିବା ଶୁଭାଂଶୁ ସେଠାରେ 18 ରହି ବିଭିନ୍ନ ଗବେଷଣା କରିଥିଲେ। 2008 ଅକ୍ଟୋବର 22 ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା ଭାରତ। ଚନ୍ଦ୍ରଯାନ-1 ଚନ୍ଦ୍ରପୃଷ୍ଠରେ ପାଣିର ଅସ୍ତିତ୍ୱ ଖୋଜିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ସଫଳ ହେଲା। 2019 ଜୁଲାଇ 22 ଭାରତ ପଠାଇଥିବା ଚନ୍ଦ୍ରଯାନ-2 ଲ୍ୟାଣ୍ଡର ବିକ୍ରମ ଯଦିଓ ଶେଷ ମୁହୂର୍ତ୍ତରେ ସଫ୍ଟ ଲ୍ୟାଣ୍ଡିଂ କରିପାରିନଥିଲା, ତେବେ ଏହାର ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାପୂର୍ବକ ସ୍ଥାପିତ ହୋଇ ଚନ୍ଦ୍ରପୃଷ୍ଠ ଅନୁଧ୍ୟାନ କଲା। 2023 ଆଜିର ଦିନରେ ଚନ୍ଦ୍ରଯାନ-3 ଚନ୍ଦ୍ରର ଅନନ୍ୟ ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଇବାରେ ବିଶ୍ୱର ପ୍ରଥମ ଦେଶ ହୋଇଥିଲା ଭାରତ। କେବଳ ଚନ୍ଦ୍ର ନୁହେଁ, ସୂର୍ଯ୍ୟ ଏବଂ ମଙ୍ଗଳ ଅଭିଯାନରେ ମଧ୍ୟ ସଫଳତା ହାସଲ କରିଛି ଭାରତ।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା କରିଥିଲେ ଲହରିକା ପଟ୍ଟନାୟକ, ଆକାଶବାଣୀ କଟକ।

0: ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
0: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ। ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
0: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
0: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
0: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ

0: ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
0: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
0: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
0: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 5:30 ପର୍ଯ୍ୟନ୍ତ।
0: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
0: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣିଲେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲି ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ରାତି 7:05 ପ୍ରଚାର କରୁଛୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। 2047 ମସିହା ତକ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ମହାକାଶ କ୍ଷେତ୍ରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଏ କହିଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3ର ସଫଳତାକେ ଶ୍ରୋତା କରିକି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଭୁବନେଶ୍ୱରଠାରେ ଆଜି ହୋଇଛି ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026। ଆଇବା ହପ୍ତା ଫେର ଘେମୁଲ ହେବା ପୁରୀ ଶ୍ରୀମନ୍ଦିର ଅଳଙ୍କାର ଗଣତିମନ୍ତି। ଆଉ ବଙ୍ଗୋପସାଗରନୁ ହୋଇଥିବାର ଘୂର୍ଣ୍ଣିବଳୟ ବଦଳି ଲାଗୁଚାପ ଥି ରାଜ୍ୟର 5 ଜିଲ୍ଲାନୁ ଜବନୁ ଅତି ଜବର ବର୍ଷାର ସମ୍ଭାବନା। ଚନ୍ଦ୍ରଯାନ 3 ସଫଳତାକେ ଶ୍ରୋତା କରିକି ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। 2023 ମସିହା ଆଜିର ଦିନେ ଚନ୍ଦ୍ରଯାନ ମିଶନ ଅଧୀନ ଥି ଚନ୍ଦ୍ରପୃଷ୍ଠନୁ ବିକ୍ରମ ଲ୍ୟାଣ୍ଡର ସୁରକ୍ଷିତ ଆର୍ ସହଜ ହିସାବେ ଉତରିଥିଲା। ଏଥି ସମାଜ ଆଉ ପ୍ରଯୁକ୍ତି ବିଦ୍ୟା ଉପରେ ମହାକାଶ ଅନୁସନ୍ଧାନର ଗଭୀର ପ୍ରଭାବକେ ଜୋର ଦିଆଯାଇଛି। ଜାତୀୟ ମହାକାଶ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ଉପରାଷ୍ଟ୍ରପତି କହିଛନ୍, ଭାରତ ମହାକାଶ ଉପଲବ୍ଧି ବୈଜ୍ଞାନିକ ସାମର୍ଥ୍ୟ ନବସୃଜନ ଜ୍ଞାନର ପରିସରକେ ବଢ଼େଇଛି।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ନିରନ୍ତର ଭାବେ ମହାକାଶ କ୍ଷେତ୍ରରେ ଆଗକେ ବଢ଼ିଛି। ସେ କହିଛନ୍ତି ଦେଶର ଯୁବ ଇଞ୍ଜିନିୟର ଡିଜାଇନର ଆର୍ ବୈଜ୍ଞାନିକମାନେ ନୂଆ ପ୍ରଯୁକ୍ତି ବିଦ୍ୟାର ବିକାଶ କରିବାର କ୍ଷେତ୍ରରେ ସଫଳତା ହାସଲ କରୁଛନ୍। ଭାରତର ଘରୋଇ ମହାକାଶ କ୍ଷେତ୍ର ଆର୍ ଇତାର ସାଙ୍ଗେ ଯୋଡ଼ି ହୋଇଥିବାର ପ୍ରତିଭା ସାରା ପୃଥିବୀନୁ ନିଜର ଖାସ୍ ପରିଚୟ ବନେଇପାରିଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ମହାକାଶ କ୍ଷେତ୍ରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଆଏ ବୋଲିକରି ପ୍ରଧାନମନ୍ତ୍ରୀ କହିଛନ୍। କେନ୍ଦ୍ର ବିଜ୍ଞାନ ଆର୍ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଗୋଟିଏ ଖାସ୍ ଉତ୍ସବଟି ଚନ୍ଦ୍ରଯାନ 3 ସଫଳ ଅବତରଣକେ ଶ୍ରୋତା କରିକି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୃଷ୍ଟିକୋଣ ଭାରତର ମହାକାଶ ଗବେଷଣା କ୍ଷେତ୍ରଟି ଦେଶକେ ସଫଳତା ଦେଇଛି।
1: ପ୍ରପଲସନ୍ ସିଷ୍ଟମ୍ ହୋ, କମ୍ପୋଜିଟ୍ ମଟେରିଆଲ୍ସ ହୋ, ରକେଟ୍ ଷ୍ଟେଜେସ୍ ହୋ, ସାଟେଲାଇଟ୍ ପ୍ଲାଟଫର୍ମସ୍ ହୋ, ଭାରତ କା ୟୁବା ଆଜ ଉନ୍ କ୍ଷେତ୍ରୋ ମେ କାମ କର ରହା ହୈ ଜିନକି କୁଛ ସାଲ ପହେଲେ କଳ୍ପନା ଭି ସମ୍ଭବ ନହିଁ। ଭାରତ କା ପ୍ରାଇଭେଟ ସ୍ପେସ ଟ୍ୟାଲେଣ୍ଟ ପୁରୀ ଦୁନିଆ ମେ ଆପଣି ଅଲଗ ପହଚାନ ବନା ରହା ହୈ। ଆଜ ଗ୍ଲୋବାଲ ଇନଭେଷ୍ଟର୍ସ କେ ଲିଏ ଭାରତ କା ସ୍ପେସ ସେକ୍ଟର ଏକ ଆଟ୍ରାକ୍ଟିଭ ଡେଷ୍ଟିନେସନ ବନ ରହା ହୈ।
0: ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାର୍ଟି ଶୁଭେଚ୍ଛା ଜନାଇକରି କହିଛନ୍ତି ମହାକାଶ କ୍ଷେତ୍ରଟି ଭାରତର ଗୌରବମୟ ଯାତ୍ରା, ଦେଶର ବୈଜ୍ଞାନିକ ଆର୍ ଇଞ୍ଜିନିୟରମାନଙ୍କର ଦୂରଦୃଷ୍ଟି, ନବସୃଜନ ଆର୍ ଦୃଢ଼ ସଂକଳ୍ପର ବର୍କସ ଉଦାହରଣ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଭାରତର ଅନ୍ୱେଷଣ, ନବସୃଜନ ଆର୍ ବୈଜ୍ଞାନିକ ଉତ୍କର୍ଷର ଅଦମ୍ୟ ଭାବନାକେ ଆଜ ଦେଶ ପାଳନ କରୁଛି। ରାଜ୍ୟ ଗୃହ ଆର୍ ନଗର ଉନ୍ନୟନ ବିଭାଗ ତରଫୁ ପୌରାଞ୍ଚଳମାନଙ୍କେ ଥିବାର ସାମଗ୍ରିକ ସମୀକ୍ଷା ଆର୍ ଅନୁସ୍ଥାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଆଜି ହୋଇଯାଇଛି। ଭୁବନେଶ୍ୱର ଲୋକସେବା ସମ୍ମିଳନୀ କକ୍ଷୟନ ହୋଇଥିବାର କାର୍ଯ୍ୟକ୍ରମକେ ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍। କାର୍ଯ୍ୟକ୍ରମଟି ବରିଷ୍ଠ ପ୍ରଶାସକ, ଯୋଜନାକାରୀ, ପୌର ପ୍ରତିନିଧି ଆର୍ ଯନ୍ତ୍ରୀମାନେ ଭିନ୍ ଭିନ୍ ଯୋଜନାର ସମୀକ୍ଷା କରିକି ସମସ୍ୟା ବାବଦେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆବାକାଲ ସକାଳ 8 ୟୁନିଟ୍ 2 ଅଶୋକନଗର ଭୁବନେଶ୍ୱରନୁ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନୁ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏଥିଲାଗି ପଞ୍ଜୀକରଣ କରିଥିବା ଆଗ୍ରହୀ ଲୋକେ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର, ନିଜର ଅଭିଯୋଗ ପତ୍ର ସାଙ୍ଗେ ଉପସ୍ଥିତ ରହିକରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜର ଅଭିଯୋଗ ଜଣାଇପାରିବେ। ଓଡ଼ିଶା ଫାର୍ମାସି ଅଧିକାରୀ ସେବା ସଂଘ ତରଫୁ ରମାଦେବୀ ବିଶ୍ୱବିଦ୍ୟାଳୟ ହୋଇଥିବାର ସାଧାରଣ ପରିଷଦ ବୈଠକ ଆର୍ ଦିନିକିଆ ବାର୍ଷିକ ରାଜ୍ୟ ସମ୍ମିଳନୀଥି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ 39 ଦାବିକେ ସମ୍ମାନ ଦେଇକରି ଫାର୍ମାସି କ୍ୟାଡରର ପୁନର୍ଗଠନ କରାଯାଇଛି ଆର୍ ଫାର୍ମାସିଷ୍ଟମାନଙ୍କର କାମ ଆର୍ ଦାୟିତ୍ୱ ସ୍ୱଷ୍ଟ କରିବାର ଲାଗି ଜବ୍ ଚାର୍ଟ ତିଆରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦିଗ୍ଦର୍ଶନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି ସ୍ୱାସ୍ଥ୍ୟ କ୍ଷେତ୍ରଥି ମାନବ ସମ୍ବଳକେ ବରକସ କରାଯାଉଛି ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍। ରାଜ୍ୟ ଔଷଧ ସେବାକେ ମଜବୁତ କରିବାର ଲାଗି 1108 ନୂଆ ଫାର୍ମାସି ଅଧିକାରୀ ପଦବୀଥି ନିଯୁକ୍ତି ଲାଗି ଅନୁମୋଦନ ହୋଇସାରିଛି ଆଉ ଏସବୁ ପଦବୀକେ ଖୁବ୍ ଜଲ୍ଦି ପୂରା କରାଯିବ ବୋଲି ମନ୍ତ୍ରୀ କହିଛନ୍। ଫାର୍ମାସି କାଉନ୍ସିଲ୍ ଅଫ୍ ଇଣ୍ଡିଆ ନିଯୁକ୍ତି ଆର୍ ପଦୋନ୍ନତି ସେବା 2025 ଲାଗୁ ଦାବିକେ ସରକାର ଗୁରୁତ୍ୱର ସହିତ ବିଚାର କରୁଛନ୍ ବୋଲି ସେ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିରନୁ ଆଇବା 31 ଆର୍ ଆଇବା ମାସର 1 ଦିନ ରତ୍ନଭଣ୍ଡାରର ଗଣତି ମନ୍ତି କରାଯିବା। ରାଜ୍ୟ ସରକାରଙ୍କ ତରଫୁ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଗଣତି ମନ୍ତି କରାଯିବା। ଏଥିଲାଗି ଉପରବେଳା 4 ସନ୍ଧ୍ୟା ଧୂପ ଶେଷ ହେବାର ତକ୍ ଭିତରକାଠ ଦର୍ଶନ ବନ୍ଦ ରହିବା। ସୂଚନା ଅନୁସାରେ ଗଲା 2025 ମାର୍ଚ୍ଚ 25 ଶ୍ରୀମନ୍ଦିର ରତ୍ନଭଣ୍ଡାର ନ ଥିବା ଅଳଙ୍କାର ମୂଲ୍ୟବାନ ସାମଗ୍ରୀର ଗଣତି କାମ ମୂଲ ହୋଇଥିଲା। ସମ୍ବଲପୁର ଅନୁଗୁଳ କଟକକେ ଯୋଡ଼ୁଥିବାର 55 ଜାତୀୟ ରାଜପଥର ଦେଖରେଖ ଆର୍ ତୁର୍ତ୍ତି ମରାମତି ଲାଗି କେନ୍ଦ୍ର ସଡ଼କ ପରିବହନ ଆର୍ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଚିଠି ଜରିଏ ଜଣାଇଛନ୍। ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ପ୍ରମୁଖ ପରିବହନ ଆର୍ ଲଜିଷ୍ଟିକ୍ କରିଡର ଭାବେ 55 ଜାତୀୟ ରାଜପଥର ଅବସ୍ଥା ଲଗାୟତ ବର୍ଷା ଆର୍ ବହୁତଟେ ଗାଡ଼ି ଯାଞ୍ଚ କରିବାନୁ ଖରାପ ହୋଇଯାଇଛି, ଯେଉଁଥିଲାଗି ଯାତ୍ରୀ ଆର୍ ପଣ୍ୟବାହୀ ଗାଡ଼ି ମୋଟର ଚଳାଚଳଟି ବହୁତ ଅସୁବିଧା ଦେଖାଦେଇଛି। ରାସ୍ତାର ଖରାପ ଅବସ୍ଥା ଲାଗି ସଡ଼କ ଦୁର୍ଘଟଣାର ଆଶଙ୍କା ବଢ଼ବାର ସହିତ ଯା ଆସ୍ ଆର୍ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଓଡ଼ିଶାର ପଶ୍ଚିମ ଆର୍ ସମୁଦ୍ର ଖଣି ଇଲାକାକେ ଯୋଡ଼ୁଥିବାର ସହିତ ସବୁଦିନିଆ ବ୍ୟବହାର ଦରବର ପରିବହନ ଲାଗି ମୁଖ୍ୟ ସଡ଼କ ପଥର ଆବଶ୍ୟକତାକେ ନଜରଟି ରଖିକରି ତୁର୍ତ୍ତି କାମ କରାଯିବାର ଦରକାର ବୋଲିକରି ଶ୍ରୀ ପ୍ରଧାନ ଚିଠିଟି ଉଲ୍ଲେଖ କରିଛନ୍। ରାଜ୍ୟ ଆଇବା ଖରିଫ ଋତୁଟି ଧାନ ବିକବାର ଲାଗି ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିଛି। ଏହାଦେ ତକ 8,59,382 ଜଣ ଚାଷୀ ପଞ୍ଜୀକରଣ କରିଥିବାର ବେଳେ ନୂଆପଡ଼ା ଜିଲ୍ଲାନୁ 26,940 ଜଣ ଚାଷୀ

0: ପଞ୍ଜୀକରଣ କରିଥିବାର ସୂଚନା ମିଳିଛି। ଗଲାବର୍ଷ ରାଜ୍ୟ 19,67,812 ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ପ୍ରସିଦ୍ଧ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଏବର୍ଷ ମର୍ଯ୍ୟାଦାଜନକ ଉତ୍କଳ ରତ୍ନ ସମ୍ମାନ ପାଇବେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଦାସ ଏବେ ଘୋଷଣା କରିଛନ୍। ଅଲଗାମାନଙ୍କର ଭିତରେ ଅଜୟ ସାହୁଙ୍କୁ ସୁଖଦେବ ସାହୁ ଉପନ୍ୟାସ ସମ୍ମାନ, ବିଷ୍ଣୁ ସାହୁଙ୍କୁ ଫକୀରମୋହନ କ୍ଷୁଦ୍ର ଗଳ୍ପ, କୁମକୁମ ମହାନ୍ତିଙ୍କୁ ବୈଷ୍ଣବପାଣି କଳା ସଂସ୍କୃତି ସମ୍ମାନ ଦିଆଯିବା। ଏବେ 30 ତାରିଖ ବେଲବୁଡ଼େ ଉତ୍କଳ ସାହିତ୍ୟ ସମାଜର 124 ନମ୍ବର ସମାବର୍ତ୍ତନ ଉତ୍ସବଟି ସମ୍ମାନ ଦିଆଯିବା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ପ୍ରାଣୀ ସମ୍ପଦ ବିଭାଗର ସମୀକ୍ଷା ବୈଠକ ଆଜି ହୋଇଯାଇଛି। ବୈଠକଟି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଖେନ୍ଦୁ ରାୟ ବିଭାଗ ତରଫୁ କାର୍ଯ୍ୟକାରୀ ହେଉଥିବା ଭିନ୍ନ ଭିନ୍ନ ଯୋଜନାର ଅଗ୍ରଗତି ବାବଦେ ସୂଚନା ଦେଇଛନ୍। ଏହି ଅବସରରେ ଭିନ୍ନ ଭିନ୍ନ ପ୍ରାଣୀ ପାଳନ ଯୋଜନାଟି ଭଲ କାମ କରିଥିବାର ପ୍ରାଣୀପାଳକମାନଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଛନ୍। ବୈଠକଟି ଜିଲ୍ଲାପାଳ ଗୃହପାଳିତ ପ୍ରାଣୀମାନଙ୍କର ବୀମାକରଣ ଆର୍ ଟିକାକରଣ କାମକେ ତୁର୍ତ୍ତି କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଝାରସୁଗୁଡ଼ା ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ଆର୍ ଜିଲ୍ଲା ଶିକ୍ଷା ବିଭାଗ ତରଫୁ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ସମିତି ବୈଠକ ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କୁଠିନ ହୋଇଯାଇଛି। ବୈଠକଟି ସମୂହ ସଭାପତି ଆଉ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ରାଧାକାନ୍ତ ଗର୍ତିଆ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଗଲା ବର୍ଷର ବିବରଣୀ ପାଠ କରିବାର ସହିତ ଚଳିତ ବର୍ଷର ଜୋନ୍, ବ୍ଲକ୍ ଆର୍ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ବାର୍ଷିକ କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲେ, ଯେଉଁଟାକି ସର୍ବସମ୍ମତି ଅନୁମୋଦନ କରାଯାଇଛି। ପାଣିପାଗ ବଙ୍ଗୋପସାଗର ପାଖର ଇଲାକା ନ ଗୋଟେ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରଟି ବଦଳି ଦେଇଛାର ପ୍ରଭାବଟି ରାଜ୍ୟର ଭିନ୍ନ ଭିନ୍ନ ଜାଗାରୁ ଜବର ବର୍ଷା ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ ତରଫୁ ଉତ୍ତର ଆର୍ ଦକ୍ଷିଣ ଓଡ଼ିଶାର କେତେଟା ଜିଲ୍ଲା, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଆର୍ କଳାହାଣ୍ଡି ଜିଲ୍ଲାରୁ ଜବରରୁ ଅତି ଜବର ବର୍ଷା ହେବା ବୋଲିକରି ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଘଣ୍ଟା ଭିତରେ କଳାହାଣ୍ଡି, ଥୁଆମୁଲ, ରାମପୁରନୁ ସବୁନୁ ଏତକା 345 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜବର ବର୍ଷା ଲାଗି ବଂଶଧାରା ଆର୍ ଶାଳନ୍ଦୀ ନଦୀର ଜଳସ୍ତର ବଢ଼ବାର୍କେ ଲାଗିଛି। ସୂଚନା ଅନୁସାରେ ଗଲା ବୟଡ଼ଥି 7ଟା ଜିଲ୍ଲାର 14 ଲକ୍ଷରୁ ଅଧିକା ଲୋକ ପ୍ରଭାବିତ ହୋଇଛନ୍। ସେଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 622.79 ଫୁଟ ରହିଥିଲା। ଏହାଦେ 5ଟା ଗେଟ୍ ଦେଇକରି ଫି ସେକେଣ୍ଡଟି ଜଳଭଣ୍ଡାରୁ 114,055 ଘନଫୁଟ ପାଣି ଛଡ଼ାଯାଉଥିବା ବେଳକେ 136,150 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। 2047 ମସିହା ତକ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ମହାକାଶ କ୍ଷେତ୍ରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଆଏ କହିଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3ର ସଫଳତାକେ ସୁର୍ତ୍ତା କରିକରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଭୁବନେଶ୍ୱରଠାରେ ଆଜି ହୋଇଛି ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2024। ଆଇବା ହପ୍ତା ଫେରଥରେ ମୂଲ ହେବା ପୁରୀ ଶ୍ରୀମନ୍ଦିର ଅଳଙ୍କାର ଗନ୍ତି ମନ୍ତି ଆର୍ ବଙ୍ଗୋପସାଗର ହୋଇଥିବାର ଘୂର୍ଣ୍ଣିବଳୟ ବଦଳି ଲାଗୁଛି। ରାଜ୍ୟର 5ଟା ଜିଲ୍ଲାରୁ ଜବରରୁ ଅତି ଜବର ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
2: କହିଲେ ପ୍ରତିରକ୍ଷା ମନ୍ତ୍ରୀ ମହାକାଶ କ୍ଷେତ୍ରରେ ଉଦ୍ୟମ ଜାରି ରଖିବାକୁ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀ ଦେଲେ ଆହ୍ୱାନ। ଦେଶରେ ଯୁଦ୍ଧ ଜାହାଜ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ରହିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। କ୍ରୀଡ଼ା ମିଳିତ ଘୋଷଣାନାମା ଗୃହୀତ ସହ ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀମାନଙ୍କ ବୈଠକ ଉଦ୍ଯାପିତ। ଆସନ୍ତାକାଲିଠାରୁ ମହୀଶୂରରେ ଆରମ୍ଭ ହେବ ଅନୁସୂଚିତ ଜନଜାତି ଭାଷା ଓ ସଂଗ୍ରହାଳୟ ସମ୍ପର୍କିତ ଜାତୀୟ ସମ୍ମିଳନୀ ଏବଂ କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମ ଦିନରେ 5 ୱିକେଟ୍ ବିନିମୟରେ ସଂଗ୍ରହ କଲା 300 ରନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡ଼ିକ ସରକାରଙ୍କ ଉପରେ ଆସ୍ଥା ପ୍ରକାଶ କରିଛନ୍ତି। ମହାକାଶ କ୍ଷେତ୍ର ଷ୍ଟାର୍ଟଅପ୍ଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ମୋଦି ସେମାନଙ୍କୁ ନିଜର କାର୍ଯ୍ୟକ୍ଷେତ୍ରର ଉଦ୍ୟମ ଜାରି ରଖିବାକୁ ଆହ୍ୱାନ ଦେବା ସହ ସାରା ବିଶ୍ୱରୁ ପ୍ରତିଭାମାନଙ୍କୁ ଆକର୍ଷିତ କରିବା ଭଳି ଏକ ସୁଦୃଢ଼ ମହାକାଶ କ୍ଷେତ୍ରର ବ୍ୟବସ୍ଥା ଗଠନ କରିବାକୁ ଅନୁରୋଧ କରିଛନ୍ତି। ଦେଶରେ ମହାକାଶ କ୍ଷେତ୍ରରେ ଏକ ସୃଜନଶୀଳ ତଥା ଅନୁକୂଳ

0: ପରିବେଶ ସୃଷ୍ଟି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସାରା ବିଶ୍ୱର ଲୋକେ ମହାକାଶ କ୍ଷେତ୍ରରେ ନିଜର କ୍ୟାରିୟର ଏବଂ ଭବିଷ୍ୟତ ଗଢ଼ିବା ପାଇଁ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ନିର୍ଣ୍ଣୟ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ମହାକାଶ ଗବେଷଣା କ୍ଷେତ୍ରରେ ଖର୍ଚ୍ଚ କମ୍ ହେଉଥିବାବେଳେ ପ୍ରତିଭାଧାରୀମାନେ ସମସ୍ତ ପ୍ରକାର ଆହ୍ୱାନର ମୁକାବିଲା କରିବାର ଦକ୍ଷତା ରଖିଛନ୍ତି। ଆଲୋଚନା ସମୟରେ ଭାରତର ପ୍ରଥମ ସ୍ୱେସ୍ ଟେକ୍ ୟୁନିକର୍ଣ୍ଣ ସ୍କାଇରୁଟ୍ ଏରୋସ୍ୱେସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ କୁମାର ଚନ୍ଦନା ମହାକାଶ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ଉନ୍ମକ୍ତ କରିଥିବାରୁ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୁଦ୍ଧ ଜାହାଜ ଓ ଜାହାଜ ନିର୍ମାଣରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶର ସୁରକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି। ଭାରତକୁ ଭବିଷ୍ୟତରେ ଜାହାଜ ନିର୍ମାଣର କେନ୍ଦ୍ରସ୍ଥଳ ଭାବେ ଗଢ଼ିବା ଲକ୍ଷ୍ୟରେ ଏ ଦିଗରେ ଉତ୍ତମ ଗୁଣାତ୍ମକ ପରିଚାଳନା ସେବାର ମଧ୍ୟ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। କୋଲକାତାଠାରେ 3,400 କୋଟି ଟଙ୍କା ବ୍ୟୟରେ ଗାର୍ଡେନ୍ ରିଚ୍ ସିପ୍ ବିଲ୍ଡର୍ସ ଇଞ୍ଜିନିୟର୍ସ ଜିଆର୍ଏସ୍ଇ ଏବଂ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ୱାଇଆଇଏଲ୍ର 5ଟି ପ୍ରକଳ୍ପ ଭୂମିପୂଜନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଆତ୍ମନିର୍ଭର ଭାରତ ଆଜିର ସମୟର ଆବଶ୍ୟକତା। ଜିଆର୍ଏସ୍ଇ ଭବିଷ୍ୟତରେ ଜାହାଜ ନିର୍ମାଣ କ୍ଷେତ୍ରରେ ନେତୃତ୍ୱ ନେବ। ଏହା ମଧ୍ୟ ଜର୍ମାନ ନିମନ୍ତେ ମାଲବାହୀ ଜାହାଜ ନିର୍ମାଣ କରିଥିବା ମନ୍ତ୍ରୀ କହିଛନ୍ତି। ଜିଆର୍ଏସ୍ଇ କୋଲକାତାରେ ଥିବା ନବରତ୍ନ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଏକ ପ୍ରମୁଖ କମ୍ପାନୀ। ସେହିପରି ୱାଇଆଇଏଲ୍ ହେଉଛି ମିନିରତ୍ନ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ଶ୍ରୀ ସିଂ କହିଛନ୍ତି ଗୁଣାତ୍ମକ ମାନ ଏବଂ ସମୟ ଅନୁସାରେ ଯୋଗାଣକୁ ଆଧାର କରି ପ୍ରତିରକ୍ଷା ସାମଗ୍ରୀ ଭାରତରୁ ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନୀ କରାଯାଉଛି। ଶ୍ରୀ ସିଂ କହିଛନ୍ତି ସେନାବାହିନୀ ମଧ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସାମଗ୍ରୀଗୁଡ଼ିକ ଉପରେ ସମ୍ପ୍ରତି ବିଶ୍ୱାସ ସୃଷ୍ଟି କରିପାରିଛି।
1: ୟଙ୍ଗ୍ର ଇଣ୍ଡିଆ ଲିମିଟେଡ୍ କି ଦୋନୋ ଫୋର୍ଜିଙ୍ଗ୍ ଫେସିଲିଟି ଭାରି ତୋପୋ ନେଭାଲ୍ ୱେପନ୍ସ ଓ ଆଡଭାନ୍ସ ଡିଫେନ୍ସ ଇକ୍ୱିପମେଣ୍ଟ କେ ଲିଏ ହାଇ କ୍ୱାଲିଟି ମେଟାଲ୍ସ ତୟାର କରେଙ୍ଗେ। ଇସେ ହମାରେ ନେଭୀ କି ଅପରେସନାଲ ରେଡିନେସ୍ ଓ ମେରିଟାଇମ୍ ଫାୟାର ପାୱାର କୁ ଭି ସିଧା ବଲ୍ ମିଲେଗା। जब हम अपने जहाज खुद बनाएंगे स्वाभाविक है कि हमारे फॉरेन एक्सचेंज की बचत होगी और साथ ही साथ हमारा इकोनॉमिक डेवलपमेंट जो है तेजी के साथ आगे बढ़ेगा।
0: श्री सिंह कहते ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପୂର୍ବ ସରକାରକୁ ସମାଲୋଚନା କରି ରାଜ୍ୟର ବିକାଶ ଦିଗରେ କେନ୍ଦ୍ର ସହ ମିଶି କୌଣସି କାର୍ଯ୍ୟ କରିନାହିଁ ବୋଲି କହିଛନ୍ତି। ଶ୍ରୀ ଅଧିକାରୀ କହିଛନ୍ତି ପଶ୍ଚିମବଙ୍ଗର ଡବଲ ଇଞ୍ଜିନ୍ ସରକାର ରାଜ୍ୟର ବିକାଶ ସୁନିଶ୍ଚିତ କରିବ। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆସନ୍ତାକାଲିଠାରୁ 27 ତାରିଖ ପର୍ଯ୍ୟନ୍ତ ଜାପାନ ଗସ୍ତରେ ଯିବେ। ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇ ଶ୍ରୀ ଗୋଏଲ ଜାପାନର ଟୋକିଓ ନାଗାୟ ଏବଂ ଓସାକା ଗସ୍ତ କରିବେ। ଏହି ପ୍ରତିନିଧି ମଣ୍ଡଳୀରେ 200ରୁ ଅଧିକ ବ୍ୟବସାୟିକ ପ୍ରତିନିଧି ଅଛନ୍ତି। ବିନିର୍ମାଣ ସେମିକଣ୍ଡକ୍ଟର ସ୍ୱଚ୍ଛ ଶକ୍ତି ଏବଂ ଇସ୍କାତଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାରତ ଓ ଜାପାନ ନିଜର ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଦୃଢ଼ୀଭୂତ କରିବାକୁ ଆଗ୍ରହୀ। ଟୋକିଓରେ ଶ୍ରୀ ଗୋଏଲ ଜାପାନର ପ୍ରମୁଖ ଶିଳ୍ପପତି ଏବଂ ବୃହତ୍ କମ୍ପାନୀଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ସହ କ୍ରମାଗତ ବୈଠକ କରିବେ। ଏଥିସହ 1500ରୁ ଅଧିକ ଅଗ୍ରଣୀ ଜାପାନ କମ୍ପାନୀଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ପ୍ରମୁଖ ସଂସ୍ଥା କେଇଦାନ ରେନ୍ ସହ ଏକ ଗୋଲ୍ ଟେବୁଲ୍ ବୈଠକରେ ମଧ୍ୟ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ବ୍ରିକ୍ସ କ୍ରୀଡ଼ା ମନ୍ତ୍ରୀମାନଙ୍କ ବୈଠକ ବ୍ରିକ୍ସ କ୍ରୀଡ଼ା ମିଳିତ ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହେବା ସହ ଉଦ୍ଯାପିତ ହୋଇଯାଇଛି। ଏହି ଘୋଷଣାନାମା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆଲୋଚନା ପରସ୍କର ପ୍ରତି ସମ୍ମାନ ଏବଂ ସମାବେଶୀ ପଦକ୍ଷେପ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ସୁଦୃଢ଼ କରାଯିବ। ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର କ୍ରୀଡ଼ା ମନ୍ତ୍ରୀ ଏବଂ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ବୈଠକରେ କ୍ରୀଡ଼ା ବିକାଶ ଯୁବବର୍ଗଙ୍କ ଅଂଶଗ୍ରହଣ ଏବଂ ଆନ୍ତର୍ଜାତିକ ସ୍ତରରେ ସହଯୋଗ ତ୍ୱରାନ୍ୱିତ କରିବା ନେଇ ଆଲୋଚନା କରାଯାଇଥିଲା। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଦୀର୍ଘସ୍ଥାୟୀ ସହଯୋଗ ଏବଂ ବାସ୍ତବ ସ୍ତରରେ ଦୃଢ଼ ବ୍ରିକ୍ସ କ୍ରୀଡ଼ା ଭାଗିଦାରିତା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ସେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କୋଚ୍ ବିନିମୟ ଯୁଗ୍ମ ପ୍ରତିଯୋଗିତା ଏବଂ କ୍ରୀଡ଼ା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦାନ ପ୍ରଦାନ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ କ୍ରୀଡ଼ା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ଯୁବବର୍ଗଙ୍କୁ ଖେଳ ପଡ଼ିଆରୁ ପୋଡିୟମ୍ ପର୍ଯ୍ୟନ୍ତ ନେବା ଲାଗି ନୂତନ ସୁଯୋଗ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ଦେଶରେ ପାରା କ୍ରୀଡ଼ା ପ୍ରତିଯୋଗିତା ଏବଂ କ୍ରୀଡ଼ା କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରାଯାଇପାରିଛି ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। କର୍ଣ୍ଣାଟକର ମହୀଶୂରଠାରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁସୂଚିତ ଜନଜାତି ଭାଷା ଏବଂ ସଂଗ୍ରହାଳୟ ସମ୍ପର୍କିତ ତିନିଦିନିଆ ଜାତୀୟ ସମ୍ମିଳନୀ

0: ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆଦିବାସୀ ଜନଜାତି ଭାଷା ଉପରେ ବୃତ୍ତଚିତ୍ର ସଂରକ୍ଷଣ ଏବଂ ପୁନର୍ଜାଗରଣ ନେଇ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ଅନୁସୂଚିତ ଜନଜାତି ସଂଗ୍ରହାଳୟ ଏବଂ ଜନଜାତି ସମ୍ପ୍ରଦାୟର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସଂଗ୍ରହାଳୟ ମଧ୍ୟ ସୁଦୃଢ଼ କରିବାରେ ସହାୟକ ହେବ। 2047 ସୁଦ୍ଧା ବିକଶିତ ଭାରତ ଗଠନକୁ ଦୃଷ୍ଟିରେ ରଖି ଏହି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଛି। ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀରେ ଚାଟ୍ବଟ୍ ଉଦ୍ଘାଟନ ହେବା ସହ ଆଦିବାଣୀ ପ୍ଲାଟଫର୍ମର ପୁନଃ ବିକଶିତ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲା ଅନ୍ତର୍ଗତ ମୁସ୍ନୁରୁ ଗ୍ରାମ ପରିଦର୍ଶନ କରିବେ। ଏହି ଗସ୍ତକାଳରେ ମୁସ୍ନୁରୁଠାରେ ଉପରାଷ୍ଟ୍ରପତି ଭାରତର ପ୍ରଥମ ଉତ୍ତମ ଗୁଣବତ୍ତା ସମ୍ପନ୍ନ ମକା ବିହନର ଶୁଭାରମ୍ଭ କରିବେ। ସେ ଏହି ଅବସରରେ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଂଶୀଦାରମାନଙ୍କୁ ସମ୍ବୋଧନ କରିବେ। ଜାତୀୟ ଦକ୍ଷତା ବିକାଶ ନିଗମ ଏନ୍ଏସ୍ଡିସି ଏବଂ କଲ୍ଟସ୍ ଏଜୁକେସନ୍ ଆମାଜନ୍ ୱେବ୍ ସର୍ଭିସ୍ ସହ ମିଶି ଦେଶବ୍ୟାପୀ କ୍ଲାଉଡ୍ ତଥା କୃତ୍ରିମ ବୁଦ୍ଧିମତା ଦକ୍ଷତା ଅଭିଯାନ ଆରମ୍ଭ କରିବା ଲାଗି ଘୋଷଣା କରିଛି। ଆମାଜନ୍ ୱେବ୍ ସର୍ଭିସ୍ ଡିଜିଟାଲ୍ ଟ୍ରେନିଂ ମାଧ୍ୟମରେ 250,000 ଶିକ୍ଷାବିତ୍ଙ୍କୁ ମୌଳିକ କୃତ୍ରିମ ବୁଦ୍ଧିମତା ଏବଂ କ୍ଲାଉଡ୍ ସ୍ୱାକ୍ଷରତା ପ୍ରଦାନ ନିମନ୍ତେ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। ସେହିପରି ଆମାଜନ୍ ୱେବ୍ ସର୍ଭିସ୍ ରିଷ୍ଟାର୍ଟ ପ୍ରୋଗ୍ରାମ୍ ଜରିଆରେ 10,000 ଅଂଶଗ୍ରହଣକାରୀଙ୍କୁ ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ପ୍ରଦାନର ଲକ୍ଷ୍ୟ ରହିଛି। ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି ଏହା ବିକଶିତ ଭାରତର ଲକ୍ଷ୍ୟପୂରଣକୁ ପ୍ରତିଫଳିତ କରିବ। ସେ କହିଛନ୍ତି ଭାରତ ନବସୃଜନ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିଭାର ଏକ ବିଶ୍ୱକେନ୍ଦ୍ର ଗଠନ ଦିଗରେ ଅଗ୍ରସର ହେଉଛି। ଦେଶର ଯୁବବର୍ଗଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯାଇ ଭବିଷ୍ୟତରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ। ବିଶେଷକରି ଯୁବବର୍ଗଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ପକ୍ଷରୁ H1N1ର କୌଣସି ନୂତନ ଭୂତାଣୁର ଚିହ୍ନଟ କରାଯାଇନଥିବା ସ୍ୱଷ୍ଟୀକରଣ ଦିଆଯାଇଛି। ତେଣୁ ଇନ୍ଫ୍ଲୁଏଞ୍ଜା ଭୂତାଣୁ ନେଇ ଆତଙ୍କିତ ନ ହେବା ଲାଗି ପରାମର୍ଶ ଦିଆଯାଇଛି। ଆଇସିଏମ୍ଆର୍ର ବରିଷ୍ଠ ବୈଜ୍ଞାନିକଙ୍କ ପାଖରୁ ମିଳିଥିବା ସୂଚନା ଅନୁଯାୟୀ 2025 ପରଠାରୁ ଏହି ଭୂତାଣୁର ଅସ୍ତିତ୍ୱ ଚିହ୍ନଟ କରାଯାଇଥିଲା। ଏହି ରୋଗର ଲକ୍ଷଣ ଅନୁସାରେ ଆକ୍ରାନ୍ତ ରୋଗୀଙ୍କଠାରେ ଜ୍ୱର କାଶ କଫ ମୁଣ୍ଡବିନ୍ଧା ହୋଇଥାଏ। ଉପଯୁକ୍ତ ଚିକିତ୍ସା ଏବଂ ବିଶ୍ରାମ ଦ୍ୱାରା ରୋଗୀ ସୁସ୍ଥ ଅନୁଭବ କରିଥାଏ। କଲମ୍ବୋଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା 5 ହରାଇ 300 ରନ୍ ସଂଗ୍ରହ କରିଛି। ଭାରତର ଧ୍ରୁବ ଜୁରେଲ୍ ଏବଂ ସାରାଂଶ ଜୈନ ଅପରାଜିତ ରହିଛନ୍ତି। ଦେବଦତ୍ତ ପାଟିକଲ 193 ବଲ୍ରୁ 117 ରନ୍ ସଂଗ୍ରହ କରିଥିବାବେଳେ ସ୍କିପର ଶୁଭମନ୍ ଗିଲ୍ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଅସିତ୍ ଫର୍ଣ୍ଣାଣ୍ଡୋ 3 ୱିକେଟ୍ ଅକ୍ତିଆର କରିଛନ୍ତି। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ରେ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ପୁଲ୍ ଇର ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେମିଫାଇନାଲ୍ରେ ନିଜର ସ୍ଥିତି ବଜାୟ ରଖିବା ପାଇଁ ଭାରତକୁ ଏହି ମ୍ୟାଚ୍ ଜିତିବାର ଆବଶ୍ୟକତା ରହିଛି। ମହାକାଶ କ୍ଷେତ୍ରରେ ଉଦ୍ୟମ ଜାରି ରଖିବାକୁ ଷ୍ଟାର୍ଟଅପ୍ଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ଯୁଦ୍ଧ ଜାହାଜ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ରହିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। କ୍ରୀଡ଼ା ମିଳିତ ଘୋଷଣାନାମା ଗୃହୀତ ସହ ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀମାନଙ୍କ ବୈଠକ ଉଦ୍ଯାପିତ। ଆସନ୍ତାକାଲିଠାରୁ ମହୀଶୂରରେ ଆରମ୍ଭ ହେବ ଅନୁସୂଚିତ ଜନଜାତି ଭାଷା
1: ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପତ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ବୌଦ୍ଧ ଜିଲ୍ଲାରେ ଏବେ ଚାଷ କାର୍ଯ୍ୟ ଜୋରସୋରରେ ଚାଲିଛି। ଚାଷୀଙ୍କ ପାଇଁ ଭଲ ଫସଲ ଅମଳ ସହିତ ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଫସଲକୁ ସୁରକ୍ଷା ଦେବା ମଧ୍ୟ ଏକ ବଡ଼ ଚିନ୍ତା। ଏହି ଉଦ୍ଦେଶ୍ୟରେ 2016 ଚାଲିଆସୁଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ପ୍ରାକୃତିକ ବିପର୍ଯ୍ୟୟ ରୋଗ କିମ୍ବା ପୋକ ଆକ୍ରମଣ ଯୋଗୁଁ ଫସଲ ନଷ୍ଟ ହେଲେ ଏହି ଯୋଜନା ଚାଷୀଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ଆସନ୍ତା ଖରିଫ ଫସଲ ପାଇଁ ବୌଦ୍ଧ ଜିଲ୍ଲାରେ ଏବେ ବୀମା ପଞ୍ଜୀକରଣ ଚାଲିଛି। ଏ ସମ୍ପର୍କରେ ସହକାରୀ ନିବନ୍ଧକ ଫକୀର ମୋହନ ବାଗ ସୂଚନା ଦେଇଛନ୍ତି।
2: ଆମର ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 25,848 ଜଣ ଫାଇନାନ୍ସ କରିଛନ୍ତି। ସେ ଭିତରୁ ଆମର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କଭର ହେଇଛନ୍ତି 21,265। ଏଇଟା ଆମର ଲାଷ୍ଟ ଡେଟ୍ ହଉଛି ସାର୍ ଏଇଟା 25/8/2026। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହଉଛି

0: ଭାରତ ସରକାରଙ୍କର ଏକ କୃଷି କଲ୍ୟାଣ ଯୋଜନା ଯାହା 2016 ମସିହାରେ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରାକୃତିକ ବିପର୍ଯ୍ୟୟ ରୋଗ କିମ୍ବା ପୋକ ଆକ୍ରମଣ ଯୋଗୁଁ ଫସଲ ନଷ୍ଟ ହେଲେ ଚାଷୀଙ୍କୁ ଆର୍ଥିକ ସୁରକ୍ଷା ଓ ସହାୟତା ପ୍ରଦାନ କରିବା। ମୁଖ୍ୟ ବିଶେଷତା ହେଲା ଚାଷୀଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା, ଯେପରିକି ବୁଣାବୁଣି ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ଫସଲ କ୍ଷତିର ଭରଣା କରିବା। ଚାଷୀମାନେ ଅନ୍ଲାଇନ୍ ମାଧ୍ୟମରେ ସହଜରେ ଜମିର କାଗଜପତ୍ର ଦେଇ ନାମ ପଞ୍ଜୀକରଣ କରିପାରିବେ। କ୍ଷୟକ୍ଷତି ଆକଳନ ପାଇଁ ଟେକ୍ନୋଲୋଜି ଓ ଡ୍ରୋନ୍ର ବ୍ୟବହାର କରାଯାଉଛି। ଆଧାର କାର୍ଡ, ବ୍ୟାଙ୍କ ପାସ୍ବୁକ୍, ଜମିର ପଟ୍ଟା କିମ୍ବା ଭାଗଚାଷୀ ଚୁକ୍ତିପତ୍ର ଏବଂ ଫସଲର ପ୍ରମାଣ ଭଳି ଆବଶ୍ୟକ କାଗଜପତ୍ର ଦେଇ ନିର୍ଦ୍ଧାରିତ ସମୟସୀମା ଭିତରେ ନିଜର ଫସଲ ପାଇଁ ବୀମା କରାଇବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଉଛି।
1: ବୌଦ୍ଧରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ବିଭିନ୍ନ କାର୍ଯ୍ୟକ୍ରମ ସହ ପାଳିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ନିଜ ଅଭିଭାଷଣରେ ସେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଜିଲ୍ଲାର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। ପୋଲିସ, ଆଇଆର୍ବି ଏବଂ ବିଭିନ୍ନ ସ୍କୁଲ କଲେଜର ପ୍ୟାରେଡ୍ ଦଳ ଅଂଶଗ୍ରହଣ କରିଥିଲେ। ଘରେ ଘରେ ତ୍ରିରଙ୍ଗା ଅଭିଯାନକୁ ଜନ ଆନ୍ଦୋଳନର ରୂପ ଦେବା ସହ ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଦୃଢ଼ କରିବା ଲକ୍ଷ୍ୟରେ ବୌଦ୍ଧରେ ସାମୁହିକ ବନ୍ଦେ ମାତରମ୍ ଗାନ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ସମେତ ଛାତ୍ରଛାତ୍ରୀ, ଶିକ୍ଷକ, ଅଧିକାରୀ, କର୍ମଚାରୀ, ଆରକ୍ଷୀ ବାହିନୀ ଓ ସାଧାରଣ ଲୋକ ଏଥିରେ ସାମିଲ ହୋଇଥିଲେ। ସେହିପରି 202 ମିଟର ଲମ୍ବା ଜାତୀୟ ପତାକା ସହ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବୌଦ୍ଧ ସହର ପରିକ୍ରମା କରିଥିଲା। ସରକାରୀ ଦଳର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ। ବୌଦ୍ଧରେ 12ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଜିଲ୍ଲାସ୍ତରୀୟ ବୁଣାକାର ସମାବେଶ ଥ୍ରେଡ୍ ଅଫ୍ ଫ୍ରିଡମ୍ ଅନୁଷ୍ଠିତ ହୋଇଛି। ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନାୟକ ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୁଣାକାରମାନେ ଯୋଗଦେଇ ପାରମ୍ପରିକ ବୁଣା କଳା ସହ ଆଧୁନିକ ଚାହିଦା ଅନୁଯାୟୀ ନୂଆ ଡିଜାଇନ୍ ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ସ୍ୱାଧୀନତାର 8 ଦଶନ୍ଧି ପରେ ବୌଦ୍ଧ ଜିଲ୍ଲା ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭରୁଆ ଗାଁର 23 ଗରିବ ପରିବାରଙ୍କ ଘରେ ପହଞ୍ଚିଛି ବିଦ୍ୟୁତ୍ ଆଲୋକ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ପ୍ରଚେଷ୍ଟାରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଅଧୀନରେ ପରିବାରଗୁଡ଼ିକୁ ମାଗଣା ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଜିଲ୍ଲାପାଳ ଗାଁ ଗସ୍ତ କରି ହିତାଧିକାରୀଙ୍କ ଘରକୁ ଘର ଯାଇ ସଂଯୋଗ ଠିକ୍ ଭାବେ କାର୍ଯ୍ୟକ୍ଷମ ଅଛି କି ନାହିଁ ଯାଞ୍ଚ କରିଥିଲେ। ଦୀର୍ଘଦିନ ପରେ ଘରେ ବିଦ୍ୟୁତ୍ ଆଲୋକ ପହଞ୍ଚିଥିବାରୁ ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ଓ ମାଧସିଂ ହାତ ଖର୍ଚ୍ଚ ଯୋଜନା ଉପରେ କର୍ମଶାଳା ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ରଶ୍ମିରେଖା ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କର୍ମଶାଳାରେ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା। ନବମ ଓ ଦଶମ ଶ୍ରେଣୀର ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ଶତ ପ୍ରତିଶତ ଛାତ୍ରବୃତ୍ତି ପାଇପାରିବେ ସେଥିପାଇଁ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲାର 81 ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ସଚେତନ, ଦାୟିତ୍ୱବାନ ଓ ସକ୍ରିୟ ମତଦାତା ସୃଷ୍ଟି ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିର୍ବାଚନୀ ସାକ୍ଷରତା କ୍ଲବ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ପ୍ରକ୍ରିୟା, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ମତଦାତା ଭାବେ ପଞ୍ଜୀକରଣ, ନୈତିକ ମତଦାନ, ପ୍ରାର୍ଥୀଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ଜାଣି ସଚେତନ ନିଷ୍ପତ୍ତି ନେବା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ସୂଚନା ପରେ।
3: ଚାଷୀ ଭାଇ ଭଉଣୀମାନେ ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: ସେମାନେ ବୁଝିବେ ଆର ଏଠି ନେଇ ସେମାନେ କେନ୍ତା କରି ଲାଭ ପାଇପାରିବେ।
1: ତ ମହୁମାଛି ଆମର ପ୍ରକୃତିରେ ଅଛି, ନିହାତି ଭାବରେ ସେଟା ପ୍ରକୃତିରେ ଅଛି, କିନ୍ତୁ ଯେତେବେଳେ ଆମେ ମହୁମାଛିକୁ ବୈଜ୍ଞାନିକ ପଦ୍ଧତିରେ ମହୁ ଫଣା ବା ବକ୍ସରେ ପାଳନ ରଖି ସେମାନଙ୍କ ଠାରୁ ମହୁ ଓ ଅନ୍ୟ ସବୁ ଉପଜାତ ଦ୍ରବ୍ୟ ଆମେ ଗ୍ରହଣ କରୁ, ତାକୁ ମହୁମାଛି ପାଳନ କୁହାଯାଏ। ମହୁମାଛି ଏମିତି ନୁହଁ କେବଳ ମହୁ ଦେଇଥାଏ, ସେ ଫସଲରେ ପରାଗ ସଂଗ୍ରହ କରି ଉତ୍ପାଦନ ବଢାଇବା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ମହୁମାଛି ପାଳନ ଏକ ଲାଭଜନକ କୃଷି ସହାୟକ ଉଦ୍ୟମ ହେବା ସହିତ ପରିବେଶ ପାଇଁ ମଧ୍ୟ ବହୁତ ଉପକାରୀ। ମହୁମାଛିର ମହୁ ବ୍ୟତୀତ ମହୁମାଛିରୁ ମହମ, ପ୍ରୋପୋଲିସ୍, ରୟାଲ ଜେଲି, ମହୁମାଛିର ବିଷ ମଧ୍ୟ ବହୁତ ଆଜିକାଲିକା ପରିସ୍ଥିତିରେ ଏହା ବହୁତ ଲାଭଦାୟକ ଏବଂ ଏହାଦ୍ୱାରା ଚାଷୀ ଭାଇମାନେ ବହୁତ ଲାଭ ପାଇପାରିବେ।
0: ତ ଆମର ଓଡ଼ିଶା ନେ ମ୍ୟାଡ଼ାମ ଆବା ଆମର ଅଞ୍ଚଳ ନେ କିନ୍ କିନ୍ ପ୍ରଜାତିର ମହୁମାଛି ଦେଖାଯାଏସନ୍ ଆର ଆମେ କିନ୍ କିନ୍ ପ୍ରଜାତିର ମହୁମାଛି କେ ପାଳନ କରିପାରମୁ ଆର ବ୍ୟବସାୟିକ ଭିତ୍ତିରେ କେନ୍ତା କରି ପାଳନ କରିପାରମୁ ସେ ବିଷୟରେ କିଛି କହନ।
1: ତ ଆମର ଭାରତରେ ମୁଖ୍ୟତଃ ଚାରି ପ୍ରକାର ମହୁମାଛି ମିଳିଥାଏ, ସେଗୁଡାକ ହେଲା ପ୍ରଥମେ ଆମର ବାଘୁଆ ମହୁମାଛି, ଯେଉଁଗୁଡା ମାନେ ଆମର ଜଙ୍ଗଲରେ ଥାଏ ତାକୁ ଆମେ ବାଘୁଆ ମହୁମାଛି ବି, ଯେଉଁଟା ଆମର ସବୁଠୁ

0: ସେ ଫସଲରେ ପରାଗ ସଂଗ୍ରହ କରି ଉତ୍ପାଦନ ବଢ଼ାଇବା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ମହୁମାଛି ପାଳନ ଏକ ଲାଭଜନକ କୃଷି ସହାୟକ ଉଦ୍ୟମ ହେବା ସହିତ ପରିବେଶ ପାଇଁ ମଧ୍ୟ ବହୁତ ଉପକାରୀ। ମହୁମାଛିର ମହୁ ବ୍ୟତୀତ ମହୁମାଛିରୁ ମହମ, ପ୍ରୋପୋଲିସ୍, ରୟାଲ ଜେଲି, ମହୁମାଛିର ବିଷ ମଧ୍ୟ ବହୁତ ଆଜିକାଲିକା ପରିସ୍ଥିତିରେ ଏହା ବହୁତ ଲାଭଦାୟକ ଏବଂ ଏହାଦ୍ୱାରା ଚାଷୀ ଭାଇମାନେ ବହୁତ ଲାଭ ପାଇପାରିବେ।
1: ତ ଆମର ଓଡ଼ିଶା ନେ ମ୍ୟାଡ଼ାମ ଆବା ଆମର ଅଞ୍ଚଳ ନେ କିନ୍ କିନ୍ ପ୍ରଜାତିର ମହୁମାଛି ଦେଖାଯାଏସନ୍ ଆର ଆମେ କିନ୍ କିନ୍ ପ୍ରଜାତିର ମହୁମାଛି କେ ପାଳନ କରିପାରମୁ ଆର ବ୍ୟବସାୟିକ ଭିତ୍ତିରେ କେନ୍ତା କରି ପାଳନ କରିପାରମୁ ସେ ବିଷୟରେ କିଛି କହନ।
0: ତ ଆମର ଭାରତରେ ମୁଖ୍ୟତଃ ଚାରି ପ୍ରକାର ମହୁମାଛି ମିଳିଥାଏ। ସେଗୁଡ଼ାକ ହେଲା ପ୍ରଥମେ ଆମର ବାଘୁଆ ମହୁମାଛି, ଯେଉଁଗୁଡ଼ା ମାନେ ଆମର ଜଙ୍ଗଲରେ ଥାଏ ତାକୁ ଆମେ ବାଘୁଆ ମହୁମାଛି ବି, ଯେଉଁଟା ଆମର ସବୁଠୁ ବଡ଼ ମହୁମାଛି। ତାପରେ ହେଲା ଗୋଟେ ଛୋଟ ସାଇଜ୍ର ମହୁମାଛି, ଛୋଟିଆ ମହୁମାଛି ବି, ତାକୁ ଆପିସ୍ ଫ୍ଲୋରିଆ କୁହାଯାଏ ବୈଜ୍ଞାନିକ ଭାଷାରେ। ଏହି ଦୁଇଟି ବାଘୁଆ ଛୋଟ ମହୁମାଛିକୁ ଛାଡ଼ି ଦେଇ ଆଉ ଦୁଇ ପ୍ରକାରର ମହୁମାଛି ଅଛି ଯେଉଁଟାକୁ ବ୍ୟବସାୟିକ ଭିତରେ ବହୁତ ବ୍ୟବହାର କରାଯାଏ। ସେଗୁଡ଼ାକ ହେଲା ଆମର ଭାରତୀୟ ମହୁମାଛି ବା ଆପିସ୍ ସେରାନା ଇଣ୍ଡିକା, ତାକୁ ସପ୍ତପଣି ମହୁମାଛି ବି କୁହାଯାଏ। ଏବଂ ତା ଛଡ଼ା ଆଉ ଗୋଟେ ରହୁଛି ଆମର ଇଟାଲିଆନ୍ ବା ପାଶ୍ଚାତ୍ୟ ମହୁମାଛି, ଯେଉଁଗୁଡ଼ାକି ବାହାର ୟୁରୋପ ଦେଶରୁ ଆମ ଦେଶକୁ ଅଣାଯାଇଥାଏ। ତ ଆମେ ଯଦି ଓଡ଼ିଶାର ଆମର ଜଳବାୟୁ ବିଷୟରେ କହିବା, ଓଡ଼ିଶା ଜଳବାୟୁରେ ଆମର ଭାରତୀୟ ମହୁମାଛି ବା ଯେଉଁଟା ସପ୍ତପଣି ମହୁମାଛି ସେଇଟା ବହୁତ ଲାଭଦାୟକ ହୋଇପାରିବ। କାହିଁକି ନା ଏଇ ମହୁମାଛି ସହଜରେ ଜଳବାୟୁ ସହିତ ଖାପ ଖୁଆଇଯାଏ ଏବଂ ଏଇ ମହୁମାଛି ବ୍ୟବହାର ବହୁତ ଶାନ୍ତ। ଆମେ ଯଦି ବାଘୁଆ ମହୁମାଛି କି ଛୋଟ ମହୁମାଛି ଏଇସବୁ ମାନେ ଜଙ୍ଗଲରେ ଥାଏ ଏବଂ ଏସବୁକୁ ଆମେ ବକ୍ସରେ ରଖିକି ଚାଷ କରିବା କୃତ୍ରିମ ଉପାୟରେ ଅସମ୍ଭବ। ତ ଆମେ ଭାରତୀୟ ମହୁମାଛିକୁ ଆମର ଓଡ଼ିଶାର ଜଳବାୟୁ ପରିସ୍ଥିତିରେ ଆରାମସେ ଆଣିକି ବକ୍ସରେ ରଖି ଆମେ ଚାଷ ଆରମ୍ଭ କରିପାରିବା।
1: ଆଉ ଗୋଟେ କଥା ମ୍ୟାଡମ ମନକେ ଆସୁଛେ, ଯଦି ଜଣେ ନୂଆ ଲୋକ ମହୁମାଛି ଚାଷ କରିବାଟା ଆରମ୍ଭ କଲେ ତ ସେ ପ୍ରଥମେ କିନ୍ କିନ୍ ଜିନିଷର ତାଙ୍କେ ଆବଶ୍ୟକତା ପଡ଼ବା?
0: ଆଜ୍ଞା, ତ ମ୍ୟାଡମ ଜଣେ ଚାଷୀ ଭାଇ କି ଜଣେ ଯିଏ ବି ଲୋକ ଯିଏ ମହୁମାଛି ଚାଷ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ପ୍ରଥମେ ଆମକୁ ସେ ମହୁମାଛିର ଗୋଟେ ଛୋଟ ପରିବାର ନିହାତି ଆବଶ୍ୟକ, ଯେଉଁଟା କି ଆମକୁ ନ୍ୟୁକ୍ଲିୟସ୍ କଲୋନୀ ହିସାବରେ ଛୋଟ 4-5 ଫ୍ରେମ୍ ବାଲା ଗୋଟେ ବକ୍ସରେ ସେଟା ଆମକୁ ମାର୍କେଟରେ ମିଳୁଛି। ମାର୍କେଟ ମାନେ ଯେଉଁମାନେ ଆଗରୁ ମହୁମାଛି ଚାଷ କରୁଛନ୍ତି ସେମାନଙ୍କ ପାଖରୁ ସେ ଯାଇ ଏମିତି ଛୋଟ ପରିବାର ମହୁମାଛିର ନେଇ ଆସିପାରିବେ। ତ ସେଇଟା ହେଲା ପ୍ରଥମ ଜିନିଷ। ତାପରେ ସେଇ ବକ୍ସର ସେଇ ଛୋଟ ପରିବାରକୁ ପୁଣି ରଖିବା ପାଇଁ ତାଙ୍କୁ ଗୋଟେ ମହୁମାଛିର ବକ୍ସ ଦରକାର। ମହୁମାଛିର ବକ୍ସ ଆଣିସାରିଲା ପରେ ସେ ନିଜର ସୁରକ୍ଷା ପାଇଁ, କାହିଁକିନା ପ୍ରଥମେ ସେ ଯେତେବେଳେ ମହୁମାଛି ଚାଷ କରୁଛନ୍ତି ତ ମହୁମାଛି ନିହାତି ଆମର ଯେଉଁ କଣ୍ଟା ସେଗୁଡ଼ା ତ ମାରିବ ନିହାତି, ତ ନିଜର ସୁରକ୍ଷା ପାଇଁ ସେ କିଛିଟା ଉପକରଣ ବ୍ୟବହାର କରିପାରିବେ। ଯେମିତିକି ହେଲା ଆମର ହାତରେ ଲଗାଇବା ପାଇଁ ମୋଜା ଟାଇପ୍ ଗ୍ଲୋଭ୍ସ ହେଇଗଲା, ମୁହଁରେ ଲଗାଇବା ପାଇଁ ତାର ଗୋଟେ ଟୋପି ଏମିତି ମିଳୁଛି ମୁଖା ଟାଇପ୍ ହେଲା, ସେଗୁଡ଼ାକ ହେଲା। ତାପରେ ତା ଛଡ଼ା ଡିଫରେଣ୍ଟ ଆମର ଯେଉଁ ମହୁମାଛିକୁ ଶାନ୍ତ କରିବା ପାଇଁ ଧୂଆଁ ଦେବା ଭଳି ଯନ୍ତ୍ର ମିଳୁଛି, ସ୍ମୋକର୍ ମିଳୁଛି। ଦେନ୍ ମହୁମାଛିର ଆମେ ମହୁ ବାହାର କରିବା ପାଇଁ ହନି ଏକ୍ସଟ୍ରାକ୍ଟର୍ ରହୁଛି, ଏଭଳି କିଛିଟା ମୌଳିକ ମାନେ ସରଞ୍ଜାମ ତାଙ୍କୁ ନିହାତି ଆବଶ୍ୟକ। ଏବଂ ସେଗୁଡ଼ାକ ସେ ଆରାମରେ ଯେଉଁ ଚାଷୀ ଅଲରେଡି ମହୁମାଛି ଚାଷ କରୁଥିବେ ତାଙ୍କଠୁ ସେ କିଣିକି ନେଇ ଆସିପାରିବେ।
1: ବଜାରରେ ମିଳୁଛି କି ନାହିଁ ମ୍ୟାଡମ୍?
0: ବଜାରରେ ସେମିତି ଆପଣଙ୍କୁ ମିଳିବନି, ଦୋକାନରେ ତ ସେମିତି ମିଳିବନି, କିନ୍ତୁ ଆଜିକାଲି ଆମ ପାଖରେ ଗୋଟେ ଅପସନ୍ ରହୁଛି କି ଆମେ ଅନଲାଇନ୍ ଯେଉଁ ଆମାଜନ୍, ଫ୍ଲିପକାର୍ଟ ଏହିସବୁ ସାଇଟ୍ରେ ବି ଆଜିକାଲି ମହୁମାଛିର ଯାହା ଯାହା ଆମର ସରଞ୍ଜାମ ଦରକାର ସେସବୁ ଆଜିକାଲି ମିଳିଲାଣି। ତା ଛଡ଼ା ବି ଆମର ଓଡ଼ିଶାରେ ଆମର ଓୟୁଏଟି ତରଫରୁ ହଉ ଅଲଗା ବହୁତ ଚାଷୀ ଭାଇମାନେ ବ୍ୟବସାୟିକ ଭିତରେ ମହୁମାଛି ଚାଷ କରୁଛନ୍ତି, ଆମେ ତାଙ୍କୁ ଯୋଗାଯୋଗ କରି ଆମେ ସେଇଠାରୁ ଆରାମସେ ସେଇ ସବୁ ମହୁମାଛି ଚାଷ ପାଇଁ ଯେଉଁ ସରଞ୍ଜାମ ଯେଉଁଟା ପ୍ରଥମେ ଆରମ୍ଭ କରିବା ପାଇଁ ଯେତିକି ଜିନିଷ ଦରକାର ସେମାନେ ଚାଷୀ ଭାଇମାନେ ଆରାମସେ ଆଣିପାରିବେ।
1: ହଁ, ତ ଆଉ ଗୋଟେ କଥା ମ୍ୟାଡମ ରହିଲା ଯେ ମହୁମାଛି ପରିବାର କଥା ଯେନ୍ କହିଲେ, ତ ସେ ବିଷୟରେ କିଛି ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ କହନ।
0: ଆମେମାନେ ଯେମିତି ଗୋଟେ ମଣିଷକୁ ସାମାଜିକ ପ୍ରାଣୀ କୁହାଯାଏ ସେମିତି ମହୁମାଛି ହେଉଛି ଗୋଟେ ସାମାଜିକ କୀଟ। ମହୁମାଛି ପରିବାରର ଶୃଙ୍ଖଳା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ତ ଗୋଟେ ମହୁମାଛିର ପରିବାର କହିଲେ ତିନି ପ୍ରକାର ମହୁମାଛିକୁ ବୁଝାଏ। ପ୍ରଥମ ହେଲା ରାଣୀ ମହୁମାଛି, ଯିଏ ହେଲା ଆପଣ ଭାବିଦିଅନ୍ତୁ କି ସେ ତାଙ୍କ ପରିବାରର ମା ସଦୃଶ, ସେ ସବୁଠୁ ବଡ଼ ଆକାରର ମହୁମାଛି ଏବଂ ସିଏ ପ୍ରାୟ ତାର କେବଳ ଗୋଟିଏ କାମ କି ସିଏ କେବଳ ସେଇ ମହୁମାଛିର ଅଣ୍ଡା ଦେଇକି ତାର ବଂଶ ବୃଦ୍ଧି କରିବ ଏବଂ ସେ ପାଖାପାଖି 2-5 ପର୍ଯ୍ୟନ୍ତ ତାର ଜୀବନକାଳ ଥାଏ ଏବଂ ପ୍ରତ୍ୟେକ ଦିନ ସେ 1500-2000 ଅଣ୍ଡା ଦେଇଥାଏ। ତା ପରବର୍ତ୍ତୀ ମାଛି ହେଲା ଆମର ପୁରୁଷ ମହୁମାଛି, ଯେଉଁଟାକୁ ଆମେ ଡ୍ରୋନ୍ କୁହାଯାଏ। ତ ପୁରୁଷ ମହୁମାଛିର କେବଳ କାମ ସେଗୁଡ଼ା ବହୁତ ଅଳ୍ପ ସଂଖ୍ୟକ ଥାନ୍ତି ଗୋଟେ ପରିବାରରେ ଏବଂ ତାର କାମ ହେଲା କେବଳ ପ୍ରଜନନ କରିବା। ତାପରେ ଆସିଗଲା ଆମର ଯେଉଁଟା ଆମର ଶ୍ରମିକ ମହୁମାଛି ବା କର୍ମୀ ମହୁମାଛି, ୱାର୍କର୍। ଆମେ ଯେଉଁ ଦେଖନ୍ତି ମହୁମାଛି ଯେଉଁ ଆମର ଫୁଲ ଉପରେ ଘୁରି ବୁଲୁଛି, ଯେଉଁ ମହୁମାଛି ଆମର ଗଛର ପରାଗ ସଂଗମରେ ସହାୟକ ହେଉଛି, ସେଗୁଡ଼ା ସବୁ ଆମର ହେଲା ଶ୍ରମିକ ମହୁମାଛି। ଶ୍ରମିକ ମହୁମାଛି ହଜାର ହଜାର ସଂଖ୍ୟାରେ ଗୋଟେ

0: କରିଥାନ୍ତି ଏବଂ ସେମାନଙ୍କର କାମ ହେଲା ଯେଉଁଟା ଆମର ତାଙ୍କର ମହୁ ଫଣା ରହିଲା ତାକୁ ସଫା ରଖିବା, ମହୁ ଆଦାୟ କରିକି ଫୁଲରୁ ସଂଗ୍ରହ କରିକି ଖାଦ୍ୟ ଆଣିବା, ଦେନ୍ ତାଙ୍କର ଯେଉଁ ଶିଶୁ ଶୁକ ଅବସ୍ଥାରେ ଯେଉଁ ମହୁମାଛିମାନେ ଅଛନ୍ତି ସେମାନଙ୍କର ଯତ୍ନ ନେବା, ଏସବୁ କାମ ହେଉଛି ଶ୍ରମିକ ମହୁମାଛିର। ଏଇଭଳି ତିନି ପ୍ରକାର ମହୁମାଛି ମହୁମାଛି ପରିବାରରେ ଥାନ୍ତି।
1: ତ ଏମାନେ ମହୁ କେନ୍ ସଂଗ୍ରହ କରସନ୍ ମ୍ୟାଡମ୍? ଆମେ ଯଦି ଚାଷ କର୍ମୁ ବେଲେ
0: ତ ମହୁ ସାଧାରଣତଃ ସେମାନେ ଫୁଲ ଜାତୀୟ ଗଛରୁ ସଂଗ୍ରହ କରନ୍ତି। ସେମାନେ 2-3 କିଲୋମିଟର ପର୍ଯ୍ୟନ୍ତ ଉଡିକି ଯାଇକି ମାନେ ମହୁ ନେଇକି ଆସିପାରିବେ। ତ ସେମାନେ ଫସଲ ଅନ୍ୟ ପ୍ରକାର ଫୁଲ ଜାତୀୟ ଗଛରୁ ସେମାନେ ଆଣନ୍ତି। ତ ସେଇ ଯଦି ଆମେ ଫସଲ କଥା ଦେଖିବା, ସୋରିଷ, ସୋରିଷ ଗଛରେ ବହୁତ ପରିମାଣର ମହୁ ମିଳିଥାଏ। ସୋରିଷ ଛଡା ଆମର ରହିଗଲା ନିମ୍ବ, କରଞ୍ଜ, ୟୁକାଲିପ୍ଟସ୍, ଆଉ ତାପରେ ଆମର ନେକ୍ସଟ ଆଉ ଯୋଉ ବି ଆମର ଏମିତି ମକା ଜାତୀୟ ଗଛରୁ ବି ସେମାନେ ପରାଗରେଣୁ ନେଇ ଆସନ୍ତି। ତ ଏମିତି ନାନା ପ୍ରକାରର ଫସଲ ଆଉ ଫୁଲ ଜାତୀୟ ଗଛ ଯଦି ଆପଣ ଯୋଉଠି ଆପଣ ବକ୍ସ ରଖୁଛନ୍ତି ତାର 1-2 କିଲୋମିଟର ବ୍ୟବଧାନରେ ଯଦି ଏଇଭଳି ଫସଲ କି ଫୁଲ ଜାତୀୟ ଗଛ କିଛି ରଖିଥିବେ ତ ସେମାନେ ସେଇଥିରୁ ଆରାମସେ ସେ ତାଙ୍କର ପରାଗରେଣୁ ଓ ମହୁ ମାନେ ସଂଗ୍ରହ କରିକି ଆଣିପାରିବେ। ତ ଶ୍ରମିକ ମହୁମାଛି ଯୋଉ ରହିଲେ ଆମର ସେମାନେ ଯୋଉ ଗଛର ପରାଗରେଣୁ ଆଣନ୍ତି ସେଇଟା ତାଙ୍କର ପଛ ଗୋଡରେ ଗୋଟେ ଗୋଟେ ତାଙ୍କର ପୋଲେନ୍ ବାସ୍କେଟ କୁହାଯାଏ, ପୋଲେନ୍ ବାସ୍କେଟ କରିକି ଗୋଟେ ଗୋଡରେ ତାଙ୍କର ଥାଏ। ସେଇ ପୋଲେନ୍ ବାସ୍କେଟ ଦେଇକି ସେମାନେ ସେ ପରାଗରେଣୁ ଗଛରୁ ଆଣନ୍ତି। ଆଉ ମହୁଟା ସେମାନେ ଯୋଉଟା ଆଣନ୍ତି ଆମେ ମହୁଟା ତ ମାନେ ସେମାନେ ଫୁଲରୁ ପୁରା ମହୁ ହିସାବରେ ଆଣନ୍ତିନି, ସେ ଗୋଟେ ମିଠା ଜାତୀୟ ଗୋଟେ ଫୁଲରୁ ବାହାରେ ଯୋଉଟା ଆମର ନେକ୍ଟାର କୁହାଯାଏ,
1: ରସ ଗୋଟେ
0: ମିଠା ରସକୁ ସେମାନେ ତାଙ୍କ ପାଟି ମାଧ୍ୟମରେ ହିଁ ସେଗୁଡାକୁ ସେମାନେ ସଂଗ୍ରହ କରିକି ଆଣନ୍ତି ଏବଂ ତାକୁ ସେମାନେ ମହୁରେ ରୂପାନ୍ତର କରନ୍ତି। ତା ଛଡ଼ା ଯଦି ଆପଣ ଭାବିବେ କି ସେମାନେ ସେଇ ଯୋଉ ମହମ ଯୋଉଟା ଥାଏ ଯୋଉଟା ସେଇଥିରେ ମାନେ ଯୋଉଥିରେ ସେମାନେ ଫେଣାଟା ବନାନ୍ତି ତାଙ୍କର ମହୁ ଫେଣା, ତ ସେଇଟା ତାଙ୍କର ପେଟ ପଛରେ ଗୋଟେ ଗ୍ରନ୍ଥି ଥାଏ, ମହମ ଗ୍ରନ୍ଥି। ତ ସେମାନେ ଯୋଉ ମହମଟା ସେମାନେ ନିଜେ ହିଁ ସେମାନେ ପ୍ରାକୃତିକ ରୂପରେ ତାଙ୍କ ଶରୀରରୁ ବାହାର କରନ୍ତି।
1: ଆଉ ଗୋଟେ କଥା ମ୍ୟାଡମ୍, ଆମର ଇନେ ଯଦି ଆମର ଚାଷୀ ଭାଇ ଭଉଣୀ ମାନେ ମନେକର ମହୁ ଫାର୍ମ କରିବା ଲାଗି ଚାହୁଁଛନ୍, ସେମାନେ ଇନେ ଗୋଟେ ଭଲ କରି ମହୁ ଫାର୍ମ କେନ୍ତା କରି ତିଆରି କରିପାରିବେ ସେ ବିଷୟରେ କିଛି ଆମର ଚାଷୀ ଭାଇ ଭଉଣୀ ମାନଙ୍କେ ଧାରଣା ଦିଅନ୍।
0: ତ ମହୁ ଫାର୍ମ ଆପଣ ଯୋଉଟା କହିଲେ, ମହୁ ଫାର୍ମ ମାନେ ବୁଝାଏ କି ତାକୁ ଆମେ ମାନେ କଣ ବୈଜ୍ଞାନିକ ଭାଷାରେ ଆପିଆରି କୁହନ୍ତି। ତ ମହୁ ଫାର୍ମ ମାନେ ଯୋଉ ଜାଗାରେ ମହୁମାଛି ବକ୍ସ 10-12 ଅଛି, ଫୁଲ ଗଛ ଅଛି ଏବଂ ସେଠି ମହୁମାଛି ବର୍ଷ ତମାମ ରହୁଛନ୍ତି ସେଇ ଜାଗାକୁ ଆମେ ମହୁ ଫାର୍ମ ବା ଆପିଆରି ହିସାବରେ କହିପାରିବା। ତ ଗୋଟେ ମହୁ ଫାର୍ମ ଯେତେବେଳେ ଚାଷୀ ଭାଇ ଜଣଙ୍କ ବନେଇବା ପାଇଁ ଚାହୁଁଛନ୍ତି ସେ 3 ଜିନିଷ ତାଙ୍କ ମୁଣ୍ଡରେ ତାଙ୍କର ରଖିବା ଦରକାର। ତ ପ୍ରଥମ ଜିନିଷ ହେଲା ଫୁଲର ଉପଲବ୍ଧତା। ଫୁଲର ଉପଲବ୍ଧତାରେ ବକ୍ସ ଯୋଉଠି ଆମର ରହୁଛି ତାର 1-2 କିଲୋମିଟର ଭିତରେ ନିହାତି କିଛି ଆପଣଙ୍କୁ ପ୍ରଚୁର ମାତ୍ରାରେ ଫୁଲ ଗଛ ଏବଂ ଫସଲ ରହିବା ଦରକାର। ଦ୍ୱିତୀୟ ଜିନିଷଟି ହେଲା ତାଙ୍କ ପାଇଁ ଛାଇ ଆଉ ଶାନ୍ତ ପରିବେଶ ନିହାତି ଜରୁରୀ। ଛାଇ ମାନେ ଆମେ ତାଙ୍କୁ ନିହାତି ଗଛ ଛାଇରେ ରଖିବା, ଏମିତି ରଖିବା ଯେମିତିକି ସୂର୍ଯ୍ୟ କିରଣ ତାଙ୍କ ବକ୍ସ ଉପରେ ପୁରା ସିଧାସଳଖ ଭାବେ ପଡ଼ିବନି, ଅଧିକ ଗରମ ହେବ ନାହିଁ। ଯଦି ବର୍ଷା ଅଧିକ ହେଉଛି ତାହେଲେ ବର୍ଷା ପାଣି କି ଜୋର ପବନ ବକ୍ସକୁ ତାଙ୍କର ମହୁ ବକ୍ସକୁ ଯେମିତି ସେମାନଙ୍କ ଉପରେ ସିଧାସଳଖ ଭାବରେ ସେସବୁ ଜିନିଷର ଯେମିତି ପ୍ରଭାବ ନ ପଡିବ। ନେକ୍ସଟ ତାପରେ ଜିନିଷ ହେଉଛି ଆମେ ପିଇବା ପାଣିର ବ୍ୟବସ୍ଥା, ମାନେ ମହୁମାଛି ବକ୍ସଠୁ ଯେତେ ପାଖରେ ଆପଣ ତାଙ୍କୁ ଖାଦ୍ୟ ଦେଇପାରିବେ ସେମାନଙ୍କର ସେତେ ଶୀଘ୍ର ପ୍ରଜନନ ଏବଂ ସେତେ ଶୀଘ୍ର ଆପଣ ମହୁ ବି ଅଧିକା ପାଇପାରିବେ। ତ ପିଇବା ପାଣିର ବ୍ୟବସ୍ଥା ବି ଆପଣ ବକ୍ସ ପାଖାପାଖି କରିବେ। ଏବଂ ଆଉ ଗୋଟେ ଜିନିଷ ହେଲା ମହୁମାଛିର, ଦେଖନ୍ତୁ ମହୁ ଯେହେତୁ ମିଠା ତ ପିମ୍ପୁଡ଼ି ଲାଗିବାର ସମ୍ଭାବନା ବହୁତ ଅଧିକ ଥାଏ। ତ ମହୁ ବକ୍ସ ଆପଣ ଯୋଉଠି ରଖୁଛନ୍ତି ତାକୁ ସବୁବେଳେ ଆପଣ ଟିକେ 1 ଫୁଟ କି 2 ଫୁଟ ଆପଣ ଉଚ୍ଚତାରେ ରଖିବେ। ତ ମାଟି ଉପରେ ଡାଇରେକ୍ଟ ନ ରଖିକି ଆପଣ ତାକୁ ଗୋଟେ କିଛି ବି ଲୁହାର ଷ୍ଟାଣ୍ଡ ହଉ, ନହେଲେ କିଛି ଯଦି ନାହିଁ ଆପଣଙ୍କ ପାଖରେ ଆମେ ନର୍ମାଲ ପ୍ଲାଷ୍ଟିକ ଯୋଉ ଚେୟାରରେ ବସୁଛନ୍ତି ସେଇ ଟାଇପ୍ ଚେୟାର ଗୋଟେ ଆମେ ଗୋଟେ ଉଚ୍ଚ ଜାଗାରେ ସେ ମହୁ ବକ୍ସକୁ ରଖିବା। ଏଇସବୁ ଜିନିଷ ଚାଷୀ ଭାଇଙ୍କ ମାନେ ମନରେ ରହିବା ଦରକାର।
1: ତ ଏଥିରେ କିଛି ମହୁମାଛି ମାନଙ୍କେ ରୋଗ ଲାଗ୍ସି କି ହେନ୍ତା ତାଙ୍କର କିଛି ଆରୁ ମାନେ ସେ ମହୁ ଚାଷର ଶତ୍ରୁ କିଛି ବାହାରସନ୍ କି?
0: ମହୁମାଛି ତ ବହୁତ ସାରା ଆମର ରୋଗ ଯେମିତିକି କବକ ଜନିତ ହେଲା, ବ୍ୟାକ୍ଟେରିଆ ଜନିତ ହେଲା ଏବଂ ଭୂତାଣୁ ଜନିତ ବହୁତ ସାରା ରୋଗ ଅଛି। ସେଇ ମଧ୍ୟରୁ ଗୋଟେ ଆମର ଓଡ଼ିଶାରେ ଥାଇସାଟ୍ ବ୍ରୁଟ କରିକି ଗୋଟେ ଭୂତାଣୁ ଜନିତ ରୋଗ ଅଛି ଯାହାଦ୍ୱାରା କି ପୁରା ମାନେ ମହୁମାଛିର କଲୋନୀ ବି ନଷ୍ଟ ହେଇଯାଏ। ତା ଛଡ଼ା ମାଇଟ୍ କରିକି ଗୋଟେ ଏମିତି ଛୋଟ ପୋକ ଗୋଟେ ଲାଗେ, ତାହାଦ୍ୱାରା ବି ମହୁମାଛିର ପୁରା ଆପଣଙ୍କର କଲୋନୀ ନଷ୍ଟ ହେଇଯିବ। ଏବଂ ସବୁଠୁ କମନ୍ ଜିନିଷ ଯୋଉଟା ସବୁଠୁ ସହଜରେ ହେଲା ସେଟା ହେଲା ଆମର ପିମ୍ପୁଡ଼ି, ଯେହେତୁ ସେମାନେ ମହୁ ପ୍ରତି ସେମାନେ ଆକର୍ଷିତ ହେଇକି ଆସନ୍ତି। ତ ଏଇସବୁ ଜିନିଷର ଆପଣ ଯଦି ପ୍ରତିକାର କରିବା ପାଇଁ ଚାହୁଁଛନ୍ତି କିଛି ବି ରୋଗ, ତ ପ୍ରଥମ ଜିନିଷ ହେଲା ଯେତେବେଳେ ସେମାନେ ମହୁ ସଂଗ୍ରହ କରିକି ରଖୁଛନ୍ତି, ଯେତେବେଳେ ବହୁତ ସାରା ମହୁ ଆପଣଙ୍କ ପାଖରେ ଅଛି ସେଇ ଟାଇମ୍ରେ ଆମେ କୌଣସି ବି ରାସାୟନିକ ଜିନିଷ ସ୍ପ୍ରେ କରିବା ନାହିଁ, କାହିଁକି ନା ମହୁଟିରେ ସେ ତାର ଅବଶେଷ ଜିନିଷ ରହିଯିବ। ବାକି ଟାଇମ୍ରେ ଆମେ ସେତେବେଳେ ୟୁଜ୍ କରିପାରିବା ଯେମିତି ମାଇଟ୍ ପାଇଁ ଆମର ସଲଫର ଡଷ୍ଟ।

0: ଯୋଉଟା ଗନ୍ଧକ, ଆମର ଗନ୍ଧକ ଆମେ ୟୁଜ୍ କରିପାରିବା। ନେକ୍ସଟ ଆମର ଯୋଉଟା ପିମ୍ପୁଡ଼ି ପାଇଁ ସବୁଠୁ ଉତ୍ତମ ଜିନିଷ ହେଉଛି, ଆପଣ ତାକୁ ଗୋଟେ ଉଚ୍ଚତାରେ ରଖିବେ ଏବଂ ଯେଉଁ ଷ୍ଟାଣ୍ଡରେ ଆପଣ ରଖୁଛନ୍ତି ସେଇ ଷ୍ଟାଣ୍ଡର ତଳପଟେ ଆପଣ କିଛି ବି ପାଣି କୁଣ୍ଡର ବ୍ୟବସ୍ଥା କରିବେ, ମାନେ ଛୋଟିଆ ଛୋଟିଆ ପାତ୍ରରେ ପାଣି ରଖିବେ। ତ ପାଣି ରଖିବା ଦ୍ୱାରା କ'ଣ ହେବ, ସେଇ ଜିନିଷଟାକୁ ପିମ୍ପୁଡ଼ି କ୍ରସ୍ କରିକି ଉପରକୁ ଯାଇପାରିବ ନାହିଁ। ଆଉ ଗୋଟେ ଜିନିଷ ହେଲା ନିୟମିତ ଭାବରେ ସଫା ରଖିବା କଲୋନୀକୁ, ତାର ଯେଉଁ ତଳ ପଟି ଥିବ ମାନେ ବକ୍ସର ଯେଉଁ ତଳପଟର ଯେଉଁ ଗୋଟେ ଥାଏ ତାର ଡୋର ଯେଉଁ ଯାହା ଦେଇକି ମହୁମାଛି ଗତି କରନ୍ତି, ସେଇ ତଳପଟିକୁ ଆମେ ନିୟମିତ ଭାବରେ ସଫା କରିବା ଏବଂ ରେଗୁଲାରଲି ଯେଉଁ ପାରିପାର୍ଶ୍ୱିକ ଯଦି ଗଛ ଫଛ କିଛି ଅନାବନା ଘାସ ଅଛି ସେସବୁ ସଫା ରଖିବା। ସଫା ରଖିବା ଦ୍ୱାରା ଆମେ ଏଇ ରୋଗ ଓ ଅନ୍ୟାନ୍ୟ ଶତ୍ରୁ କୀଟମାନଙ୍କୁ ନିୟନ୍ତ୍ରଣ କରିପାରିବା।
1: ତ ମହୁ ଯେନ୍ ବାହାରମା ମ୍ୟାଡ଼ାମ ତାଙ୍କର ଫାର୍ମରୁ, ମହୁ ଫାର୍ମରୁ କେନ୍ତା କରି ତାକେ ସଂରକ୍ଷଣ କରି କରି ରଖିପାରିବେ ଚାଷୀ ଭାଇ ବହିନ ମାନେ?
0: ତ ମହୁ ଯେତେବେଳେ ଆପଣ ଦେଖିଲେ ଫଣାରେ 75% ମହୁ ମାନେ ଆପଣଙ୍କର ପୁରି ସାରିଲାଣି, ସେହି ସମୟରେ ହିଁ ଆପଣ ସେଥିରୁ ମହୁ ବାହାର କରିପାରିବେ। ଏବଂ ସେତେବେଳେ ବି ଆମେ ଦେଖିବା ଖରା ଓ ବର୍ଷା ଦିନ ଯେଉଁ ଟାଇମ୍ରେ ମାନେ ଯେତେବେଳେ ଗଛରେ ଫୁଲ ଆଭେଲେବଲ୍ ନାହିଁ ସେହି ଟାଇମ୍ରେ ଆମେ ମହୁଟା କେବେ ବି ସେ ଫଣାକୁ ତାର ବାହାର କରିବାନି। ଆମର ବସନ୍ତ ଋତୁ ଦେଖିଲେ ଯେଉଁ ଟାଇମ୍ରେ ଫୁଲ ବହୁତ ସାରା ଅଛି, ମହୁମାଛିଙ୍କ ପାଖରେ ଖାଦ୍ୟ ବହୁତ ସାରା ଆଭେଲେବଲ୍ ଅଛି, 75% ଆମର ଆପଣଙ୍କର ଫଣାରେ ଫୁଲ୍ ହେଇସାରିଲାଣି, ତ ସେହି ଟାଇମ୍ରେ ଗୋଟେ ତାର ଯନ୍ତ୍ରପାତି ଥାଏ ହନି ଏକ୍ସଟ୍ରାକ୍ଟର, ସେଇ ହନି ଏକ୍ସଟ୍ରାକ୍ଟର ମାଧ୍ୟମରେ ହିଁ ହନି ଆପଣ ବାହାର କରିପାରିବେ। ଏବଂ ତା ଦ୍ୱାରା ବାହାର କଲେ ଆପଣଙ୍କୁ ସୁବିଧା କ'ଣ ହେବ କି ଯେତେବେଳେ ତା ପରବର୍ତ୍ତୀ ସମୟରେ ସେମାନେ ନିଜେ ଫଣାଟା ପୁଣି ବନେଇବେ ତ ସେମାନେ ଆରାମସେ ସେଇ ହନି ଏକ୍ସଟ୍ରାକ୍ଟର ଆପଣ ବାହାର କରିଥିଲେ ତାକୁ ପୁଣି ଆପଣ ଲଗେଇଦେବେ ଏବଂ ସେଇଥିରେ ସେମାନେ ପୁନର୍ଭାବରେ ଆସିକି ସେ ତାଙ୍କର ନିଜର ମହୁ ଫଣା ବନେଇ ପାରିବେ। ତ ସେଇଥିପାଇଁ ଯେଉଁ ଟାଇମ୍ରେ ଦେଖିଲେ ପୁରା ଫୁଲ ଗଛ ସବୁ ଆଭେଲେବଲ୍ ଅଛି, ତାଙ୍କ ପାଖରେ ଅଛି ସବୁ ଜିନିଷ, ପରାଗରେଣୁ ଓ ରସ ସବୁ ଆଭେଲେବଲ୍ ଅଛି, ସେଇ ଟାଇମ୍ରେ ଆପଣ ହନି ବାହାର କରିପାରିବେ ଫଣାରୁ।
1: ଆଉ ଗୋଟେ କଥା ମୋର ମନକେ ଆସୁଛେ ମ୍ୟାଡ଼ାମ, ସେଟା ହେଲା ଆମର ଯେନ୍ ଯୁବକ ଯୁବତୀ ମାନେ ଅଛନ୍ କିମ୍ବା ଆମର ଗାଁ ଆଉ ସହରରେ ହିଁ ଯେନ୍ ବି ଆମର ମହିଳାମାନେ ଅଛନ୍, ସେମାନେ ଏଟାକେ ବ୍ୟବସାୟ ହିସାବରେ ଗ୍ରହଣ କରି କରି ନିଜର ପରିବାର ଚଳେଇ ପାରିବେ କି ମ୍ୟାଡ଼ାମ?
0: ମହୁମାଛି ପାଳନ ଯଦି ଆପଣ କରୁଛନ୍ତି ଆପଣ ବର୍ଷ ତମାମ ସେଥିରୁ କିଛି ନା କିଛି ଆଦାୟ କରିପାରିବେ। ପ୍ରଥମ ଜିନିଷ ହେଲା ମହୁ, ତ ମହୁ ଆପଣଙ୍କୁ ଯେତେବେଳେ ମହୁ ଚାଲ ଋତୁ ଭିତ୍ତିକ ଯୋଉ ଟାଇମ୍ରେ ଆପଣ ମହୁ ସଫିସିଏଣ୍ଟ ରହିଲା ଆପଣ ସେ ଟାଇମ୍ରେ ମହୁ ପାଇଲେ, ମହୁ ଛଡ଼ା ମହୁମାଛିର ଯୋଉ ମହମ ରହିଲା ତାକୁ ଆପଣ ସବୁବେଳେ ବାହାର କରିପାରିବେ। ତା ଛଡ଼ା ପ୍ରପୋଲିସ୍, ରୟାଲ୍ ଜେଲି ଆଉ ସବୁଠୁ ଲାଭଦାୟକ ହେଲା ଆମର ମହୁମାଛିର ଯୋଉ ବିଷ, ମହୁମାଛି ଯୋଉଟା ଆମକୁ ଷ୍ଟିଙ୍ଗ ମାରିଲା ପରେ ଯୋଉ ବିଷଟା ବାହାରୁଛି ତାର ଦାମ ଆଜିକାଲି ବଜାରରେ 100,000,000 ଟଙ୍କା। ତ ଯୋଉମାନେ ପ୍ରଥମେ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ସେମାନେ ପ୍ରଥମେ 10-15 ବକ୍ସ ଆଣିକି ସେ ଷ୍ଟାର୍ଟ କରନ୍ତୁ। ତ 10-15 ବକ୍ସରୁ ସେ ବର୍ଷ ତମାମରେ 30,000-40,000 କେବଳ ମହୁରୁ ପାଇପାରିବେ। ତା ଛଡ଼ା ଯେତେବେଳେ ସେମାନେ ଆମର କୃଷି ବିଜ୍ଞାନ କେନ୍ଦ୍ର ଅଛି, ତାପରେ ଆମର ଉଦ୍ୟାନ ବିଭକ୍ତର ବିଭିନ୍ନ ଯୋଜନା ଅଛି ଯୋଉଥିରେ କି ସେ ସବସିଡିରେ ଏସବୁ ମହୁ ବକ୍ସ ଆଉ ଅତ୍ୟନ୍ତ ଯୋଉଟା ସରଞ୍ଜାମ ଯାହା ଦରକାର ସେସବୁ ଜିନିଷ ସେମାନେ ଆଣିଲେ, ଆଣିଲା ପରେ 10-15 ବକ୍ସରୁ 30,000-40,000 ପର୍ଯ୍ୟନ୍ତ ସେ ଲାଭ ପାଇପାରିବେ ମହୁରୁ। ତା ଛଡ଼ା ଯଦି ବକ୍ସ ସଂଖ୍ୟା ଯଦି ଆପଣ 50-100 ଏମିତି କରି ବଢ଼ଉଛନ୍ତି ତାହେଲେ ସେ ବର୍ଷ ତମାମ ସେଥିରୁ ଆଦାୟ କରିପାରିବେ ଏବଂ 100,000,000 ପର୍ଯ୍ୟନ୍ତ ବି ରୋଜଗାର କରିପାରିବେ। ମହୁମାଛି ପାଳନକୁ ଆପଣ ପୁରା ବ୍ୟବସାୟିକ ଭିତ୍ତିରେ ଯୋଉମାନେ ବି ଆଗ୍ରହୀ ଅଛନ୍ତି ନିହାତି ରୂପରେ କରିପାରିବେ।
1: ତ ମହୁ ବିକ୍ରି ବଟା କରିବାର କିଛି ସୁବିଧା ଅଛି କି ମ୍ୟାଡ଼ାମ ଆମର ଅଞ୍ଚଳରେ?
0: ହଁ, ଏଇ ଜିନିଷଟା ଆପଣ ଯୋଉ କହିଲେ ନିହାତି ଏଇଟା ଚାଷୀ ଭାଇଙ୍କର ଦୃଷ୍ଟିକୋଣରୁ ଏଇ ଜିନିଷଟା ସବୁଠୁ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସେ ପାଇଗଲେ କିଏ ପୁଣି ତାହାକୁ ତ ବିକିବା ପାଇଁ ବି ଯଦି ମୁଁ କହିବି ତାହେଲେ 3 ମାଧ୍ୟମ ଅଛି। ପ୍ରଥମ ଜିନିଷ ହେଲା ଆମର ସରକାରୀ ଯେତିକି ସଂସ୍ଥା ଅଛି ଯେମିତିକି ସ୍ୱୟଂ ସହାୟକ ଗୋଷ୍ଠୀ ହେଲା କି ଆମର ମିଶନ ଶକ୍ତି ହେଲା, ତା ଛଡ଼ା ଅର୍ମାସ ରହୁଛି ଆମର, ଟ୍ରାଇଫେଡ୍ ରହୁଛି, ଏଗୁଡ଼ା ହେଲା ସରକାର ଦ୍ୱାରା ପରିଚାଳିତ ଡିଫରେଣ୍ଟ ମାନେ ସମବାୟ ସମିତି ଯାହା ଦେଇକି ଆମେ ଏଇସବୁ ଆପଣ ଯାହା ବି ମହୁ ଏବଂ ମହୁ ଜାତୀୟ ଯାହା ବି ଆପଣଙ୍କର ପାଉଛନ୍ତି ସେଗୁଡ଼ାକୁ ଆପଣ ବିକ୍ରି କରିପାରିବେ। ତା ଛଡ଼ା ନେକ୍ସଟ ଆମର ଡିଫରେଣ୍ଟ ଯୋଉ ରହିଲା ଘରୋଇ ଉଦ୍ୟୋଗ ଗୁଡ଼ା ଯେମିତିକି ମହମ ଗୁଡ଼ା ଆପଣ ବିକ୍ରି କରିପାରିବେ କସମେଟିକ୍ସ ଇଣ୍ଡଷ୍ଟ୍ରିରେ, ତାପରେ ଆୟୁର୍ବେଦିକ ମେଡିସିନ ଯୋଉମାନେ ବନାନ୍ତି ସେମାନଙ୍କୁ ଯୋଗାଯୋଗ କରିକି ଆପଣ ବିକ୍ରି କରିପାରିବେ। ତ ଘରୋଇ ସଂସ୍ଥାମାନଙ୍କୁ ବି ଆପଣ ମହୁ ଓ ମହୁ ଜାତୀୟ ଯେତିକି ଆମର ଦ୍ରବ୍ୟ ଅଛି ସେସବୁ ଦେଇପାରିବେ। ତା ଛଡ଼ା ମ୍ୟାମ୍ ନେକ୍ସଟ ନିଜେ ମାନେ ବ୍ରାଣ୍ଡିଂ କରିକି ଆମେ ଡିଫରେଣ୍ଟ ଅନଲାଇନ୍ ପ୍ଲାଟଫର୍ମରେ ବିକ୍ରି କରିପାରିବା, ଯେହେତୁ ଆଜିକାଲି ମାନେ ଅର୍ଗାନିକ ହନି ଏସବୁ ଜିନିଷର ବହୁତ ଡିମାଣ୍ଡ ଅଛି, ତ ଆପଣ ତାକୁ ଭଲସେ ନିଜର ମାନେ ସାର୍ଟିଫାଏ କରିକି ଅର୍ଗାନିକ ସାର୍ଟିଫିକେସନ କରିକି ନିଜର ବ୍ରାଣ୍ଡ ବନେଇକି ଆପଣ ତାକୁ ଅନଲାଇନ୍ ପ୍ଲାଟଫର୍ମରେ ବି ବିକ୍ରି କରିପାରିବେ ଏବଂ ଲାଭବାନ ହୋଇପାରିବେ।
1: ଖୁବ ସୁନ୍ଦର ଭାବେ ନେଇ ଆଜି ବୁଝେଇ ଦେଲେ ମ୍ୟାଡ଼ାମ, ଆମର ଚାଷୀ ଭାଇ ଭଉଣୀ ମାନେ ତ ନିଶ୍ଚେ କିଛି ଅଧିକା ଜାଣିପାରିଥିବେ ଆଜିର ଆଲୋଚନା କେ ନେଇକରି। ଆମେ କଥାବାର୍ତ୍ତା ହେଲୁ ମହୁମାଛି ପାଳନ, ପ୍ରକୃତି ସୁରକ୍ଷା ଓ କୃଷି ମିତ୍ର ବିଷୟ ନେ। ମହାଙ୍କୁଡ଼ ମ୍ୟାଡ଼ାମ

0: ଆପଣଙ୍କୁ ମୋର ବହୁତ ବହୁତ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ, ଆମେ ସପ୍ତାହରେ ପ୍ରାୟତଃ ତିନି ଦିନ ରାତି 8:15 ଆଞ୍ଚଳିକ ଗୀତ, କଳାହାଣ୍ଡିଆ ଗୀତ, ଦେଶଭକ୍ତି ଗୀତ ଅଦଳ ବଦଳ କରିକି ପ୍ରଚାର କରୁଛୁ। ଆପଣ ଏହି ଗୀତ ଗୁଡ଼ାକ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି, ଆମକୁ ଭାରି ଖୁସି ଲାଗୁଛି। ଆପଣଙ୍କର ଧନ୍ୟବାଦ ବାର୍ତ୍ତା, ଆପଣଙ୍କର ଖୁସିର ବାର୍ତ୍ତା ଆଜି ସମସ୍ତ କଳାକାରମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ।
0: ପୁଣି ଶେଷରେ ସେ ଲେଖିଛନ୍ତି, ଶକ୍ତିରୂପା କାର୍ଯ୍ୟକ୍ରମରେ ଗୃହିଣୀ କାହାକୁ କହିବା ସାକ୍ଷାତକାର ବହୁତ ଶିକ୍ଷଣୀୟ ହୋଇଥିଲା, ଏଣୁ ଉପସ୍ଥାପିକା ଅପା ଏବଂ ଆଲୋଚିକା ଅପାଙ୍କୁ ନମସ୍କାର ଜଣାଇଦେବେ।
1: ନିଶ୍ଚିତ ଭାବରେ ଶକ୍ତିରୂପା କାର୍ଯ୍ୟକ୍ରମରେ ଆପଣ ଯେଉଁ ବିଷୟବସ୍ତୁ ଶୁଣିଛନ୍ତି, ସମ୍ପୃକ୍ତ ବିଷୟବସ୍ତୁ ଉପରେ ନିମନ୍ତ୍ରିତ ହୋଇକି ଆସିଥିବା ଆମର ଅତିଥି ମହାଶୟ ଏବଂ ଉପସ୍ଥାପିକା ମହାଶୟଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଏବଂ ଆପଣଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁଚିନ୍ତିତ ମତାମତ ପାଇଁ। ନିୟମିତ ଭାବରେ କାର୍ଯ୍ୟକ୍ରମଗୁଡ଼ାକ ଶୁଣିକି ଆମକୁ ଚିଠି ଦେଉଥିବାରୁ, ମତାମତ ପଠାଉଥିବାରୁ ଆଶା କରୁଛୁ ଆଗକୁ ଆପଣ ନିଶ୍ଚିତ ଭାବରେ ପୁଣି ଥରେ ଏଭଳିଆ ଆମ ସହିତ ସମ୍ପର୍କ ଯୋଡ଼ି ରଖିବେ, କାର୍ଯ୍ୟକ୍ରମ ଶୁଣିବେ ଏବଂ ମତାମତ ପଠାଇବେ। ଧନ୍ୟବାଦ ଆପଣଙ୍କୁ। ଦେଖିବା ପରବର୍ତ୍ତୀ ଚିଠି।
0: ଏହି ଚିଠିଟି ଲେଖିଛନ୍ତି ସୁଶାନ୍ତ ପାତ୍ର ଏବଂ ବସନ୍ତ ପାତ୍ର, କଲେଜରୁ, ଟିଟିଲାଗଡ଼, ଜିଲ୍ଲା ବଲାଙ୍ଗୀରରୁ। ପ୍ରଥମେ ସେମାନେ ଚିଠି ପାଇଛୁ କାର୍ଯ୍ୟକ୍ରମ ଉପସ୍ଥାପନରେ ଥିବା ବଡ଼ ଭାଇ ଏବଂ ଅପାଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ଏଥର ଆକାଶବାଣୀ ଭବାନୀପାଟଣାର ସମସ୍ତ କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି, ଖାଲି ମାନନୀୟ ଶୋ କାର୍ଯ୍ୟକ୍ରମରେ ଆହୁରି ଉନ୍ନତି ଆଣନ୍ତୁ, ବୋର୍ ଲାଗୁଛି ବୋଲି ଲେଖିଛନ୍ତି। ଉପସ୍ଥାପିକା ଭଲ ଭାବରେ ପ୍ରଶ୍ନ ପଚାରି ପାରୁନାହାନ୍ତି, ତେଣୁକରି ନୂଆ ଉପସ୍ଥାପକ କି ଉପସ୍ଥାପିକାଙ୍କୁ ଏହି କାର୍ଯ୍ୟକ୍ରମ କରିବାକୁ ଦିଅନ୍ତୁ, ଆମର ଏହି ଅନୁରୋଧ ରକ୍ଷା କରିବେ ବୋଲି ଲେଖିଛନ୍ତି।
1: ଶ୍ରୋତବନ୍ଧୁ, ଆପଣଙ୍କର ଏହି ମତାମତ ଆମକୁ ହସ୍ତଗତ ହେଲା ପରେ ଆମେ ତା ଉପରେ ଚିନ୍ତା କରିଛୁ ଯେ ଚଳିତ ମାସର ମାନନୀୟ ଶୋ କାର୍ଯ୍ୟକ୍ରମ ଆମେ ପୁଣି ଥରେ ତଦାରଖ କରିବୁ ଏବଂ ଶ୍ରୋତାଙ୍କୁ ଯେମିତି ସେହି କାର୍ଯ୍ୟକ୍ରମ ଭଲ ଲାଗିବ, ମନପସନ୍ଦର କାର୍ଯ୍ୟକ୍ରମ ହେବ ଏବଂ ଏହା ଆମର ବରିଷ୍ଠ ପୂଜନୀୟ ବ୍ୟକ୍ତିଙ୍କର ପାଇଁ କାର୍ଯ୍ୟକ୍ରମ, ସେହି କାର୍ଯ୍ୟକ୍ରମରେ ଯେମିତି ଶ୍ରଦ୍ଧା, ସମ୍ମାନ ଏବଂ ଅନୁଭୂତି, ଅନୁଭବ ସବୁ କଥା ଥିବ, ସେହିଭଳିଆ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ଯେଉଁ ଉପସ୍ଥାପକ ବା ଉପସ୍ଥାପିକା ପ୍ରସ୍ତୁତ କରୁଛନ୍ତି ତାଙ୍କୁ ନିର୍ଦ୍ଦେଶ ଦେବୁ, କାର୍ଯ୍ୟକ୍ରମକୁ ତଦାରଖ କରିବୁ ଏବଂ ପରବର୍ତ୍ତୀ ସମୟରେ ଆମେ ଅନ୍ୟାନ୍ୟ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସୁଯୋଗ ଦେବୁ। ଆପଣଙ୍କର ଅନୁରୋଧକୁ ଆମେ ମନେ ରଖୁଛୁ। ଆପଣଙ୍କୁ ବହୁତ ଧନ୍ୟବାଦ ଏମିତି ଆପଣ ଆମକୁ ସଚେତନ କରିଥିବାରୁ। ଆପଣଙ୍କର ଏ ମତାମତ ପାଇଁ ଆମର ଧନ୍ୟବାଦ ଗ୍ରହଣ କରିବେ। ଦେଖିବା ପରବର୍ତ୍ତୀ ଚିଠି।
0: ଏହି ଚିଠିଟି ଆସିଛି ଗ୍ରାମ ପାକେଲପଡ଼ା, ପୋଷ୍ଟ ମୁଡ଼ି, ଭାୟା ମଦନପୁର ରାମପୁର, ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ଶ୍ରୀମତୀ ସୁମିତ୍ରା ସାହୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ପ୍ରଶଂସା କରି ଲେଖିଛନ୍ତି, ଗତ ବୁଧବାର ଅର୍ଥାତ୍ ଜୁଲାଇ 15 ଦିନର ଆମ ଗୃହିଣୀମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମରେ ମଦନପୁର ରାମପୁର ଜିଲ୍ଲାର ସାକ୍ଷାତକାର, ଏକ ପରିବାର ମିଶି ଘରକରଣ ଏବଂ ଯୌଥ ପରିବାର ବିଷୟଟି ଅତି ମନଛୁଆଁ ହୋଇପାରିଥିଲା। ଏକତ୍ର ହୋଇ ପରିବାର ମିଳାମିଶା କରି ଚଳିପାରିଲେ କେଉଁ ପ୍ରକାରର ସୁବିଧା ଓ ପରିବାର ସହ ପରସ୍ପରକୁ ଭଲ ପାଇବା, ବିପଦ ସମୟରେ ସାହାଯ୍ୟ ହେବା ଇତ୍ୟାଦି ସୁବିଧା ବିଷୟରେ ଆଲୋଚନାଟି ଶୁଣିଥିଲି, ବହୁତ ହିଁ ଭଲ ଲାଗିଥିଲା। ଏଣୁ ମୋର ସ୍ନେହଭରା ଧନ୍ୟବାଦଟି ସ୍ନିଗ୍ଧା ପଣ୍ଡା ମହାଶୟଙ୍କୁ ଏବଂ ମଦନପୁର ରାମପୁର ସାକ୍ଷାତ କରିଥିବା ପରିବାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଦେବେ। ପୁଣି ଶେଷରେ ମତାମତ ଦେଇ ଲେଖିଛନ୍ତି, ଏହିଭଳି ସଚେତନ ବିଷୟରେ ଧ୍ୟାନ ଦେଇ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଶ୍ରୋତାଙ୍କୁ ଶୁଣାଇବାକୁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରକୁ ଅନୁରୋଧ।
1: ଶ୍ରୋତା ଭଉଣୀ, ଆପଣଙ୍କୁ ଧନ୍ୟବାଦ। ଆପଣ ନିୟମିତ ଭାବରେ ଆମର ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ଶୁଣୁଛନ୍ତି। ସେହି କାର୍ଯ୍ୟକ୍ରମରେ ଆମେ ପ୍ରାୟତଃ 7 କାର୍ଯ୍ୟକ୍ରମ ପ୍ରଚାର କରୁଛୁ, ମହିଳାଙ୍କ ରୋଷେଇ, ମହିଳାଙ୍କର ଘରକରଣା, ମହିଳା କେମିତି ସ୍ୱୟଂ ସହାୟକ ହେବେ ତା ଉପରେ କାର୍ଯ୍ୟକ୍ରମ, କର୍ମଜୀବୀ ମହିଳାଙ୍କର କାର୍ଯ୍ୟକ୍ରମ ଏବଂ ଆଲୋଚନାର କାର୍ଯ୍ୟକ୍ରମ, ତା ସହିତ ମହିଳାଙ୍କୁ ପସନ୍ଦ ଲାଗୁଥିବା ଗୀତଗୁଡ଼ିକୁ ନେଇ ଗୀତ ପସରା କାର୍ଯ୍ୟକ୍ରମ, ମହିଳାଙ୍କ ପାଇଁ ଫୋନ୍ ଇନ୍ରେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏମିତି 7 କାର୍ଯ୍ୟକ୍ରମ ରହିଛି। ଏହିସବୁ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି ଏବଂ ମହିଳାଙ୍କୁ ଘରକରଣା ପାଇଁ ଛୋଟ ପରିବାର, ଖୁସି ପରିବାର ଏବଂ ପରିବାରରେ ଶାନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ, ଉନ୍ନତି ଏବଂ ସ୍ୱାସ୍ଥ୍ୟ ପ୍ରତି ସଚେତନତା କେମିତି କରାଯାଇପାରିବ, ଏ ସମସ୍ତ ବିଷୟବସ୍ତୁକୁ ଆଧାର କରିକି ଆମେ ସେଦିନ ଶକ୍ତିରୂପା କାର୍ଯ୍ୟକ୍ରମରେ ମଦନପୁର ରାମପୁର ଅଞ୍ଚଳର ଗୋଟିଏ ପରିବାରର କଥା ପ୍ରଚାର କରିଥିଲୁ। ତାହା ଆପଣଙ୍କୁ ଭଲ ଲାଗିଛି ଜାଣି ଆମକୁ ଖୁସି ଲାଗୁଛି। ତେଣୁ ସମ୍ପୃକ୍ତ ପରିବାରକୁ ଏବଂ ସେହି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବା ସ୍ନିଗ୍ଧା ଅପାଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଆପଣଙ୍କୁ ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: କାର୍ଯ୍ୟକ୍ରମ

0: ପରବର୍ତ୍ତୀ ଚିଠିଟି ଆମର କେତେଜଣ ଶ୍ରୋତା ମିଶିକି ଲେଖିଛନ୍ତି। ସେମାନେ ହେଲେ ରଶ୍ମିତା ଭୋଇ, ସସ୍ମିତା ଭୋଇ, ଜାହ୍ନବୀ ଭୋଇ ଏବଂ ଜୀବନ ଭୋଇ, ହାତୀସାଲପଡ଼ା ଜିଲ୍ଲା ବଲାଙ୍ଗୀରରୁ। ପ୍ରଥମେ ସେମାନେ ଚିଠି ପାଇଛୁ କାର୍ଯ୍ୟକ୍ରମ ଉପସ୍ଥାପନରେ ଥିବା ଅପା ଏବଂ ଭାଇଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣ ସମସ୍ତଙ୍କୁ ଆମ ତରଫରୁ ପ୍ରତି ନମସ୍କାର ଏବଂ ଶୁଭେଚ୍ଛା ଶୁଭକାମନା।
0: ସେମାନେ କ୍ଷୋଭ ପ୍ରକାଶ କରି ଲେଖିଛନ୍ତି ଯେ ଚିଠିପତ୍ରର ଏହି କାର୍ଯ୍ୟକ୍ରମ ଚିଠି ପାଇଛୁ ସବୁବେଳେ ନୂଆରେ ପ୍ରଚାର କରନ୍ତୁ, ପୁରୁଣା କାର୍ଯ୍ୟକ୍ରମ ଶୁଣିଲେ ଭଲ ଲାଗୁନାହିଁ। ପୁଣି ସେମାନେ ଲେଖିଛନ୍ତି ଯେ ଆମର ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ ବହୁତ ଦିନ ହେଲା ଅନୁରୋଧର ଗୀତ କାର୍ଯ୍ୟକ୍ରମ କାହିଁକି ପ୍ରଚାର ହେଉନାହିଁ, ପୁଣି ଥରେ ଏହି କାର୍ଯ୍ୟକ୍ରମ ପ୍ରଚାର କରାଯାଉ।
1: ଶ୍ରୋତବନ୍ଧୁ, ପ୍ରଥମ କଥାଟି ହେଉଛି ଯେ ଚିଠି ପାଇଛୁ କାର୍ଯ୍ୟକ୍ରମ ମଝିରେ ମଝିରେ ତାକୁ ପୁନଃ ପ୍ରଚାର କରାଯାଉଛି, ଏହାକୁ ଆମେ ଗ୍ରହଣ କରୁଛୁ। ତାର କାରଣ ହେଉଛି ଶ୍ରୋତାବନ୍ଧୁମାନଙ୍କର ଅଳ୍ପ ସଂଖ୍ୟକ ଚିଠି ଆମର ହସ୍ତଗତ ହେଉଛି, କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଅଳ୍ପ ସଂଖ୍ୟକ ତାଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଆମର ହସ୍ତଗତ ହେଉଛି। ଗୋଟିଏ 15 ମିନିଟ୍ର କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ହେଲେ ଅନ୍ୟାନ୍ୟ 5-6 ଚିଠିର ଆବଶ୍ୟକତା ହୋଇଥାଏ। ସେତିକି ମାତ୍ରାରେ ଚିଠି ଆମର ହସ୍ତଗତ ନହେଲେ ଆମେ ଗୋଟିଏ 2 ଚିଠି ଆସିଥିବା ଚିଠିକୁ ସ୍ଥଗିତ କରିକି ରଖିଥାଉ ଏବଂ ପରବର୍ତ୍ତୀ ସମୟରେ ପୁଣି ନୂତନ ଭାବରେ ଅନ୍ୟାନ୍ୟ ଚିଠିକୁ ମିଶାଇ ଏକ ନୂତନ କାର୍ଯ୍ୟକ୍ରମ ପ୍ରଚାର କରିଥାଉ। ତେଣୁ ମଝିରେ ମଝିରେ ଆପଣଙ୍କୁ ପୁନଃ କାର୍ଯ୍ୟକ୍ରମ ଶୁଣିବାକୁ ମିଳୁଛି, ଏଥିପାଇଁ ଆମେ ଦୁଃଖିତ। କିନ୍ତୁ ଶ୍ରୋତାଙ୍କୁ ଅନୁରୋଧ କରିବୁ ଯେ ଯଦି ପ୍ରତି ଶୁକ୍ରବାର ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପର୍କିତ ଆପଣଙ୍କର ନୂତନ ମତାମତ, ନୂତନ ଚିଠିପତ୍ର ଆସିବ, ତାହେଲେ ନିଶ୍ଚିତ ଭାବରେ ପ୍ରତ୍ୟେକ ଚିଠି ପାଇଛୁ କାର୍ଯ୍ୟକ୍ରମ ନୂତନ ଭାବରେ ପ୍ରସ୍ତୁତ ହୋଇକି ପ୍ରଚାର ହେବ। ତେଣୁ ଏହା ଆପଣଙ୍କର ମତାମତ, ଆପଣଙ୍କର ଚିଠିପତ୍ର ଉପରେ ନିର୍ଭର କରେ। ଏବଂ ଦ୍ୱିତୀୟ କଥାଟି ହେଲା ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ କିଛି ଦିନ ହେଲା ପ୍ରଚାର ହେଉନାହିଁ। ତାର କାରଣ ହେଉଛି ଯେ ରାତି 10 ଆମକୁ ବର୍ତ୍ତମାନ ସଂସଦର ପ୍ରଶ୍ନକାଳର ରେକର୍ଡିଂ ପ୍ରଚାର କରିବା ପାଇଁ ମହାନିର୍ଦ୍ଦେଶାଳୟ ତରଫରୁ ନିର୍ଦ୍ଦେଶ ଅଛି। ତେଣୁ ସଂସଦର ପ୍ରଶ୍ନକାଳ ଯେବେ ସରିବ ତା ପରବର୍ତ୍ତୀ ସମୟଠାରୁ ପୁଣି ଥରେ ପ୍ରତ୍ୟେକ ମଙ୍ଗଳବାର ଦିନ ରାତି 10 ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ, ପ୍ରତ୍ୟେକ ଶୁକ୍ରବାର ଦିନ ରାତି 10 ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ପ୍ରଚାର ହେବ। ତେଣୁ ଆପଣ ଅପେକ୍ଷା କରନ୍ତୁ, ପୁଣି ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ଆପଣ ପାଇପାରିବେ। ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ନୂଆପଡ଼ାରୁ, ଲେଖିଛନ୍ତି ତପସ୍ୱିନୀ ଦାସ। ଆକାଶବାଣୀ ଭବାନୀପାଟଣାର କାର୍ଯ୍ୟକ୍ରମ ଶୁଣି ଭଲ ଲାଗେ। ଶ୍ରାବଣ ମାସ ଚାଲିଛି, 2 ସୋମବାର ମଧ୍ୟ ଶେଷ ହୋଇଗଲାଣି। ଯଦି ଏହି ପୁଣ୍ୟ ମାସରେ ଶ୍ରାବଣ ମାସର ମହତ୍ତ୍ୱ ଓ ଶ୍ରାବଣ ସୋମବାର ଉପରେ କିଛି ପୌରାଣିକ କଥାକୁ ନେଇ ଏକ କାର୍ଯ୍ୟକ୍ରମ ପ୍ରଚାର କଲେ ବହୁତ ଭଲ ହୁଅନ୍ତା, ଏହା ମୋର ଅନ୍ତର ମନରୁ ଆକାଶବାଣୀ ଭବାନୀପାଟଣାକୁ ଅନୁରୋଧ ରହିଲା। ମୁଁ ଜାଣିଛି ସାଙ୍ଗେ ସାଙ୍ଗେ କୌଣସି କାମ କରିବାକୁ ପ୍ରତିବଦ୍ଧ ହେବା ସମ୍ଭବ ନୁହେଁ, କିନ୍ତୁ ମୁଁ ଖାଲି ଆପଣଙ୍କୁ ଗୋଟିଏ କଥା ସଜେଷ୍ଟ କରୁଛି, ସେହି କାମକୁ କରାଇ ପାରିବା ନପାରିବା ତାହା ଆପଣଙ୍କ ହାତରେ, କିନ୍ତୁ ରେଡ଼ିଓ ଶ୍ରୋତାଙ୍କୁ ଏମିତି ପୌରାଣିକ କଥା ଉପରେ କାର୍ଯ୍ୟକ୍ରମ ତିଆରି କରି ଶୁଣାଇବେ ତାହେଲେ ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଆମ ସମସ୍ତ ଶ୍ରୋତାଙ୍କ ପାଇଁ ଏକ ପ୍ରକାରର ଉପହାର ଲାଗିବ, କାରଣ ଶ୍ରାବଣ ମାସର ବହୁତ ମହତ୍ତ୍ୱ ରହିଛି। ତେଣୁ ମୋର ଏହି ଅନୁରୋଧ ପ୍ରତି ଧ୍ୟାନ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ।
1: ଶ୍ରୋତା ଭଉଣୀ, ଆପଣ ଯାହା ଅନୁରୋଧ କରିଛନ୍ତି ଆପଣଙ୍କର ଅନୁରୋଧକୁ ଆମେ ଗ୍ରହଣ କରୁଛୁ। ପବିତ୍ର ଶ୍ରାବଣ ମାସ ଚାଲିଛି ଏବଂ ଆପଣ ଏଇ କିଛି ଦିନ ହେଲା ନିଶ୍ଚିତ ଭାବରେ ଆମର କାର୍ଯ୍ୟକ୍ରମରେ ବିଭିନ୍ନ ନୂତନତା ଅଣାଯାଇଛି ତାକୁ ଶୁଣିକି ଅନୁଭବ କରିପାରୁଥିବେ। ଯେମିତି ଆଗରୁ ଯେଉଁ ଭକ୍ତିଗୀତର କାର୍ଯ୍ୟକ୍ରମ ଦିଆହେଉଥିଲା ସେହି ଭକ୍ତିଗୀତ ଗୁଡ଼ାକରେ ବର୍ତ୍ତମାନ ଦେବ ଦେବ ମହାଦେବଙ୍କର ଗୀତ ଗୁଡ଼ାକ ହିଁ ପ୍ରଚାର କରାଯାଉଛି ଏବଂ ବନ୍ଦନା କାର୍ଯ୍ୟକ୍ରମରେ ମଧ୍ୟ ନିଶ୍ଚିତ ଭାବରେ ପ୍ରଭୁ ଶିବଙ୍କର ବନ୍ଦନା ସ୍ଥାନିତ କରାଯାଉଛି। ଓଡ଼ିଆରେ ଆଲୋଚନା ଆମେ ଗତ 2 ହେଲା ପ୍ରଚାର କରୁଛୁ, ସେଥିରେ ମଧ୍ୟ ଶ୍ରାବଣରେ ଶିବଙ୍କର ମହାତ୍ମ୍ୟ ଏବଂ ଯୋଗେଶ୍ୱର ଶିବ ଏବଂ ଶ୍ରାବଣ ମହାତ୍ମ୍ୟ ଏ 2 ଓଡ଼ିଆ ଆଲୋଚନା ଆମେ ପ୍ରଚାର କରିସାରିଛୁ। ଏବଂ ପ୍ରତ୍ୟେକ ବିଭାଗରେ ଯୁବବାଣୀ ବିଭାଗରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ଏବଂ ଚାଷବାସ କାର୍ଯ୍ୟକ୍ରମରେ ଆମର ଶ୍ରାବଣ ମାସର ମହତ୍ତ୍ୱ ଏବଂ ପ୍ରଭୁ ଦେବଦେବ ମହାଦେବଙ୍କର ବିଶେଷତ୍ୱ ସମ୍ପର୍କରେ ନିଶ୍ଚିତ ଭାବରେ ଆଲୋଚନା କରାଯାଉଛି। ଏବଂ ରାତିରେ ମଧ୍ୟ ଆମର ଯେଉଁ ସୋମବାର ଆଉ ଗୁରୁବାର ଦିନ ନାଟକର କାର୍ଯ୍ୟକ୍ରମ ରହିଛି, ଆମେ ପ୍ରଭୁ ମହାଦେବଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ନାଟକ ପ୍ରଚାର କରୁଛୁ। ତେଣୁ ଆପଣ ନିୟମିତ ଭାବରେ ଶୁଣିଲେ ନିଶ୍ଚିତ ଭାବରେ ଖୁସି ହେବେ ଏବଂ ଆଗକୁ ଶୁଣିକି ପୁଣି ଥରେ ଆପଣଙ୍କର ମତାମତ ଆମକୁ ପଠାଇବେ। ଏହି ସୁଚିନ୍ତିତ ମତାମତ ପାଇଁ ଆପଣ ଆମର ଧନ୍ୟବାଦ ଗ୍ରହଣ କରିବେ। ତାହେଲେ ଆଶ୍ୱାସନା, ଶ୍ରୋତାବନ୍ଧୁମାନଙ୍କର ଯେତିକି ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ତ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ହେବାକୁ ବସିଲାଣି ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ସବୁଥର ଭଳି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା

0: କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଲେଖିକି ପଠାଇବା ପାଇଁ ଚିଠିପତ୍ର ଦେବା ପାଇଁ ଚିଠି ପାଇଛୁ କାର୍ଯ୍ୟକ୍ରମର ଠିକଣା ଆମେ ଜଣାଇଦେବା, ହ୍ୱାଟ୍ସଆପ୍ ନମ୍ବରଟି ଆମେ ଜଣାଇଦେବା, ତାପରେ ଆମେ ବିଦାୟ ନେବା।
1: ଶ୍ରୋତାବନ୍ଧୁ, ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉ ଥରେ କହି ରଖୁଛୁ 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର ନୂତନ ମତାମତ, ନୂତନ ଚିଠିପତ୍ରକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରେ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ।
1: ମୁଁ ଆଶ୍ୱାସନା ପଟ୍ଟନାୟକ।
0: ଏବେ ଆମକୁ ବିଦାୟ ଦିଅନ୍ତୁ।
1: ନମସ୍କାର।

ପ୍ରଚାରକୁଲୁ, ଆପଣଙ୍କ ଚିଠିପତ୍ରର ଉତ୍ତର ଏବଂ ମତାମତକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଉପସ୍ଥାପନରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଆଶ୍ୱାସନା ପଟ୍ଟନାୟକ।

ଶୁଣୁଥିଲେ ହିନ୍ଦୀ ଭକ୍ତିଗୀତ କ୍ରମରେ ଶିଳ୍ପୀ ଅନୁପ ଜଲୋଟା ଏବଂ ସାଥୀ କଳାକାର ଗାଇଥିବା ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: Bihar, Odisha, East Madhya Pradesh tomorrow. Meanwhile, parts of the national capital received light to moderate rainfall. The weather agency predicted cloudy sky with a spell of very light to light rainfall at most places tomorrow. And that is the end of this news bulletin.
1: എത്തപ്പെടുന്ന കാര്യക്രമങ്ങളിലേക്കൊരു പ്രചാർക്കുള്ളു ആകാശവാണി ദില്ലി കേന്ദ്രം. ആകാശവാണി ഭവാനി പട്ടണ സമയ വർത്തമാനം രാത്രി 11:10 അധിവേശനക്ക് ശേഷ കരിവാ പൂർവ്വ ശ്രോതാക്ക് ജണൈദു ആഗാമീകാലി പ്രഥമ അധിവേശനരെ പ്രചാര ഭക്തവാ കാര്യക്രമ സമ്പർക്കരെ സകാള 6:10 ശുണിവ ഭക്തിഗീതര കാര്യക്രമ ബന്ദന ശില്പീമാനെ ഉപേന്ദ്ര കുമാര മിശ്ര രമാരാണী ബാരിക ବିଦ୍ୟୁତ ପ୍ରଭା ପଟ୍ଟନାୟକ ଏବଂ ପଙ୍କଜ ବେହେରା ସକାଳ 6:30 କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ ପ୍ରଚାର କରିବୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ସକାଳ 6:35 କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଶୁଣିପାରିବେ 7:25 ପ୍ରଚାର କରିବୁ ଶ୍ରୀରାମଚରିତ ମାନସ 7:30 ଚାଷର କଥା ପାଇଁ ସମୟ ରହିଛି 7:40 ପୁରାତନ କ୍ରମରେ ଶୁଣିବେ ଓଡ଼ିଶୀ 7:45 ଶିଳ୍ପୀ ହେଲେ ନାରାୟଣ ବେହେରା ଏବଂ ରାଜଶ୍ରୀ ପଟ୍ଟନାୟକ 8:30 ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ଓଡ଼ିଶା ଲେଭଲିହୁଡ୍ ମିଶନ ଉପରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ ପ୍ରଚାର କରିବୁ 8:35 ଶିଳ୍ପୀ ହେଲେ ନରେନ୍ଦ୍ର କୁମାର 8:45 ପ୍ରଚାର କରିବୁ କାର୍ଯ୍ୟକ୍ରମ ବୈଦେଶିକ ବିଳାସ 9:00 ହିନ୍ଦୀ କଥାଚିତ୍ର ଗୀତ ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ 9:30 ପରେ ପରେ ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ ଆପଣମାନଙ୍କୁ ପୁଣିଥରେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ 5:55 ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ଜୟ ହିନ୍ଦ୍।